ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଥି ଶେଷଦେବ ଦାସ ଗାଇଥିବାର ଗୀତଟା ଲେଖିଛନ୍ ତରଙ୍ଗ ସେନ୍ ମେହେର।

ଶ୍ରୋତା ବନ୍ଧୁ, ଆମେ କଥା ନେଇ ଅଧାଧି ରଖିଥିଲା, ତ ଆଗେ କାଣା ହେଲା ଜାନ୍ମା। ଛୁଆକୁ କାମ କରାବାରଟା ଠିକ୍ ନୁହେଁ ବୋଲି କହୁଛନ୍। ଛୁଆମାନେ ପଢ଼ି ଲିଖି ମୁନୁ ସେବାର ଚାହି ହେଥିର ବାବଦି କହୁଛନ୍, ଆଉ ଲୋକମାନଙ୍କୁ ବୁଝୁଛନ୍ ବୋଲି ତାର ମା ଉତ୍ତରଟେ ଦେଲା କି ସିଧା ରପଟିଲା ତାର କକା ଘରକେ। ସେନ ଯାଇକରି ସିଧାସଳଖ ପଚରେଇ ବସିଲା ତାର କାକି ସୁଷମାକେ, କାକି ହେ ରୀତା ନାନିକେ ଆଉ ଇନ ନାଇଁ ରଖିଲେ ନାଇଁ ଚଲେ, ତାର ମା ବାପା ନିକେ ପଠେଇ ଦିଅ, ସ୍କୁଲରେ ପାଠ ପଢ଼ବା। ଇନ ଖାଲି ବାବୁ ଛୁଆକେ ଖେଲଉଛେ ଆଉ ବାସନ ମାଜୁଛେ ବଣ୍ଢଉଛେ, କେତେ ବୁତା କରୁଛେ। ନିଶବଦ ହେଇଗଲା ସୁଷମା। ତେହେରୁ କାଣା ହେଲା ଫେର ଜାନ୍ମା ଆଗ୍କେ ୟାଦେ ସୁନ୍ମା। ଦିଲ୍ କା ରିସ୍ତା ସିନେମାର ଗୀତଟା ଗାଇଛନ୍ କୁମାର ସାନୁ ଆର୍ ଅଲକା ୟାଗ୍ନିକ, ସ୍ୱପ୍ନା ଅବସ୍ଥୀ ଆର୍ ସାଥୀ। ଗୀତଟାକେ ଲେଖିଛନ୍ ସମୀର, ସୁରେଶ ସଜେଇଛନ୍ ନଦୀମ ଶ୍ରବଣ।

କାଁ ହେଲା ଗୋ ମୀନା ମା ବୋଲି ଯେନ୍ତା ପଚାରିଦେଲା ମୀନା ଭୋ ଭୋ କରି କାନ୍ଦି କରି କହିଲା କାକି କେତେ ଲୋକ ରାସ୍ତା ତିଏ କହି କହି ବୁଲୁଥିଲେ ଯେ ଛୁଆକୁ ଘରେ ବାହାରେ କାମ କରାବାର କଥା ନାହିଁ ସେ ମୋର କଥା ମାନବ ତ ତାର ସେ ନିରୀହ କଥା ଶୁଣିକରି ନିଜର ଭୁଲ ବୁଝିପାରିକରି ସୁଷମା ବୋଇଲା ହଁ ମୀନା ମା ଇ ବରଷନୁ ତାହାକେ ସ୍କୁଲରେ ଭର୍ତ୍ତି କର୍ମା ପାଠ ପଢ଼ବା ଆଉ ତାର ମା ବାପା ନିକି ଗଲେ ତାହାକେ ବଟେଇ ନେମା ଆମେ ମଝି ମଝି ଯିମା ଭିଲ ରୀତା ପାଠ ପଢ଼ବୁ ତ ମୁଲ ମୁଲ ହସୁଥାଏ ରୀତା ଶୁଣୁନ୍ ଜୁଲି ସିନେମାରେ କେତେଟା ଗାଇଛନ୍ ସୋନୁନିଗମ ଆର୍ ଅଲକା ୟାଗ୍ନିକ ଲେଖିଛନ୍ ସମୀର ସୁରେଶ ଯାଇଛନ୍ ହିମେଶ ରେଶମିଆ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ହଁ ଶ୍ରୋତା ବନ୍ଧୁ, କଥା ନେଇ ତ ଶୁଣିଲେ, ଆମେ ଚାହିଁଲେ ଏନ୍ତା ଗୋଟେ ଗୋଟେ କଅଁଲି କଢ଼ିମାନଙ୍କୁ ଗୋଟେ ଗୋଟେ ହସଲା ଜୀବନ ଖେଲା ଜୀବନଟେ ଯିବାର୍ଥି ସହଯୋଗ କରିପାର୍ମା। ଛୁଆମାନଙ୍କୁ ନେଇକରି ଦେଶର ଭବିଷ୍ୟତ ହେ ବୋଲି ଯଦି ସଭିଏଁ ଧ୍ୟାନ ଦେମା, ଆଜିର ଏ ବିଶ୍ୱ ଶିଶୁ ଶ୍ରମ ବିରୋଧୀ ଦିବସ ପାଲବାରଟା ସାର୍ଥକ ହେବା କାନ। ଇହାଦେ ସମିଆ ହେଇଛେ କାର୍ଯ୍ୟକ୍ରମଟି ଶେଷ ଗୀତ ଶୁଣବା। ଶୁଣୁନ୍ ଏକ ରିସ୍ତା ସିନେମାର ଏଇ ଗୀତଟା, ଗାଇଛନ୍ ଉଦିତ ନାରାୟଣ ଅରଲକା ୟାଗ୍ନିକ, ଲେଖିଛନ୍ ସମୀର ଆର୍ ସୁରେଶ, ସଜେଇଛନ୍ ନଦୀମ ଶ୍ରବଣ।

ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର ମିଷ୍ଟର ବିଚାରର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ନୱାବ ଆର୍ଜୁ, ସଙ୍ଗୀତ ଆନନ୍ଦ ମିଲନ।

ରାସ୍ତାରେ ଟ୍ରାଫିକ୍ ନିୟମ ମାନି ଚଳିବା, ଦ୍ରୁତଗତିରେ ଯାନବାହନ ଚଲାଇବା ନାହିଁ, ନିଶା ସେବନ କରି ଗାଡ଼ି ଚାଳନା କରିବା ନାହିଁ, ହେଲମେଟ୍ ବ୍ୟବହାର କରିବା, ସିଟ୍ ବେଲ୍ଟ ବାନ୍ଧିବା, ଗାଡ଼ିରେ ଆବଶ୍ୟକୀୟ କିଛି ଫାଷ୍ଟ ଏଡ୍ ସାମଗ୍ରୀ ରଖିବା, ଟିକିଏ ସମୟ ପୂର୍ବରୁ ବାହାରିବା କୌଣସି ଜାଗାକୁ ଯିବା ପାଇଁ, ଯେମିତି ଆମକୁ ହରବର ହେବାକୁ ପଡ଼ିବ ନାହିଁ। ଏହିସବୁ କଥା କ'ଣ ଆମେ ଜାଣିନାହୁଁ, ଅଥବା ଜାଣିବି ଅଣଦେଖା କରୁଛେ? ଟିକିଏ ଭାବିବା।

ଶ୍ରୋତାବନ୍ଧୁ, ଅସମୟରେ ପିତାମାତାଙ୍କର କୁଳଶୂନ୍ୟ ହେଉଛି, ସଧବା ହାତରୁ ଶଙ୍ଖା, ମୁଣ୍ଡରୁ ସିନ୍ଦୁର ହଜିଯାଉଛି। ଟିକିଏ ଭାବିବା, ଆମେ ଟିକିଏ ଦାୟିତ୍ୱ ସମ୍ପନ୍ନ ହେଲେ ଏମିତି ଅନେକ ଦୁର୍ଘଟଣା ଆଡ଼େଇ ଦେଇପାରନ୍ତେ। ଟିକିଏ ସାବଧାନ ହେବା, ଦୁର୍ଲଭ ମାନବ ଜନ୍ମକୁ ଅକାଳେ ନଷ୍ଟ ହେବାଠୁ ଆମେ ବଞ୍ଚାଇପାରିବା। ଏହି ଚିନ୍ତାଧାରା ସହିତ ଆଜି କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍ତୁ। କଥାଚିତ୍ର କିମତ୍ର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ମାୟା ଗୋବିନ୍ଦ, ସଙ୍ଗୀତରେ ସଜିଛନ୍ତି ରାଜେଶ ରୋଶନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନଙ୍କୁ ଆମେ ଏଠି ଜଣାଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏ ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେବ୍ 317.5 MHz ତଥା 945 KHz ଯୋଗେ ଉପଲବ୍ଧ ହେବ ନାହିଁ। ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶୁଣିଲି ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନଙ୍କୁ ଆମେ ଏଇଠି ଜଣାଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

0: Corona.
1: ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ। ଏଥର ଶୁଣନ୍ତୁ ଶିଳ୍ପୀ ରାଜାରଥଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଗୀତ ରଚନା ନିରଞ୍ଜନ ଦାସ।

0: ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଅପା, ମୁଁ କଣ ଶୁଣିଲି ସୁଭଦ୍ରାର ଚତୁର୍ଥ କିସ୍ତି ମିଳିବ?
3: ଠିକ ଶୁଣିଛୁ, March 8 ମାନେ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ସୁଭଦ୍ରାର ଚତୁର୍ଥ କିସ୍ତି ମିଳିବ।
2: ତା ମାନେ ପୁଣି ଥରେ 5,000 ଟଙ୍କା।
3: ରାଜ୍ୟରେ ମହିଳା ସଶକ୍ତିକରଣର ଆଧାର ଏବଂ ମହିଳାଙ୍କୁ ଆର୍ଥିକ ସ୍ୱତନ୍ତ୍ରତା ପ୍ରଦାନରେ ଓଡ଼ିଶା ସରକାରଙ୍କ ଯୁଗାନ୍ତକାରୀ ଯୋଜନା ହେଉଛି ସୁଭଦ୍ରା, ଯାହା ମହିଳା ସଶକ୍ତିକରଣକୁ ଏକ ନୂଆ ଦିଗରେ ବିସ୍ତାରିତ କରିଛି ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିଛି। ଏଥର March 8 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରୁ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି, ଅର୍ଥାତ୍ 5,000 ଟଙ୍କା, ଯାହାଦ୍ୱାରା ପୁଣି ଥରେ ଉପକୃତ ହେବେ 1 କୋଟିରୁ ଉର୍ଦ୍ଧ୍ୱ ମହିଳା। ଘରେ ଘରେ ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର। ରାଜ୍ୟରେ ମହିଳା ସଶକ୍ତିକରଣର ଆଧାର ଏବଂ ମହିଳାଙ୍କୁ ଆର୍ଥିକ ସ୍ୱତନ୍ତ୍ରତା ପ୍ରଦାନରେ ଓଡ଼ିଶା ସରକାରଙ୍କ ଯୁଗାନ୍ତକାରୀ ଯୋଜନା ହେଉଛି ସୁଭଦ୍ରା, ଯାହା ମହିଳା ସଶକ୍ତିକରଣକୁ ଏକ ନୂଆ ଦିଗରେ ବିସ୍ତାରିତ କରିଛି ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିଛି। 5 ବର୍ଷ 55,000 କୋଟି ଟଙ୍କାର ବୃହତ୍ ପାଣ୍ଠି ବ୍ୟବସ୍ଥା ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମୋଟ 3 କିସ୍ତିରେ ଦିଆଯାଇଛି 15,000 କୋଟିରୁ ଅଧିକ ଟଙ୍କା। ଏଥର March 8 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରୁ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି, ଅର୍ଥାତ୍ 5,000 ଟଙ୍କା, ଯାହାଦ୍ୱାରା ପୁଣି ଥରେ ଉପକୃତ ହେବେ 1 କୋଟିରୁ ଉର୍ଦ୍ଧ୍ୱ ମହିଳା। ଘରେ ଘରେ ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
5: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ, ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ା ଘରରୁ ମୁକ୍ତି ମିଳିଛି।
6: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟ୍

0: ଡ୍ରପ୍ ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
1: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
2: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
1: ସେହିପରି 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜିର ଉପସ୍ଥାପିକା ବିଶ୍ୱଭାରତୀ। ଶ୍ରୋତା ଭଉଣୀ, ପ୍ରତିବର୍ଷ ଜୁନ୍ 12 ତାରିଖରେ ସାରା ବିଶ୍ୱରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା, ଶିଶୁମାନଙ୍କର ଅଧିକାର ଓ ଶିକ୍ଷା ପ୍ରତି ଜନସଚେତନତା ସୃଷ୍ଟି କରିବା। ଶିଶୁମାନଙ୍କର ଅଧିକାରକୁ ନଜରରେ ରଖି ସବୁ ଶିଶୁଙ୍କୁ ଶ୍ରମମୁକ୍ତ କରି ସେମାନଙ୍କର ମୌଳିକ ଅଧିକାର ଓ ସୁରକ୍ଷା କଥା ଚିନ୍ତା କରିବା, ନିଶ୍ଚିତ କରିବା, ଶିଶୁମାନଙ୍କୁ କାମରେ ନ ଲଗାଇ ବିଦ୍ୟାଳୟକୁ ପଠାଇବା ଏବଂ ଉତ୍ତମ ଶିକ୍ଷା ପ୍ରଦାନ କରିବା, ଶିଶୁଙ୍କୁ ବିଭିନ୍ନ ବିପଜ୍ଜନକ କାର୍ଯ୍ୟରେ ଲଗାଇବା ଏକ ଦଣ୍ଡନୀୟ ଅପରାଧ। ଏ ବିଷୟରେ ଲୋକଙ୍କୁ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଏହି ଦିବସଟି ପାଳନ କରାଯାଏ। ତେବେ ଶିଶୁ ହାତରେ ବହି ଓ କଲମ ଦିଅ, କାମରେ ଲଗାଇ ସେମାନଙ୍କର ଭବିଷ୍ୟତ ନଷ୍ଟ କର ନାହିଁ, ଏମିତି କଥା ସମସ୍ତେ କହନ୍ତି। କହିବା ଯେତିକି ସହଜ, ପାଳନ କରିବା ତାଠୁ କଷ୍ଟ। ତେବେ ଆମେ ଟିକେ ସଚେତନ ହେବା। ଶିଶୁ ଶ୍ରମ ଏକ ଅଭିଶାପ, ଏହାକୁ ପ୍ରଶ୍ରୟ ଦେବା ମହାପାପ। ପଢ଼ିବେ ପିଲା, ଗଢ଼ିବେ ଦେଶ, ଶିଶୁ ଶ୍ରମିକ ହୋଇବ ଶେଷ। ଏହି ସୁନ୍ଦର ଚିନ୍ତାଧାରା ସହିତ ଆଜିର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା। ତେବେ ଆଜିର କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ଆପଣମାନେ ଜାଣିଥିବେ ଯେ ଆଜି ଶୁକ୍ରବାର। ତନ୍ମନ୍ଧନ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରଖିଛୁ ଏକ ସୁନ୍ଦର ଆଲୋଚନା, ମହିଳା ଓ କିଶୋରୀଙ୍କ ବିଭିନ୍ନ ସମସ୍ୟା।

0: ଏ ବିଷୟରେ ଆସନ୍ତୁ ଶୁଣିବା ସୁନ୍ଦର ଆଲୋଚନାଟିଏ।
1: ସ୍ୱାଗତ,
2: ଧନ୍ୟବାଦ।
1: ପ୍ରଥମେ ଆମ ଶ୍ରୋତାଙ୍କୁ କହିବେ, ମହିଳା ଓ କିଶୋରୀଙ୍କ ମାନସିକ ସ୍ୱାସ୍ଥ୍ୟ କାହିଁକି ସ୍ୱତନ୍ତ୍ର?
2: ନିଶ୍ଚିତ ଭାବରେ ମହିଳା ଆଉ ଯେଉଁ ୟଙ୍ଗ ଫିମେଲ ହେଲେ ତାଙ୍କ କେସ୍ଟା ଟିକେ ଡିଫରେଣ୍ଟ। କ'ଣ ପାଇଁ କି ସାମାଜିକ ଯେଉଁ ପରମ୍ପରା ରହୁଛି ସେଇ ଜିନିଷଟା ବହୁତ ପରିମାଣରେ ତାଙ୍କ ପାଇଁ ଟିକେ କିଛି ଅଲଗା ନୀତି ନିୟମ ମାନେ ଆମ ସମାଜରେ ରହିଥାଏ। ତା ଛଡ଼ା

0: ହର୍ମୋନାଲ ରୋଲର ହର୍ମୋନ୍ସ ମାନେ ଯେଉଁ ଥାଏ ଶରୀରରେ,
1: ଆଜ୍ଞା,
0: ତାହାର ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ଥାଏ, ଯେମିତିକି ଇଷ୍ଟ୍ରୋଜେନ୍ ଥାଏ, ପ୍ରୋଜିଷ୍ଟିରନ୍ ଥାଏ, ଆଉ ତାଙ୍କର ଯେଉଁ ମେନ୍ସଟ୍ରୁଆଲ୍ ସାଇକେଲ୍ ହେଉଛି, ମାସିକ ଋତୁସ୍ରାବ ହେଉଛି, ସେଇ ଜିନିଷଟା ବି ବିଭିନ୍ନ ହିସାବରେ ମାନସିକ ସ୍ତରର ଯେଉଁ ବାଲାନ୍ସ ଥାଏ ତାକୁ ଏପଟ ସେପଟ କରେ। ଯେଉଁ ଫିମେଲ୍ ହେଲେ ତାଙ୍କର ମାନେ ମାନସିକ ସମସ୍ୟା ଅଲଗା ପରିମାଣରେ ଦେଖାଯାଏ।
1: ସେମାନଙ୍କଠାରେ ଦେଖାଯାଉଥିବା ମୁଖ୍ୟ ସମସ୍ୟା ଗୁଡ଼ିକ କ'ଣ?
0: ନିଶ୍ଚୟ ଭାବରେ ଦେଖନ୍ତୁ, ଏହା ଦେଖାଯାଇଛି କି ପୁରୁଷମାନଙ୍କ ତୁଳନାରେ ସ୍ତ୍ରୀମାନଙ୍କ ଡିପ୍ରେସନ୍ ହେବାର ସମ୍ଭାବନା ଅଧିକ ଥାଏ। ତା ସହିତ ଯେଉଁ ଏଙ୍ଗଜାଇଟି ଡିଜର୍ଡର୍ ଥାଏ, ଯେମିତିକି ଭୟ ଲାଗିବ, ଛାନିଆ ଲାଗିବ, ବ୍ୟସ୍ତ ଲାଗିବ, ସେଇ ଜିନିଷ ବି ସ୍ତ୍ରୀମାନଙ୍କ କ୍ଷେତ୍ରରେ ଅଧିକା ଦେଖାଯାଏ। ତା ସହିତ ଯେତେବେଳେ ପିରିୟଡ୍ ପାଖାପାଖି ସମୟରେ ଗୋଟେ କଣ୍ଡିସନ୍ ଥାଏ, ତାକୁ PMDD ବୋଲି କୁହାଯାଏ, ସେଇଟା ହେଲା ପ୍ରି ମେନ୍ସଟ୍ରୁଆଲ୍ ଡିସ୍ଫୋରିକ୍ ଡିଜର୍ଡର୍। ମାସିକିଆ ଋତୁସ୍ରାବ ଆଗରୁ ବହୁତ ପରିମାଣରେ ମୁଡ୍ ସ୍ୱିଙ୍ଗସ୍ ଦେଖାଯାଏ, ରାଗ ଲାଗିବ, ଚିଡ଼ଚିଡ଼ ଲାଗିବ, କାହା ସହିତ କଥା ହେବା ପାଇଁ ଇଚ୍ଛା ହେବନି, ଏମିତି ସମସ୍ୟା ଦେଖାଯାଏ। ଆଉ ତା ସହିତ ମାନେ ଅନ୍ୟାଦି ସମସ୍ୟା, ଯେମିତିକି ସ୍କିଜୋଫେନିଆ ହେଲା, ସାଇକୋସିସ୍ ହେଲା, ବାଇପୋଲାର୍ ଡିଜର୍ଡର୍ ହେଲା, ତ ଏସବୁ ସମସ୍ୟା ବି ସ୍ତ୍ରୀମାନଙ୍କ କ୍ଷେତ୍ରରେ ଦେଖାଯାଏ।
1: ମାନସିକ ଅସୁସ୍ଥତାର ପ୍ରାଥମିକ ଲକ୍ଷଣ ଗୁଡ଼ିକ କେମିତି ଜାଣିବା?
0: ଦେଖନ୍ତୁ, ପ୍ରଥମେ ହେଲା ଦୁଇ ପ୍ରକାରରେ ମାନସିକ ଅସୁବିଧାର ଲକ୍ଷଣ ଜଣାପଡ଼େ। ପ୍ରଥମ ହେଲା ଆପଣ ନିଜେ ଜାଣିପାରୁଛନ୍ତି, ଆଉ କେତେ କ୍ଷେତ୍ରରେ ଆପଣ ନିଜେ ଜାଣିପାରିବେନି, ଆପଣଙ୍କ ପରିବାର ସଦସ୍ୟମାନେ ସେମାନେ ଅନୁଭବ କରିପାରିବେ। ତ ପ୍ରଥମ ହେଲା ଆପଣ ନିଜେ କେମିତି ଜାଣିପାରିବେ, ଯେତେବେଳେ 2 ସପ୍ତାହରୁ ଅଧିକ ଆପଣଙ୍କ ଏସବୁ ଅସୁବିଧା ରହୁଛି। କ'ଣ କ'ଣ ଅସୁବିଧା ରହିବ? ମନ ଦୁଃଖ ରହିବ, କିଛି କାମ କରିବାକୁ ଇଚ୍ଛା ହେବନି, ସବୁବେଳେ ଗୋଟେ ଅଜଣା ଭୟ ରହିବ କି କ'ଣ ହେଇଯିବ, କ'ଣ ଖରାପ ହେଇଯିବ, ମୋ ଫ୍ୟାମିଲିର କିଛି ଖରାପ ହେଇଯିବ, ମୋ ଛୁଆମାନଙ୍କ କିଛି ଖରାପ ହେଇଯିବ, ଆମ ଘର ସମ୍ପତ୍ତି ପଳେଇଯିବ, ଏମିତି ଟାଇପ୍ର ଭୟ ରହିପାରେ। ତା ସହିତ ଭୋକରେ ପରିବର୍ତ୍ତନ ଆସିବ, ବହୁତ କମ୍ ଭୋକ ହେବ କିମ୍ବା ବହୁତ ଭୋକ ହେବ। ତା ଛଡ଼ା ନିଦରେ ଅସୁବିଧା ହେଇପାରେ, ଯେମିତିକି ବହୁତ ଅଧିକା ନିଦ ହେବ ୟା ନିଦ କମ୍ ହେବ। ବହୁତ ଜଣ ଏହା ବି ଦେଖା ହୁଏ କି ସକାଳୁ 3ଟାରୁ ଉଠିଯିବେ, ତାପରେ ନିଦ ହେବନି, ବହୁତ ଦୁଃଖ ଲାଗିବ, ଆତ୍ମହତ୍ୟାର ଯଦି ଚିନ୍ତା ଆସିବ, ଏସବୁ ଯଦି ଅସୁବିଧା ଆପଣ ଅନୁଭବ କରୁଛନ୍ତି ତ ମାନସିକ ରୋଗ ଲକ୍ଷଣ ହେଇପାରେ। ଆଉ ତା ସହିତ ପରିବାର ସଦସ୍ୟ ଯଦି ଆପଣ ଦେଖୁଛନ୍ତି ଏହି ସମସ୍ୟା, କି ଯଦି ବ୍ୟକ୍ତିର କଥାବାର୍ତ୍ତାରେ ବହୁତ ପରିବର୍ତ୍ତନ ହେଇଗଲା, ସେ ଏପଟ ସେପଟ କିଛି କଥାବାର୍ତ୍ତା କହୁଛନ୍ତି, ବିନା କାରଣରେ ବହୁତ ରାଗୁଛନ୍ତି, ବିନା କାରଣରେ ସନ୍ଦେହ କରୁଛନ୍ତି କି ମୋ ବିଷୟରେ ତମେମାନେ କଥା ହେଉଛ, ମୋ ଏଗେନଷ୍ଟରେ କିଛି ପ୍ଲାନିଂ କରୁଛ, ମୋ ଖାଦ୍ୟରେ ବିଷ ମିଶାଇ ଦେଉଛ, ଏମିତି ଯଦି କହୁଛନ୍ତି ତ ପରିବାର ସଦସ୍ୟ ବି ଜାଣି ପକାଇବା କଥା କି କିଛି ମାନସିକ ସମସ୍ୟା ଥାଇପାରେ, ଆଉ ଡକ୍ଟରଙ୍କୁ କନସଲ୍ଟ କରିବା କଥା।
1: ବୟସ ସନ୍ଧିକ୍ଷଣରେ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ କିପରି ପ୍ରଭାବ ପକାଇଥାଏ?
0: ନିଶ୍ଚିତ ଭାବରେ ଦେଖନ୍ତୁ, ଯେତେବେଳେ ବ୍ରେନ୍ଟା ଧୀରେ ଧୀରେ ଗ୍ରୋ କରେ, ଡେଭଲପ୍ ହୁଏ, ଛୋଟ ସମୟରେ ଯେଉଁ ବ୍ରେନ୍ ଥାଏ ଧୀରେ ଧୀରେ ସେଇଟା ଗ୍ରୋ କରେ, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପିରିୟଡ୍ ଥାଏ ଯେଉଁଟା ଟିନ୍ ଏଜ୍ କୁହାଯାଏ,
1: ଯେତେବେଳେ
0: କିଶୋର ଅବସ୍ଥାରେ, ସେଇ ଟାଇମ୍ରେ ବ୍ରେନ୍ର ବହୁତ ରାପିଡ୍ ଗ୍ରୋଥ୍ ହୁଏ। ଆଉ ସେ ସମୟରେ ଏହା ଦେଖାଯାଇଛି, ବ୍ରେନ୍ର ଗୋଟେ ପାର୍ଟ ଥାଏ ତାକୁ ଲିମ୍ବିକ୍ ସିଷ୍ଟମ୍ କୁହାଯାଏ, ଲିମ୍ବିକ୍ ସିଷ୍ଟମ୍ର ଗ୍ରୋଥ୍ଟା ଅଧିକା ଥାଏ, ଆଉ ବ୍ରେନ୍ର ଆଗ ସାଇଡ୍ରେ ଥିବା ପ୍ରି ଫ୍ରଣ୍ଟାଲ୍ କର୍ଟେକ୍ସର ଗ୍ରୋଥ୍ଟା କମ୍ ଥାଏ। ପ୍ରି ଫ୍ରଣ୍ଟାଲ୍ କର୍ଟେକ୍ସ ଯେଉଁ ଲୋବ୍ଟା ଥାଏ, ତାର କାମ ହେଲା ଆମେ କେମିତି ଠିକ୍ ଡିସିଜନ୍ ନେବା, ଠିକ୍ ଭୁଲ ଜାଣିପାରିବା, ଆମର ଜଜ୍ମେଣ୍ଟ ପାଇଁ ସେଇଟା କାମ ଆସେ। ଆଉ ଲିମ୍ବିକ୍ ସିଷ୍ଟମ୍ର ରୋଲ୍ ହେଲା ଇମୋସନାଲ୍ ଜିନିଷମାନେ। ତ ଦେଖିବେ ମାନେ କିଶୋର ଅବସ୍ଥାରେ ବହୁତ ଜଣ ବହୁତ ମାନେ ଇମୋସନାଲ୍ ଡିସିଜନ୍ ନେଇଥାନ୍ତି, ଭାବପ୍ରବଣ ହେଇକି ମାନେ ଭୁଲ ଡିସିଜନ୍ ନେଇଯିବେ, ବହୁତ ରାତିରେ ବିନା କହିକି ବାହାରକୁ ବୁଲିବା ପାଇଁ ଟ୍ରାଏ କରିବେ, ସେହି ସମୟରେ ବହୁତ ଜଣ ନିଶା ବି ସେବନ କରିବା ଷ୍ଟାର୍ଟ କରିଥାନ୍ତି, ଘର ଲୋକଙ୍କ ସହିତ ବହୁତ ଝଗଡ଼ା ବି ହୁଏ ସେହି ସମୟରେ, ସେହି ସମୟରେ ବହୁତ ସାରା ମାନସିକ ସମସ୍ୟା ଦେଖାଯାଇପାରେ। ଆଉ ତା ସହିତ ଯେତେବେଳେ ମାନେ ବୟସ ହେଇଯାଏ, ଯେମିତିକି ସ୍ତ୍ରୀମାନଙ୍କ କ୍ଷେତ୍ରରେ ଯେତେବେଳେ ପିରିୟଡ୍ ବନ୍ଦ ହେଇଯିବ, ମେନୋପଜ୍ ଯେତେବେଳେ ହେବ, ସେତେବେଳେ ଇଷ୍ଟ୍ରୋଜେନ୍ ଆଉ ପ୍ରୋଜେଷ୍ଟେରନ୍ ହର୍ମୋନ୍ ଶରୀରରେ ବହୁତ ପରିମାଣରେ କମିଯାଏ, ସେତେବେଳେ ବି ବହୁତ ସାରା ସମସ୍ୟା ଦେଖାଯାଏ, ଯେମିତିକି ମନ ଦୁଃଖ ରହିବ, ଗୋଡ଼ ହାତ ବିନ୍ଧା ହେବ, ଗୋଡ଼ ହାତ ଜଳେଇବ, ଏସବୁ ସିମ୍ପଟମ୍ସ ମାନେ ଦେଖାଯାଇପାରେ ବୟସ ସହିତ।
1: ସୋସିଆଲ ମିଡ଼ିଆ ଏବଂ ପାଠପଢ଼ା ଚାପ କିପରି ମାନସିକ ସମସ୍ୟା ବଢ଼ାଉଛି?
0: ଦେଖନ୍ତୁ, ପ୍ରଥମେ ଆମେ ସୋସିଆଲ ମିଡ଼ିଆ ଉପରେ ଡିସ୍କସ୍ କରିବା। ଆଜିକାଲି ଆମେ ଦେଖୁଛୁ ଯେଉଁ ଫେସବୁକ୍ରେ ସାଧାରଣତଃ ଟିକେ ଓଲ୍ଡ ଏଜ୍ ପପୁଲେସନ୍ ଏବେ ରହୁଛନ୍ତି, ଯେମିତିକି 40 ଏଜ୍ ଉପରେ ରହୁଛନ୍ତି, ଯେତେ 15 ଏଜ୍ରୁ ହେଲେ କି 35 ଏଜ୍, ଯେତେବେଳେ ୟଙ୍ଗ ପପୁଲେସନ୍ ବେଶୀ ରହୁଛନ୍ତି ଇନଷ୍ଟାଗ୍ରାମ୍ରେ। ଆଉ ଇନଷ୍ଟାଗ୍ରାମ୍ରେ ଯେଉଁ ପୋଷ୍ଟମାନେ ଆସେ, ଆପଣ ଦେଖିଥିବେ ବହୁତ ଜଣ ନିଜର ଯେଉଁ ଲାଇଫଷ୍ଟାଇଲ୍ ଥାଏ ତାକୁ ସମସ୍ତେ ପ୍ରଦର୍ଶନ କରିଥାନ୍ତି, କିଏ କୁଆଡ଼େ ବୁଲିଗଲେ, କୁଆଡ଼େ କାର୍ଟେ କିଣିଲେ, କୁଆଡ଼େ ରେଷ୍ଟୁରାଣ୍ଟରେ ଗଲେ, କ'ଣ ଖାଇଲେ, ସେସବୁ ଫଟୋସ୍ ମାନେ ଛଡ଼ା ହେଇଥାଏ। ତା ସହିତ ଆମେ ଯେଉଁ ସେଲିବ୍ରିଟିମାନଙ୍କୁ ଫଲୋ କରୁଛୁ, ତାଙ୍କ ସବୁ ଭିଡ଼ିଓସ୍ ମାନେ ଆସେ, ଲାଇଫଷ୍ଟାଇଲ୍ର ଜିନିଷ ମାନେ ଆସେ, ଆଉ ତା ସହିତ ସପିଂର ବହୁତ ସାରା ଆଡ୍ ବି ଆସେ ସେଥିରେ ସୋସିଆଲ ମିଡ଼ିଆରେ। ତ ଏଇସବୁ ଜିନିଷ ଆମ ମାଇଣ୍ଡକୁ ବହୁତ ଡାଇଭର୍ଟ କରେ, ଡିଷ୍ଟ୍ରାକ୍ଟ କରେ। ଆମେ ଦେଖିବା କି ଆମ ଫ୍ରେଣ୍ଡସ୍ ମାନେ ଏଠି ବୁଲୁଛନ୍ତି, ଆମେ ଏଠି ବସିକି ପାଠ ପଢ଼ୁଛୁ, ଆମେ ଏତେ ଇନକମ୍ କରୁଛୁ, ଆମ ପଡ଼ୋଶୀ ହେଲେ କି ଆମ କିଏ ରିଲେଟିଭ୍ସ ହେଲେ ସେ ଯାଇକି ଥାଇଲାଣ୍ଡ ଭିଏତନାମ ବୁଲିକି ଆସୁଛନ୍ତି, କିଏ ନୂଆ

0: କାର୍ କିଣିଲେ ତ ଏସବୁ ଜିନିଷ ଦେଖିକି ଆପଣ ମନଟା ସବୁବେଳେ ଅଶାନ୍ତି ରହିବ। ଆଉ ଆପଣ ବି ତାପରେ ଚେଷ୍ଟା କରିବେ କି ନିଜେ କ'ଣ ଗୋଟେ ଫଟୋ ଦେବେ, ତାପରେ ଫଟୋ ଦେଲା ପରେ ଆପଣ ଏକ୍ସପେକ୍ଟ କରିବେ କି ସେମାନେ ଲାଇକ୍ କେତେ ଜଣ କରୁଛନ୍ତି, କେତେ ଜଣ ମୋତେ କମ୍ପ୍ଲିମେଣ୍ଟ ଦେଉଛନ୍ତି। ଏସବୁ ଜିନିଷକୁ ସୋସିଆଲ ଭେଲିଡେସନ୍ କୁହାଯାଏ।
1: ଅର୍ଥନୀତିରେ ଯେମିତି ଡେମୋନ୍ଷ୍ଟ୍ରେସନ୍ ଇଫେକ୍ଟ ପାଠ ଅଛି, ସେଇଆ
0: ନିଶ୍ଚିତ
1: ହିଁ ତାର ତାମାନେ ପ୍ରକୃତି।
0: ନିଶ୍ଚିତ ଭାବରେ ତ ସୋସିଆଲ ମିଡ଼ିଆଟା ସୋସିଆଲ ଭେଲିଡେସନ୍ଟା ବହୁତ ବଢ଼ିଯାଏ। ସମସ୍ତେ ଆମେ ସବୁବେଳେ ଏକ୍ସଟର୍ନାଲ୍ ଭେଲିଡେସନ୍ ଖୋଜୁଥିବା,
1: ଆଜ୍ଞା,
0: ଆମ ଅନ୍ତରାତ୍ମାକୁ ନ ଦେଖି ଆମେ ସବୁବେଳେ ଚାହୁଁଥିବା କି ବାହାରୁ କେମିତି ଲୋକ ଆମକୁ ତାରିଫ କରନ୍ତୁ, ପ୍ରଶଂସା କରନ୍ତୁ, ତ ସେଥିରେ ବହୁତ ଅଶାନ୍ତି ହୁଏ। ଆଉ ବହୁତ ସମୟ ଏହା ଦେଖାଯାଇଛି ଏଥିପାଇଁ ଏଙ୍ଗଜାଇଟି ବି ହୁଏ। କ'ଣ ପାଇଁ କି ଯଦି ଆପଣ ରାତିରେ ସୋସିଆଲ ମିଡ଼ିଆ ୟୁଜ୍ କରୁଛନ୍ତି, ରାତିରେ ଲେଟ୍ ଶୋଉଛନ୍ତି, ସ୍କ୍ରୋଲିଂ କରୁଛନ୍ତି, ଆପଣଙ୍କର ନିଦ ଠିକ୍ ହେଉନି, ନିଦର ଅସୁବିଧା ସହିତ ଆପଣଙ୍କ ଏଙ୍ଗଜାଇଟି ଡିପ୍ରେସନ୍ର ସମ୍ଭାବନା ବଢ଼ିଯିବ। ତା ସହିତ ଏହା ବି ଦେଖାଯାଇଛି ଯେତେବେଳେ ବହୁତ ଜଣ ରିଲ୍ସ ଦେଖୁଛନ୍ତି ତ ତାଙ୍କ ଧ୍ୟାନଟା ବହୁତ କମିଯାଉଛି। ତ ପାଠପଢ଼ାରେ ଯେମିତି ଆଗରୁ ଫୋକସ୍ କରିପାରୁଥିଲେ, ଆଗରୁ ଘଣ୍ଟାଟେ ବସିକି ବହି ଧରିକି ପାଠ ପଢ଼ି ପାରୁଥିଲେ, ବଟ୍ ଏବେ ନାହିଁ। ଏବେ 2 ମିନିଟ୍ ହେଲା ପରେ ରିଲ୍ସ ଗୋଟେ ଦେଖିଦେବି, ସୋସିଆଲ ମିଡ଼ିଆ ଟିକେ ଦେଖିଦେବି, ପୁଣି ଟିକେ ପାଠ ପଢ଼ିବି, ପୁଣି ଟିକେ ଫୋନ୍ ଦେଖିଦେବି। ଏଇ ଯେଉଁ ସାଇକେଲଟା ଧ୍ୟାନଟା ବହୁତ କମ୍ କରୁଛି ତ ପାଠପଢ଼ାର ଏଫିସିଏନ୍ସି ବହୁତ କମିଯିବ, କାମର ଏଫିସିଏନ୍ସି କମିଯିବ, ଆପଣ ଆଗ ପରି କାମ କରିପାରିବେନି, ଧ୍ୟାନ ରହିପାରିବେନି। ଏଇ ଜିନିଷମାନେ ଦେଖାଯାଇଛି କି ସୋସିଆଲ ମିଡ଼ିଆର ପ୍ରଭାବଟା ରହୁଛି।
1: ଆଜିକାଲି ଆମର ଯେଉଁ ଆଧୁନିକ ପ୍ରତିସ୍ପର୍ଦ୍ଧାପୂର୍ଣ୍ଣ ଗତିଶୀଳ ଜୀବନ ଅଛି, ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ସମାଜରେ ହାସଲ କରିବା ପାଇଁ ଚାହୁଁଛନ୍ତି, ସମସ୍ତେ ଉଚ୍ଚ ପଦବୀକୁ ଉତ୍ତୀର୍ଣ୍ଣ ହେବା ପାଇଁ ଚାହୁଁଛନ୍ତି, ତାହା ମଧ୍ୟ ଗୋଟେ ମୁଖ୍ୟ କାରଣ ହୋଇପାରେ ଏହିସବୁ ବ୍ୟବହାର ମଣିଷମାନେ ଦେଖାଉଛନ୍ତି ତାର।
0: ନିଶ୍ଚିତ ଭାବରେ ତାକୁ ମାନେ ହସଲ କଲଚର କୁହାଯାଉଛି। ସମସ୍ତେ ମାନେ ଲାଇଫରେ ଦୌଡ଼ୁଛନ୍ତି, କାହା ପାଖରେ ସମୟ ନାହିଁ କି ଅଧଘଣ୍ଟା ଆମେ ଚୁପଚାପ ବସିବା, ଧ୍ୟାନ କରିବା, ଆମ ମନରେ କ'ଣ ଚାଲିଛି, କେଉଁ ଟାଇପ୍ର ଥଟ୍ସ ଆସୁଛି ମୁଣ୍ଡରେ, ସେ ଜିନିଷକୁ ସବୁ ମାନେ ଆୱାରନେସ୍ ସହିତ ଆମେ ଜାଣିବାକୁ ଚେଷ୍ଟା କରିବା କି ଆମ ମୁଣ୍ଡରେ କ'ଣ ଚାଲିଛି। ତ ଆମେ ସବୁବେଳେ ହସଲ କରୁଛୁ, ଦୌଡ଼ି ଚାଲିଛୁ, ଏଇ ଜିନିଷ ପରେ ଏଇ ଜିନିଷ କରିଦେବା, ନୂଆ ବାଇକ୍ କିଣିବା, ନୂଆ ଘର କିଣିବା, ଆଉ ଗୋଟେ ଘର କିଣିବା, ଆଉ ଟିକେ ପଇସା ଇନକମ୍ କରିବା, ତାପରେ ଯେଉଁ ସ୍ଥିର ହୋଇକି ବସିବା ଜିନିଷଟା ବହୁତ କମିସାରିଲାଣି, ତାର ପ୍ରଭାବ ଅବଭିୟସ୍ଲି ରହୁଛି। ଯେତେବେଳେ ଆମେ ଧ୍ୟାନ କରିବାନି, ବ୍ରେନ୍ଟା ସବୁବେଳେ ଆକ୍ଟିଭ୍ ମୋଡ଼ରେ ରହିବ। ଯଦି ସବୁବେଳେ ଆକ୍ଟିଭ୍ ମୋଡ଼ରେ ରହୁଛି, ବ୍ରେନ୍ର ବର୍ନଆଉଟ୍ ହେବ, ଗୋଟେ ସମୟ ଆସିବ କି ଆପଣଙ୍କୁ କିଛି କାମ କରିବାକୁ ଇଚ୍ଛା ହେବନି, ଆପଣଙ୍କୁ ଲାଗିବ କି ମାନେ ଦୁନିଆରେ କ'ଣ ଚାଲିଛି, ମୁଁ ଏତେ କାହିଁକି ଖଟୁଛି, ଏମିତି ବି ଆସିପାରେ, ବର୍ନଆଉଟ୍ କୁହାଯାଏ ତାକୁ। ତ ସେଥିପାଇଁ ମାନେ ନିଶ୍ଚିତ ଭାବରେ ଲାଇଫରେ ବ୍ରେକ୍ ନେବାଟା ବହୁତ ଜରୁରୀ ଥାଏ।
1: ଏଠି ସାଙ୍ଗସାଥୀଙ୍କ ଚାପ, ଯୋଉ ପିୟର ପ୍ରେସର, ସେଥିରୁ ଏଇ କିଶୋର କିଶୋରୀମାନଙ୍କୁ କେମିତି ରକ୍ଷା କରିପାରିବା ଆମେ?
0: ନିଶ୍ଚିତ ଭାବରେ ଦେଖନ୍ତୁ, ଯେତେବେଳେ ଶିଶୁ ଥାଆନ୍ତି, ପ୍ରଥମେ ପ୍ରଥମେ ସେମାନେ ମା ବାପାଙ୍କୁ ବହୁତ କ୍ଲୋଜ୍ ଥାଆନ୍ତି। ଧୀରେ ଧୀରେ ସମୟ ସହିତ ସେମାନେ ଯେତେବେଳେ ସ୍କୁଲ ଯିବେ, ଫ୍ରେଣ୍ଡସ୍ ହେବେ, ନୂଆ ସାଙ୍ଗସାଥି ଆସିବେ, ତ ତାଙ୍କ ଇନ୍ଫ୍ଲୁଏନ୍ସ ବହୁତ ଥାଏ ଶିଶୁମାନଙ୍କ। ଆଉ ଯେତେବେଳେ କିଶୋର ଅବସ୍ଥା ଟିନେଜ୍କୁ ଆସିଥାନ୍ତି ତ ବହୁତ ଇନ୍ଫ୍ଲୁଏନ୍ସ ଥାଏ, ପିୟର ପ୍ରେସର ଥାଏ। ଯେମିତିକି ମୋ ଫ୍ରେଣ୍ଡ ଯେଉଁ ସର୍କେଲ ଅଛନ୍ତି ସେମାନେ କେଉଁ ଟାଇପ୍ର ଡ୍ରେସ୍ ପିନ୍ଧୁଛନ୍ତି, ସେମାନେ କେଉଁ ଟାଇପ୍ର କଥାବାର୍ତ୍ତା ହେଉଛନ୍ତି, ଟିଭିରେ କ'ଣ ସେମାନେ ଦେଖୁଛନ୍ତି, କେଉଁ ରେଷ୍ଟୁରାଣ୍ଟ ଖାଇବାକୁ ଯାଉଛନ୍ତି, ଖରା ଛୁଟି ହେଲେ କେଉଁ ଆଡ଼େ ବୁଲିବାକୁ ଯାଉଛନ୍ତି, ସେସବୁ ଡିସିଜନ୍ ମାନେ ପିୟର ପ୍ରେସର ବହୁତ ସାରା ଇମ୍ପାକ୍ଟ କରିପାରେ। ଆଉ ତା ସହିତ ଏହା ବି ଦେଖା ହେଇଛି ପିୟର ପ୍ରେସରରେ ନିଶାର ସେବନ ବି ବଢ଼ିଯାଏ, କିଶୋର କିଶୋରୀମାନଙ୍କ ନିଶା ସେବନ ବଢ଼ିଯାଏ। ସାଙ୍ଗମାନେ କହିବେ ନେ ସିଗାରେଟ୍ଟେ ପିଇଦେ, ଷ୍ଟାର୍ଟ କରିଦେ, କ'ଣ ହେବ, କିଛି ନାହିଁ, ଆମେ ବି ତ ପିଉଛୁ ଦେଖୁଛୁ। ସେ ଯଦି ମନା କରୁଥିଲେ ବି ପିୟର ପ୍ରେସର ରହିବ କି ନା ତୁ ଥରେ ତ ଟ୍ରାଏ କର, ଥରେ ଟ୍ରାଏ କର, ଏମିତି ବହୁତ ସମୟ ହେଲା ପରେ ସେ ବ୍ୟକ୍ତି ଉପରେ ଡିପେଣ୍ଡ କରୁଛି କି ସେ ଜିନିଷଟା ମାନେ ତାର ଷ୍ଟାର୍ଟ ହେଇଯିବ କି ସେ ଜିନିଷଟା ମାନେ ପ୍ରପର୍ଲି ସେ କହିବ କି ନା ମୁଁ କରିବିନି, ରେଜିଷ୍ଟ କରିବ ଜିନିଷଟା। ପିୟର ପ୍ରେସରର ବହୁତ ସିଗ୍ନିଫିକାଣ୍ଟ ରୋଲ୍ ଥାଏ ମାନେ ମାନସିକ ସ୍ୱାସ୍ଥ୍ୟରେ, ଆଉ ନିଶା ଯେଉଁ ସେବନ କରୁଛନ୍ତି ଆଜିକାଲି ଦୁନିଆରେ ତାର ବହୁତ ରୋଲ୍ ଥାଏ।
1: ଖାଇବା ପିଇବାରେ ଯୋଉ ଅନିୟମିତତା, ତା ପଛର ମାନସିକ କାରଣ
0: ଦେଖନ୍ତୁ, ପ୍ରଥମ ଜିନିଷ ହେଲା ଯେତେବେଳେ ନୀତିଦିନିଆ ଯେଉଁ ରୁଟିନ୍ ଆକ୍ଟିଭିଟି ଥାଏ ସେଥିରେ ଯଦି ପରିବର୍ତ୍ତନ ଆସିଲା, ଆପଣଙ୍କର ଲାଇଫର ସବୁ କ୍ଷେତ୍ରରେ ସେଇ ଜିନିଷ ପ୍ରଭାବ ପକାଇବ। ଯେମିତିକି ଯଦି ରାତିରେ ଲେଟ୍ ଶୋଉଛନ୍ତି, ଫୋନ୍ ୟୁଜ୍ ହେଉ କିମ୍ବା କୌଣସି ବି କାରଣ ପାଇଁ ରାତିରେ ଲେଟ୍ ଶୋଉଛନ୍ତି, ତ ସକାଳୁ ଆପଣ ଲେଟ୍ ଉଠିବେ, ସକାଳୁ ଲେଟ୍ ଉଠିଲେ ବ୍ରେକ୍ଫାଷ୍ଟଟା ଲେଟ୍ ହେବ, ବ୍ରେକ୍ଫାଷ୍ଟ ଲେଟ୍ ହେଲେ ତ ଭୋକ ହେବନି, ଲଞ୍ଚ ବି ଲେଟ୍ ହେବ, ଲଞ୍ଚ ଲେଟ୍ ହେଲେ ଆପଣଙ୍କ ଡିନର ବି ଲେଟ୍ ହେବ। ତ ଏମିତି ମାନେ ଗୋଟେ ସାଇକେଲରେ ସବୁ ଜିନିଷ ଚାଲିଥାଏ। ଯେତେବେଳେ ଆପଣ ଗୋଟେ ଫିକ୍ସ ସମୟରେ ଉଠିବେ ସକାଳୁ ସବୁଦିନ, ତ ବହୁତ ଜିନିଷ ଚେଞ୍ଜ ହେବାର ସମ୍ଭାବନା ଥାଏ। ଫିକ୍ସ ସମୟରେ ଉଠିଲେ ଆପଣ କିଛି ଏକ୍ସରସାଇଜ୍ କଲେ, ଆପଣଙ୍କ ନୀତିଦିନିଆ ପାଠପଢ଼ା ହେଲା କି ଜବ୍ ରିଲେଟେଡ୍ ଆକ୍ଟିଭିଟି କିଛି କଲେ, ତାପରେ ଇଭିନିଂରେ ଆସିଲେ ଟିକେ ରିଲାକ୍ସେସନ୍ କଲେ, ୟୋଗା ପ୍ରାଣାୟାମ କିଛି କଲେ, ପୁଣି ରାତିରେ ଠିକ୍ ଟାଇମ୍ରେ ଖାଇକି ଶୋଇପଡ଼ିଲେ, ତ ଆପଣଙ୍କ ଯେଉଁ ସର୍କାଡିଆନ୍ ରିଦମ୍ କୁହାଯାଏ, ଆପଣ କେତେବେଳେ ଶୋଉଛନ୍ତି, କେତେବେଳେ ଉଠୁଛନ୍ତି, କେତେବେଳେ ଖାଉଛନ୍ତି, ବହୁତ ଇମ୍ପୋର୍ଟାଣ୍ଟ ଥାଏ। ଯଦି ଏଥିରେ ଅନିୟମିତତା ରହୁଛି ତ ମାନସିକ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଥାଏ। ଏହା ଦେଖାଇଛି କି ଯଦି ସର୍କାଡିଆନ୍ ରିଦମ୍ ଖରାପ ରହୁଛି, ଡିପ୍ରେସନ୍ ଏଙ୍ଗଜାଇଟିର ରିସ୍କଟା ବହୁତ ବଢ଼ିଯାଏ।
1: ତା ଅର୍ଥ ଆମେ ଯେତେବେଳେ ଜୀବନରେ ବଞ୍ଚୁଛୁ ତ ଆମ ପାଇଁ ଗୋଟେ ଯେଉଁ

0: କାର୍ଯ୍ୟାବଳୀ ଅଛି, ତାର ଗୋଟେ ସାରଣୀ ପ୍ରସ୍ତୁତ କରିବା,
1: ନିଶ୍ଚୟ
0: ଆଉ ତାର ସମୟ ସାରଣୀ ଦେଖିକି ଆମେ ସେଇ ହିସାବରେ ଆମର ଜୀବନ ସକାଳ ଯେଉଁ ଅଛି ସେଇଟା ଆରମ୍ଭ କରିବା, ତଦ୍ୱାରା ଆମକୁ ଅଧିକ ସମୟ ମିଳିବ ଆମ ଜୀବନ ପାଇଁ।
1: ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ।
0: ଗର୍ଭାବସ୍ଥା ଏବଂ ପ୍ରସବ ପରବର୍ତ୍ତୀ ଅବସାଦର କାରଣ କ'ଣ?
1: ନିଶ୍ଚିତ ଭାବରେ ଗର୍ଭାବସ୍ଥାରେ ଦେଖାଯାଇଛି ବହୁତ ସାରା ଥାଏ। ପ୍ରଥମେ ମାନେ ଆମେ ହର୍ମୋନାଲ ଯେଉଁ ଜିନିଷଟା କହିବା, ମାନେ ପ୍ରୋଜିଷ୍ଟିରନ୍ ଇଷ୍ଟ୍ରୋଜେନ୍ ହର୍ମୋନ, ତାର ବହୁତ ସାରା ଚେଞ୍ଜେସ୍ ଆସେ।
0: ଆଜ୍ଞା।
1: ତ ତାର ପ୍ରଭାବ ଥାଏ ବ୍ରେନ୍ର ନ୍ୟୁରୋ ଟ୍ରାନ୍ସମିଟର ଉପରେ, ଯେମିତିକି ପ୍ରୋଜିଷ୍ଟିରନ୍ ନିଜ ଇଷ୍ଟ୍ରୋଜେନ୍ଟା ବ୍ରେନ୍ର ଯେଉଁ ନ୍ୟୁରୋ ଟ୍ରାନ୍ସମିଟର ଅଛି, ସେରୋଟୋନିନ୍ ହେଲା, ଡୋପାମିନ୍ ହେଲା, ନରେପିନେଫ୍ରିନ୍ ହେଲା, ତାକୁ ବାଲାନ୍ସ କରେ, ତାକୁ ରେଗୁଲେଟ୍ କରେ। ତ ହର୍ମୋନାଲ ଲେଭେଲ ଚେଞ୍ଜ ହେଲେ ନ୍ୟୁରୋ ଟ୍ରାନ୍ସମିଟର ଲେଭେଲ ଚେଞ୍ଜ ହେବାର ସମ୍ଭାବନା ଅଛି। ତାଦ୍ୱାରା ଏହା ଦେଖାଯାଇଛି ପ୍ରେଗନେନ୍ସି ସମୟରେ ଏଙ୍ଗଜାଇଟି ହେଲା, ଛାନିଆ ହେଲା କି ଡିପ୍ରେସନ୍ ହେଲା, ତାର ସମ୍ଭାବନା ଟିକେ ବଢ଼ିଯାଏ। ଆଉ ତା ସହିତ ଆଉ କେତେଟା ସାମାଜିକ ସମସ୍ୟା ବି ଥାଏ, ମାନେ ମହିଳା ସ୍ତ୍ରୀମାନଙ୍କ ଫ୍ୟାମିଲି ସପୋର୍ଟ କେମିତି ରହୁଛି, ଶାଶୁଘରେ କିମ୍ବା ରହୁଛନ୍ତି କି ନିଜ ମା ଘରେ ରହୁଛନ୍ତି, ସେଠି ସପୋର୍ଟ ସିଷ୍ଟମ କେମିତି ଅଛି, ତ ତା ଉପରେ ବି ବହୁତ କିଛି ଡିପେଣ୍ଡ କରେ, ହଜବେଣ୍ଡ ଉପରେ ବହୁତ କିଛି ଡିପେଣ୍ଡ କରେ। ଆଉ ତା ସହିତ ଯେତେବେଳେ ଶିଶୁ ଜନ୍ମ ହେଲା ପରେ ବହୁତ ହର୍ମୋନାଲ ଲେଭେଲ ସଡନ୍ ଡ୍ରପ୍ ହୁଏ, ସଡନ୍ ଡ୍ରପ୍ ହେଲା ପରେ ତାହା ବି ଗୋଟେ ମାନସିକ ସ୍ତରରେ ଗୋଟେ ଇମ୍ବାଲାନ୍ସ କ୍ରିଏଟ୍ କରେ। ସେଥିରୁ ପୋଷ୍ଟପାର୍ଟମ୍ ଡିପ୍ରେସନ୍ ବୋଲି ଗୋଟେ କଣ୍ଡିସନ୍ ଅଛି। ବହୁତ ସମୟ ଦେଖାଯାଇଛି କି ପ୍ରେଗନେନ୍ସି ଡେଲିଭରି ପରେ ସ୍ତ୍ରୀମାନଙ୍କ ମନ ଦୁଃଖ ହୋଇଯିବ, କାନ୍ଦ କାନ୍ଦ ଲାଗିବ, କିଛି କାମ କରିବାକୁ ଇଚ୍ଛା ହେବନି, ଆଉ ନିଜ ଶିଶୁର ବି ଯତ୍ନ ନେବାକୁ ଇଚ୍ଛା ହେବନି। ତ ସେଇ କଣ୍ଡିସନ୍ ଯଦି 14 ଦିନ ଉପରେ ରହିଲା ତାକୁ ପୋଷ୍ଟପାର୍ଟମ୍ ଡିପ୍ରେସନ୍ ବି କୁହାଯାଏ। ତ ତା'ର ବି ଟ୍ରିଟମେଣ୍ଟ ଦରକାର ଥାଏ। ଆଉ ବହୁତ ସମୟ ଏହା ଦେଖାଯାଇଛି କି କେଉଁ ଶିଶୁ ଜନ୍ମ ହେଉଛି, ସାମାଜିକ ଜିନିଷଟା ହେଲା, ଘରେ ଯଦି ପୁଅ ଜନ୍ମ ହେଉଛି ତ ଅନ୍ୟ ପ୍ରକାର ବ୍ୟବହାର ଥାଏ, ଯଦି ଝିଅ ଜନ୍ମ ହେଲା ପରେ ଗୋଟେ ଅଲଗା ପ୍ରକାର ବ୍ୟବହାର ଥାଏ ଲୋକଙ୍କ, ତାର ବି ସାମାଜିକ ଯେଉଁ ଅସୁବିଧାଟା ରହୁଛି ସେଥିରେ ବି ପ୍ରଭାବ ଥାଏ ମାନସିକ ସ୍ୱାସ୍ଥ୍ୟ ଉପରେ।
0: ଆପଣ ପୂର୍ବରୁ ବି କହିଲେ ଯେ ମେନୋପୌଜ୍ ବା ଋତୁସ୍ରାବ ବନ୍ଦ ସମୟରେ ମହିଳାମାନଙ୍କର ମାନସିକ ସ୍ଥିତି ଯେଉଁ ଅଛି ପରିବର୍ତ୍ତିତ ହୁଏ, ଏହି ସ୍ଥିତି କିପରି ପରିବର୍ତ୍ତିତ ହୁଏ ଏବଂ ସେ ସମୟରେ ଆମେ କିପରି ମହିଳାଙ୍କ ଯତ୍ନ ନେଇପାରିବା?
1: ଶୁଣନ୍ତୁ, ପ୍ରଥମ ଜିନିଷ ହେଲା ଯେଉଁ ମେନୋପଜ୍, ସେଇଟା ବହୁତ ନ୍ୟାଚୁରାଲ ଜିନିଷଟା, ମାନେ ସମସ୍ତଙ୍କ ହେବ ସେଇଟା ଗୋଟେ ବୟସ ପରେ। ତ ଯେଉଁ ହର୍ମୋନାଲ ଲେଭେଲରେ ଡ୍ରପ୍ ହୁଏ ତ ଦୁଇଟି ହିସାବରେ ତାର ଟ୍ରିଟମେଣ୍ଟଟା ହୁଏ। ପ୍ରଥମତର ହେଲା କି ହର୍ମୋନାଲ କେତେ ଜଣଙ୍କୁ ଯଦି ବହୁତ ସିଭିୟର ସିମ୍ପଟମ୍ସ ରହୁଛି, ଲକ୍ଷଣ ରହୁଛି, ଲକ୍ଷଣ ମାନେ କ'ଣ କ'ଣ ଥାଏ, ଶରୀରରେ ପେନ୍ ହେବ ହେଲା, ବର୍ନିଂ ସେନ୍ସେସନ୍ ହେବ, ଜଳାପୋଡ଼ା ହେବ, ମୁଣ୍ଡ ପେନ୍ ହୋଇପାରେ, ମନଟା ଦୁଃଖ ରହିବ କିମ୍ବା ଚିଡ଼ଚିଡ଼ ଲାଗିବ, ଏସବୁ ସମସ୍ୟା ୟୁଜୁଆଲି ଦେଖାଯାଏ। ତ ତାର ଟ୍ରିଟମେଣ୍ଟ ହର୍ମୋନାଲ ରିପ୍ଲେସମେଣ୍ଟ ଥେରାପି ବି ଥାଏ, ଯେଉଁ ହର୍ମୋନ୍ସ ମାନେ ସପ୍ଲିମେଣ୍ଟ ହିସାବରେ ଦିଆହେବ, ଗୋଟେ ଜିନିଷ ହେଲା। ତା ଛଡ଼ା ଯେଉଁ SSRI ଗ୍ରୁପ୍ର ଯେଉଁ ମେଡ଼ିସିନ୍ ମାନେ ଡିପ୍ରେସନ୍ ଏଙ୍ଗଜାଇଟିରେ ଦିଆହୁଏ, ସେଇ ଗ୍ରୁପ୍ର ମେଡ଼ିସିନ୍ ବି କେତେ ଜଣଙ୍କୁ ଦିଆହୁଏ। ଆଉ ତା ସହିତ ଯେଉଁ ଜୀବନଶୈଳୀର ପରିବର୍ତ୍ତନ କରିବା ବହୁତ ଇମ୍ପୋର୍ଟାଣ୍ଟ, ଯେମିତିକି ବହୁତ ମହିଳା ଥାଆନ୍ତି ସେମାନେ ଭାବନ୍ତି କି ଆମେ ଖାଲି ଘର କାମ କରୁଛୁ ତ ଆମକୁ କିଛି ଏକ୍ସରସାଇଜ୍ ଦରକାର ନାହିଁ, ଆମକୁ ବ୍ୟାୟାମ ଦରକାର ନାହିଁ, ସେଇଟା ଗୋଟେ ବହୁତ ଭୁଲ ଧାରଣା। ଆପଣ ଘର କାମ କଲା ପରେ ବି ଏକ୍ସରସାଇଜ୍ ନିହାତି ଦରକାର, ଆଉ ମେନୋପଜ୍ ପରେ ଆପଣଙ୍କର ବୋନ୍ ମାନେ ବହୁତ ଦୁର୍ବଳ ହୋଇଯିବାର ଚାନ୍ସ ଅଛି। ତ ସେଇ କେସ୍ରେ ତ ଆପଣଙ୍କୁ ନିହାତି ଏକ୍ସରସାଇଜ୍ ଦରକାର। ତ ସବୁଦିନ ଘଣ୍ଟାଟେ ବ୍ୟାୟାମ କରିବେ, ୟୋଗା ପ୍ରାଣାୟମ କରିବେ, ଆଉ ନିଜକୁ ବିଜି ରଖିବେ, କିଛି ବୁକ୍ସ ପଢ଼ିଲେ, କିଛି ଟିଭିରେ କିଛି ଭଲ ଜିନିଷ ଦେଖିଲେ, ଯଦି ନାତି ନାତୁଣୀ ଅଛନ୍ତି ତାଙ୍କ ସହିତ କିଛି ଗପସପ କଲେ, ସମୟ ବିତେଇଲେ, ତ ପରିବାର ପାଇଁ କିଛି ନୂଆ ଜିନିଷ ଶିଖିଲେ କି ରାନ୍ଧିବା ଜିନିଷ ଶିଖିଲେ କି କିଛି ବି ନୂଆ ଜିନିଷ କଲେ, ତ ଏଥିରେ ଯେତେବେଳେ ଆପଣ ଏନଗେଜ୍ ହେବେ, ଦରକାର ହେଲେ ମେଡ଼ିସିନ ୟୁଜ୍ କରିବେ, ତ ଆପଣଙ୍କୁ ଯେଉଁ ମେନୋପଜ୍ ପିରିୟଡ଼ଟା ବହୁତ ଭଲ ଭାବରେ ଯିବ।
0: କର୍ମଜୀବୀ ମହିଳାଙ୍କ ମଧ୍ୟରେ କାର୍ଯ୍ୟ ଓ ପରିବାରର ଚାପ ପ୍ରଭାବ ପଡୁଛି, କିପରି ପ୍ରଭାବିତ କରୁଛେ ଏବଂ ସେମାନେ କିପରି ଏହାକୁ ସମାଧାନ କରିପାରିବେ?
1: ନିଶ୍ଚୟ ଭାବରେ ଦେଖନ୍ତୁ, ପ୍ରଥମେ ହେଲା ଯେଉଁ କର୍ମଜୀବୀ ମହିଳା ହେଲେ ତାଙ୍କର ଡବଲ ଲୋଡ୍ ଥାଏ, ତ ତାଙ୍କୁ ଅଫିସର ଦାୟିତ୍ୱ ସହିତ ଘରର କିଛିଟା ଦାୟିତ୍ୱ ତାଙ୍କର ଥାଏ, ତ ତାଙ୍କ ଉପରେ ଡବଲ ପ୍ରେସର ଥାଏ। ତ ତାଙ୍କ ନିଜର କେୟାର କରିବା ବହୁତ ଦରକାର, ଯେମିତିକି ସେମାନେ ଲାଇଫରେ ଏତେ ବ୍ୟସ୍ତ ହୋଇଯାଆନ୍ତି, ନିଜ ପାଇଁ ଆଉ ସମୟ ଟୋଟାଲି ନଥାଏ। ସକାଳୁ ଟିଫିନ୍ ବନେଇବେ, ବ୍ରେକଫାଷ୍ଟ ବନେଇବେ, ଅଫିସ ଯିବେ, ପୁଣି ଆସିଲେ ଡିନର ବନେଇବେ, ତ ଏଇସବୁ ଜିନିଷରେ ତାଙ୍କୁ ଏତେ ବ୍ୟସ୍ତ ହୋଇଯାଆନ୍ତି। ତ ସେଥିପାଇଁ ମାନେ ଆପଣ କ'ଣ କରିପାରିବେ, ଆଟଲିଷ୍ଟ ଘଣ୍ଟାଟେ ସମୟ ନିଜ ପାଇଁ ଆପଣ ରଖିବେ, ଟିକେ ରିଲାକ୍ସେସନ୍ ହେଲା କିମ୍ବା ଏକ୍ସରସାଇଜ୍ ହେଲା ଆପଣଙ୍କୁ ନିହାତି ଜରୁରୀ। ଆପଣଙ୍କ ଯଦି ନିଜ ମାନସିକ ସ୍ୱାସ୍ଥ୍ୟ ରହୁନି ତ ଆପଣ ନିଜ କେୟାର ତ ଛାଡ଼ି ଦିଅନ୍ତୁ, ଆପଣ ଫ୍ୟାମିଲିର କେୟାର ବି କରିପାରିବେନି। ତ କର୍ମଜୀବୀ ମହିଳାଙ୍କୁ ପାଇଁ ଆଉ ଟିକେ ବେଶୀ ଇମ୍ପୋର୍ଟାଣ୍ଟ ଏକ୍ସରସାଇଜ୍ ଆଉ ୟୋଗ ପ୍ରାଣାୟମର ରୋଲ୍ଟା ବହୁତ ଅଧିକ ଅଛି।
0: ମାନସିକ ସମସ୍ୟା ଯେତେବେଳେ ହେଉଛି କ'ଣ ସବୁ ଲକ୍ଷଣ ଦେଖାଦେଲେ ବା କିପରି ପରିସ୍ଥିତି ସୃଷ୍ଟି ହେଲେ ଡାକ୍ତରଙ୍କ ପରାମର୍ଶ ଆମେ ନେଇପାରିବା?
1: ନିଶ୍ଚିତ ଭାବରେ ଦେଖନ୍ତୁ, ଯଦି ଅସୁବିଧା ବହୁତ କମ୍ ଦିନ ପାଇଁ ରହୁଛି, ଦିନେ 2 ଦିନ 5 ଦିନ ପାଇଁ ରହୁଛି,

0: ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି, ମୋତେ ମରିଯିବାକୁ ଇଚ୍ଛା ହେଉଛି, ମୁଁ ଆତ୍ମହତ୍ୟା କରିବି କି, ମାନେ ସେ ଚେଷ୍ଟା କରୁଛନ୍ତି। ଏହିସବୁ ହେଲା ଡେଞ୍ଜର ସାଇନ୍ସ ମାନେ। ଯେତେବେଳେ ଏଇ ସାଇନ୍ସ ମାନେ ରହୁଛି, ଏ ଲକ୍ଷଣ ମାନେ ଯଦି ରହୁଛି, ତ ଆପଣ ତୁରନ୍ତ ଡକ୍ଟର ପାଖକୁ ଯିବେ ଆଉ କନସଲ୍ଟ କରିବେ, ପରାମର୍ଶ କରିବେ, ତା'ର ଟ୍ରିଟମେଣ୍ଟ କରିବା ବହୁତ ଜରୁରୀ। ଏହା ଆମେ ଦେଖିଛୁ କି ବହୁ ଜଣ ବର୍ଷ ବର୍ଷ ଧରି, ମାସ ମାସ ଧରି ଡକ୍ଟରଙ୍କ ପରାମର୍ଶ ନ କରି ଘରେ ରଖିଥାନ୍ତି। ଆଉ ବହୁତ ସମୟ ଏହା ବି ଦେଖିଛୁ କି ଏମିତି ଯଦି କିଛି ଅସୁବିଧା ହେଲେ, ସେମାନେ ଫାର୍ଷ୍ଟ ଯିବେ ଗୁଣିଆ ପାଖକୁ,
1: ଆଜ୍ଞା
0: କିଏ ଯାଦୁ ଟୋନା କରିଛି, କିଏ କଳା ଯାଦୁ କରିଛି, କିଏ ଆଉ କିଛି ମାନେ ଗୁଣିଆ କରିଦେଇଛି ଟାଇପ୍ର ଜିନିଷ ଥାଏ ଲୋକଙ୍କ ମାଇଣ୍ଡରେ। ତ ସେସବୁ ଜିନିଷ ଯଦି ବି ଆପଣ ଗୁଣିଆ ପାଖକୁ ଯାଉଛନ୍ତି, ଥରେ ଯାଇକି ନେକ୍ସଟ ଥର ଜଲ୍ଦି ସେ ଜଲ୍ଦି ଡାକ୍ତର ପାଖକୁ ଯିବା ଜରୁରୀ।
1: ଆଜ୍ଞା, ଏଠି ପରିବାରର ସଦସ୍ୟମାନେ କିପରି ସହଯୋଗ କରିପାରିବେ?
0: ନିଶ୍ଚିତ ଭାବେ ପରିବାର ସଦସ୍ୟଙ୍କ ବହୁତ ବଡ଼ ଭୂମିକା ରହିଥାଏ କେସ୍ରେ। ପ୍ରଥମତଃ ହେଲା ପରିବାର ଲୋକ ବୁଝିବା କଥା କି ଏହା ଏକ ମାନସିକ ରୋଗ ଲକ୍ଷଣ ହୋଇପାରେ। ତ ବହୁତ ସମୟ ଏହା ଥାଏ କି ପରିବାର ଲୋକ ଭାବିଥାନ୍ତି କି ଏ ଯେଉଁ ବ୍ୟକ୍ତିର ଏସବୁ ଅସୁବିଧା ହେଉଛି, ଏହାର କିଛି ଲାଭ ଅଛି, ସେଥିପାଇଁ ସେ ନାଟକ କରୁଛି, ଡ୍ରାମା କରୁଛି। ବହୁତ ଲୋକ ଏହା ଭାବିଥାନ୍ତି,
1: ଆଜ୍ଞା,
0: ତ ସେମାନେ ତାକୁ ଗାଳି ଦେବେ, ତାକୁ ବାନ୍ଧିକି ଘରେ ରଖିବେ, ଏମିତି କି ଜିନିଷ କରିଥାନ୍ତି। ସେଇ ଜିନିଷ କରିବେନି। ଆଉ ଦ୍ୱିତୀୟ ଜିନିଷ ହେଲା, ଜଣେ ଯଦି ବ୍ୟକ୍ତି କହୁଛି କି ମୋ ମନ ଦୁଃଖ ଲାଗୁଛି, ମୋତେ ଖରାପ ଲାଗୁଛି, ମୋ ମାଇଣ୍ଡରେ ଆତ୍ମହତ୍ୟା ଚିନ୍ତା ଆସୁଛି, ବହୁତ ଜଣ କ'ଣ କହିଥାନ୍ତି ନା, କିଛି ନାହିଁ, ତୋ ଲାଇଫ୍ରେ ତ ସବୁ ଠିକ୍ ଅଛି, ଏମିତି କ'ଣ ମାଇଣ୍ଡକୁ ଆସୁଛୁ। ସେସବୁ ଜିନିଷ କହିବାର ନାହିଁ। ଆପଣ କେବେ ବି ବୁଝିପାରିବେନି କି ମାନେ ଆକ୍ଚୁଆଲି କେଉଁ ମଣିଷର ମାଇଣ୍ଡରେ କ'ଣ ଏକ ଜିନିଷ ଚାଲିଛି। ତ ସବୁଠୁ ଭଲ ଜିନିଷ ସେ ଟାଇମ୍ରେ ଥାଏ କି ଆପଣ ବିନା କିଛି ଜଜ୍ମେଣ୍ଟରେ ତାଙ୍କ କଥା ଶୁଣିବେ,
1: ଆଜ୍ଞା,
0: ବିନା କିଛି ମାନେ ଯେଉଁ ଆଡ଼ଭାଇସ୍ ଦେଇଥାନ୍ତି, ଯେଉଁ ଜ୍ଞାନ ଦେଇଥାନ୍ତି, ପ୍ରବଚନ ଦେଇଥାନ୍ତି, ସେସବୁ ଜିନିଷ ଟିକିଏ ଆପଣ ଏଭଏଡ଼ କରିବାଟା ନିହାତି ଦରକାର। ତ ଆପଣଙ୍କୁ ଯଦି ଫିଲ୍ ହେଉଛି କି ମାନେ କଣ୍ଡିସନଟା ବହୁତ ସିରିୟସ୍ ଅଛି, ତ ଆପଣ ଯାଇକି ଡକ୍ଟରଙ୍କ ପାଖକୁ ପରାମର୍ଶ କରିବା ବହୁତ ଦରକାର।
1: ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ କିଛି ସହଜ ଜୀବନଶୈଳୀ ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣ ପରାମର୍ଶ ଦେବେ?
0: ନିଶ୍ଚିତ ଭାବରେ ଦେଖନ୍ତୁ, ଯେତେବେଳେ ଆପଣଙ୍କ ଦିନଟା ଷ୍ଟାର୍ଟ ହେଉଛି,
1: ଆଜ୍ଞା,
0: ଯେଉଁ ଆଜିକାଲି ଦୁନିଆରେ ଯେଉଁ ଜିନିଷଟା ଚାଲିଛି ସେଇ ଉପରେ ମୁଁ କହୁଛି। ପ୍ରଥମତଃ ଆଜିକାଲି ଆମେ ଉଠିଲା ପରେ ସକାଳୁ ଫୋନ୍ରୁ ଆମ ଷ୍ଟାର୍ଟ ହୁଏ ଦିନଟା। ଫୋନ୍ରୁ ଆମେ ଦେଖିବା ସୋସିଆଲ ମିଡ଼ିଆ ହେଲା କି ହ୍ୱାଟ୍ସଆପ୍ ହେଲା, ସେଠି ମାନେ ମେସେଜ୍ ହେଲା,
1: ଆଜ୍ଞା,
0: ନ୍ୟୁଜ୍ ଦେଖିବା। ତ ମାନେ ଉଠୁ ଉଠୁ ତ ଏତେ ସାରା ମାନେ ଜିନିଷ ଇନଫର୍ମେସନ୍ ଆମ ବ୍ରେନ୍ଟା ପାଇଯିବ, ତ ବ୍ରେନ୍ଟା କନଫ୍ୟୁଜ୍ ହେଇକି ରହିବ। ରାତିରେ ବଢ଼ିଆ ନିଦ ହେଲେ ବି ବ୍ରେନ୍ଟା ଗୋଟେ କନଫ୍ୟୁଜ୍ ଷ୍ଟେଟ୍ରେ ଦିନଟା ଷ୍ଟାର୍ଟ ହେବ। ତ ପ୍ରଥମ ଜିନିଷ ହେଲା, ଉଠିବାର ଘଣ୍ଟାଟେ ଯାଏ ଆପଣ ଫୋନ୍ ସ୍କ୍ରିନ୍ ଦେଖିବା ନାହିଁ। ଆପଣ ମର୍ଣ୍ଣିଂ ୱାକ୍ କରିବେ, କିଛି ଡିପ୍ ବ୍ରିଦିଂ କରିବେ, ପ୍ରାଣାୟମ କରିବେ, ୟୋଗା କରିବେ, ଏକ୍ସରସାଇଜ୍ ଯାହା ବି କରନ୍ତୁ, 1 ଆୱର୍ ସେଥିରେ ସମୟ ଦେବେ। ତାପରେ ଆପଣଙ୍କ ଯେଉଁ ଡାଏଟ୍ ଉପରେ ବହୁତ କିଛି ରହୁଛି, ଆପଣ ସକାଳୁ ସକାଳୁ ଉଠିକି ଚା କଫି ପିଇବା କଥା ନୁହଁ, ଆପଣଙ୍କ ବ୍ରେନ୍ଟା ବହୁତ ଆକ୍ଟିଭ୍ ହେଇଯିବ। ତାପରେ ହେଲା ଆପଣଙ୍କ ବ୍ରେକଫାଷ୍ଟ ଭଲ ହେବା କଥା, ମାନେ ଯେଉଁ ଅଏଲି ଫୁଡ଼୍ ଥାଏ, ଆପଣ ସବୁଦିନ ଖାଉଛନ୍ତି, ପୁରୀ ଖାଉଛନ୍ତି, ହେଲା ଛଣା ଜିନିଷ ଖାଉଛନ୍ତି, ସେଇ ଜିନିଷ ଏଭଏଡ଼ କରିବେ। ଭଲ ଖାଦ୍ୟର ବି ବହୁତ ସାରା ରୋଲ୍ ଥାଏ, ଯେମିତିକି ଆପଣଙ୍କ ଖାଦ୍ୟରେ ପ୍ରପର୍ ଆମାଉଣ୍ଟର ପ୍ରୋଟିନ୍ ରହିବା କଥା। ପ୍ରୋଟିନ୍ ଯେମିତି କେମିତି ଆସେ, ଭଲ ପ୍ରୋଟିନ୍ ସୋର୍ସ ହେଲା ଅଣ୍ଡା ସିଝା ହେଲା, ମାଛ ଭଜା ହେଲା, ପନିର ହେଲା, ସୋୟା ବଡ଼ି ହେଲା, ଏ ଜିନିଷ ଆପଣ ଖାଇପାରିବେ।
1: ଆମିଷ ନ ଖାଉଥିବା ବ୍ୟକ୍ତି
0: ହଁ,
1: ବିଶେଷଙ୍କ ପାଇଁ
0: ଆମିଷ ନ ଖାଉଥିଲା ବ୍ୟକ୍ତିଙ୍କ ପାଇଁ ପନିର ଅଛି, ଦହି ଅଛି, ସୋୟା ଚଙ୍କ୍ସ ଯେଉଁ ଥାଏ ସେଇଟା ଖାଇପାରିବେ।
1: ଆଜ୍ଞା,
0: ସାଲାଡ଼ଟା ବହୁତ ଜରୁରୀ, ସମସ୍ତେ ଏଟଲିଷ୍ଟ 2 ଥର ସାଲାଡ଼ ଖାଇବା କଥା, ଗ୍ରୀନ୍ ସାଲାଡ଼।
1: ଆଜ୍ଞା,
0: ତା ସହିତ ଆପଣଙ୍କ ଯେଉଁ ଷ୍ଟ୍ରେସ୍ ରହୁଛି, ଆପଣ ସବୁଦିନ ସମସ୍ତଙ୍କ ଲାଇଫ୍ରେ କିଛି ନା କିଛି ମାନସିକ ଚାପ ଥାଏ, ଯଦି ଷ୍ଟ୍ରେସ୍ ସବୁବେଳେ ଏମିତି ନୁହଁ କି ଆପଣ ଯେଉଁ ଦିନର ଷ୍ଟ୍ରେସ୍ ସେଇ ଦିନରେ ହ୍ୟାଣ୍ଡେଲ୍ ହେଇପାରିବ, ତ ଆପଣ ଗୋଟେ ଡାଇରୀରେ ଲେଖିବେ ସେ ଷ୍ଟ୍ରେସ୍ ମାନସିକ ଚାପ କ'ଣ ରହୁଛି, ତାକୁ ଆପଣ ଆସେସ୍ କରିପାରିବେ। ତାପରେ ରାତିରେ ଆପଣ ଶୋଇବା ଆଗରୁ ଏଟଲିଷ୍ଟ ଘଣ୍ଟାଟେ ଆଗରୁ ଫୋନ୍ ସ୍କ୍ରିନ୍ଟା ବନ୍ଦ କରିଦେବେ। ରାତିରେ ବି ଫୋନ୍ ଦେଖିଲେ ଖରାପ ସ୍ୱପ୍ନ ଆସେ, ନିଦ କ୍ୱାଲିଟି ବହୁତ ଖରାପ ହେଇଯାଏ,
1: ଆଜ୍ଞା,
0: ଫୋନ୍ଟା ଘଣ୍ଟେ ଆଗରୁ ବନ୍ଦ କରିଦେବେ। ତାପରେ ଆପଣଙ୍କ ଯେତେ ମାନେ କିଛି ପ୍ରାଣାୟାମ ହେଲା ରାତିରେ ବି କିଛି କରିପାରିବେ ଶୋଇବା ଆଗରୁ, ସେଥିରେ ନିଦ ଭଲ ରହେ। ଆଉ ସବୁଦିନ ଆପଣ ଚେଷ୍ଟା କରିବେ 7ରୁ 8 ଘଣ୍ଟା ନିଦରେ, ଭଲ ନିଦ ହେଉଛି ଆପଣଙ୍କ। ଯଦି ଆପଣଙ୍କ ନିଦଟା ଠିକ୍ ହେଉନି, ଆପଣଙ୍କ ବଡ଼ିର ରିକଭରି ଠିକ୍ ହେବନି, ଆପଣଙ୍କ ଯେଉଁ ନେକ୍ସଟ ଡେଟା ମାନେ ସେତେ ପରିମାଣରେ ଭଲସେ ଯିବନି। ତ ଆପଣଙ୍କ ମାନେ ମୁଖ୍ୟ ଜିନିଷ କ'ଣ ରହିଲା କହିଲେ, ସକାଳୁ ଉଠିକି ଫୋନ୍ ୟୁଜ୍ କରିବେନି, ଏକ୍ସରସାଇଜ୍ କରିବେ, ଭଲ ଖାଦ୍ୟ ଖାଇବେ, ରାତିରେ ଫୋନ୍ ଲେଟ୍ ଯାଏ ୟୁଜ୍ କରିବେନି, ପ୍ରପର୍ 7ରୁ 8 ଘଣ୍ଟା ନିଦରେ ଶୋଇବେ, ଲାଇଫଷ୍ଟାଇଲ୍ ଠିକ୍ ରହିବ ସବୁ।
1: ସାର୍, ଆଜି ଆପଣ ଆମ ଗହଣରେ ଉପସ୍ଥିତ ରହି ଆମର ଶ୍ରୋତାମାନଙ୍କୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ କିପରି ସୁସ୍ଥ ରଖିବେ ତା ବିଷୟରେ ଅନେକ ବହୁମୂଲ୍ୟ ତଥ୍ୟ ପ୍ରଦାନ କଲେ। ମହିଳା ଓ କିଶୋରୀମାନଙ୍କର ବିଭିନ୍ନ ମାନସିକ ସମସ୍ୟା ବିଷୟରେ ଏବଂ ତାର ସମାଧାନ ବିଷୟରେ କହିଲେ। ନିଶ୍ଚିତ ଭାବରେ ଆମର ଶ୍ରୋତା ବନ୍ଧୁମାନେ ଆଜି ଆମର କାର୍ଯ୍ୟକ୍ରମରୁ କିପରି ସେମାନେ ତାଙ୍କର ମାନସିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବେ ତାହା ଶିଖିବେ।

0: ଗ୍ରହଣ କରିଥିବେ ଏବଂ ତାକୁ ନିୟମ ନିୟମରେ ପାଳନ କରିବାକୁ ଚେଷ୍ଟା କରିବେ ତାହା ଆମର ବିଶ୍ୱାସ। ଆପଣ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର ସାର।
1: ନମସ୍କାର।
2: ଶୁଣିଲି ଶ୍ରୋତା ଭଉଣୀ, ମହିଳା ଓ କିଶୋରୀଙ୍କର ବିଭିନ୍ନ ମାନସିକ ସମସ୍ୟା, ଏ ବିଷୟରେ କହୁଥିଲେ ଡାକ୍ତର ଶୁଭଙ୍କର ସ୍ୱାଇଁ, ତାଙ୍କୁ ପଚାରି ବୁଝିଥିଲେ ସଙ୍ଗୀତା ସାହୁ। ତେବେ ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା. ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ. ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି. ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି. ଗତ 12 ବର୍ଷରେ ଏନ୍ଡିଏ ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି. ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି. ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି. ପ୍ରଧାନମନ୍ତ୍ରୀ ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି.
1: आज भारत विमेन लेड डेवलपमेंट की राह पर चल पड़ा है.
2: हमारी सरकार ने महिलाओं के लिए सारे रास्ते खोल दिए.
1: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया. हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया.
2: 3 करोड़ महिलाओं को लखपति दीदी बनाने का जो संकल्प किया था
0: ଏକ ସଂସ୍କୃତ ଶ୍ଳୋକର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ନିର୍ମାଣରେ ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି. ଦେଶର ମାତୃଶକ୍ତି ଭଉଣୀ ଓ ଝିଅମାନେ ସେମାନଙ୍କର ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଶୌର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2026 ଚିଠା ପ୍ରସ୍ତାବ ଜାରି କରିଛି. ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ, ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ. ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି. ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି. ଟେଲି ଯୋଗାଯୋଗ ଆଇନର ବିଭିନ୍ନ ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି. ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 37 ତାରିଖ ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ. ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧିକୁ 15 ମିନିଟ୍

0: ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ମିନିଟ୍ରୁ 195 ମିନିଟ୍କୁ ବୃଦ୍ଧି କରାଯାଇଛି। ଚଳିତ ମାସ 21 ତାରିଖରେ ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ 5ଟା ପରିବର୍ତ୍ତେ ଅପରାହ୍ନ 5:15 ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ମିନିଟ୍ ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 ଫର୍ଦ୍ଦ କାଗଜ ଦିଆଯାଉଥିବା ବେଳେ ଏଣିକି 4 ଫର୍ଦ୍ଦ କାଗଜ ଦିଆଯିବ, ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାଏଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ପୃଷ୍ଠା ଏବଂ ଶେଷରେ ଅନ୍ୟ 2 ପୃଷ୍ଠା ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମିଟର ମଟର ସ୍ପିରିଟ୍ ଏବଂ ଉଚ୍ଚଶକ୍ତିସମ୍ପନ୍ନ ଡିଜେଲ୍ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ଦିନ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ଲିଟର ପର୍ଯ୍ୟନ୍ତ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ୍ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ତାରିଖ ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1,650 ଟଙ୍କା ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍କିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ 2ଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ବ୍ୟକ୍ତ କରି କହିଛନ୍ତି ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପୀ ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇଡିଏଫ୍ସି ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପ୍ମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥଶୋଧନ ନିବାରଣ ଆଇନ ପିଏମ୍ଏଲ୍ଏ 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡିଗଡ଼ ପ୍ରଶାସନ ଏବଂ 2ଟି ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ ପିଏମ୍ଏଲ୍ଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ 4 ଦିନିଆ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12ଟି ଦଳ ଅଂଶଗ୍ରହଣ କରୁଥିବାବେଳେ 7ଟି ସ୍ଥାନରେ 33ଟି ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର ତିନି ନମ୍ଘର ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର ଏକ ନମ୍ଘର ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026ରେ ଆଜି ଗ୍ରୁପ୍ ବି'ରେ ଟରଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-1 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news. The headlines. Prime Minister Narendra Modi says government created conducive environment for women in the last 12 years to realize full potential in nation building. Home Minister Amit Shah chairs high-level meeting to review preparedness for Sri Amarnath Yatra in New Delhi. Centre restricts industries from buying petrol and diesel from retail pumps. United Nations condemns attacks on oil ships carrying Indian sailors off the coast of Oman. Indian shooting legend and coach Jaspal Rana dies at 49. And in FIFA World Cup 2026, Canada to take on Bosnia and Herzegovina in Group B clash in Toronto. Prime Minister Narendra Modi today highlighted that from financial inclusion and entrepreneurship to education, healthcare, sanitation, housing, sports, science and governance, women are playing a prominent role across diverse sectors. In a social media post, Mr. Modi said, the growing participation of women in emerging fields such as drone technology is opening new avenues of opportunity and transforming the development landscape across the nation. Earlier speaking in a program, the Prime Minister noted that over the last 12 years, the NDA government has worked to further women-led development and this is visible across sectors.
2: आज भारत विमेन लेड डेवलपमेंट की राह पर चल पड़ा है।
3: हमारी सरकार ने महिलाओं के लिए सारे रास्ते खोल दिए।
2: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया। हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया।
3: दशकों से हमारी बहनों के पास हुनर भी था, मेहनत भी थी, लेकिन उन्हें पूंजी और अवसर नहीं मिलते। 3 करोड़ महिलाओं को लखपति दीदी बनाने का जो संकल्प किया था वो पूरा हो चुका है।
1: Prime Minister Narendra Modi added that the government is actively supporting self-help groups which are going a long way in making women financially independent. The Prime Minister further underlined that the efforts of the government are rooted in dignity, opportunity and empowerment, which helped in creating an environment where women can realise their full potential and contribute even more strongly to nation building. The government has restricted institutional, industrial and commercial customers from buying motor spirit and high-speed diesel from retail outlets and asked them to source their requirements from their own consumer pump. The decision has been taken to prevent local shortages amid disruptions in global supply chains caused by the ongoing crisis in West Asia. In a notification, the Petroleum and Natural Gas Ministry said the restrictions will be in place for up to 90 days. The retail outlets have been directed to sell up to 200

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ 2 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ

0: ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କର ଆସ୍ଥାଭାଜନ ହେବା ସହିତ ସେବା, ସମର୍ପଣ ଓ ସୁଶାସନକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାର ପ୍ରମାଣ ଦେଉଛି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକ ସମୃଦ୍ଧ, ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ସରକାରଙ୍କ ଦୁଇ ବର୍ଷ ପୂରଣ ହେଉଛି। ଠିକ ଦୁଇ ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ ସରକାର ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଓ ସଂକଳ୍ପ ନେଇ ସରକାର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯୋଉ ଲକ୍ଷ୍ୟ ରଖାଯାଇ, ଯୋଉ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହେଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କ ଏକ ବଡ଼ ସଫଳତା ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ 2,60,00,000 ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟ ଅବଧି ମଧ୍ୟରେ 23,50,000 ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କେଜି ଚାଉଳ ବିନା ମୂଲ୍ୟରେ ପ୍ରଦାନ କରାଯିବ। ରାଜ୍ୟର ଲୋକସଂଖ୍ୟାର 80% ଲୋକଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ଭାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟ ଅବଧି 195 ମିନିଟ୍କୁ ବୃଦ୍ଧି କରାଯାଇଛି। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇ 5:15 ଯାଏଁ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ରାଜ୍ୟ ସଡ଼କ ଓ ପରିବହନ ନିଗମର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରରେ ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲ୍କାର୍ଡ ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ ବୟସ୍କଙ୍କ ପାଇଁ ଉପଯୁକ୍ତ କାମ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ୍କାର୍ଡ ଅଭିଯାନ ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15-18 ବର୍ଷ ବୟସ୍କ କିଶୋରଙ୍କୁ ବିପଦସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15-ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଏବଂ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ 14 ବର୍ଷରୁ କମ୍ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ଘର 1553368 କିମ୍ବା 1098 ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା କରି 14 ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ନ କରିବା ପାଇଁ ବାର୍ତ୍ତା ଦିଆଯାଉଛି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ 26 ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଚାଲିବ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯିବା ସହିତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଭୂସ୍ତରୀୟ ଅଧିକାରୀ ସୁପରଭାଇଜର ଏବଂ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ 2,96,929 ଜଣଙ୍କୁ ସ୍ୱଗଣନା ଫର୍ମ ବଣ୍ଟନ କରିଛନ୍ତି ଓର୍ମାସ୍ ପକ୍ଷରୁ ବୌଦ୍ଧ କୃଷି ବଜାରଠାରେ ସ୍ୱତନ୍ତ୍ର ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଛି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 2-3 ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ ଆସନ୍ତାକାଲିଠାରୁ ରାଜ୍ୟର ଦକ୍ଷିଣ ଭାଗରେ ଆସନ୍ତା 3 ଧରି ବର୍ଷା ଓ ପବନର ସମ୍ଭାବନା ଅଛି କାଳବୈଶାଖୀର ପ୍ରଭାବ କମିବା ସହ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି ଚଳିତ ମାସ 16 ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ମୁଖ୍ୟ ସମ୍ବାଦ ପୁଣି ଥରେ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ ଅତିରିକ୍ତ 5 ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁମାନଙ୍କୁ ଆମେ ଏଇଠି ଜଣାଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେବ୍ 317.5 meter ତଥା 945 kHz ଉପଲବ୍ଧ ହେବ ନାହିଁ। ଏଇଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର 3 Idiots'ର ଏଇ ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ଗୀତ ରଚନା ସ୍ୱନନ୍ଦ କିର୍କିରେ, ସଙ୍ଗୀତ ଶାନ୍ତନୁ ମୈତ୍ରା।

ଶୁଣୁଛନ୍ତି ଟୁ ଷ୍ଟେଟ୍ସ କଥାଚିତ୍ରର ଏହି ଗୀତଟି ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦା। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ଶଙ୍କରେଶ ଲଜ।

ଡାକିଲା ଗଜ ଗାଁ ଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗର ଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

0: ଶୁଣିଥିଲେ ଆସିକିଟୁ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଥିଲେ ପଲକ ମୁଚଲ, ଅରିଜିତ ସିଂ। ଗୀତ ରଚନା ଇରସାଦ କାମିଲ, ସଙ୍ଗୀତ ଜିତ ଗାଙ୍ଗୁଲି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 3 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ କେବଳ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଂ।
1: ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମ୍ହେ ଜୁହାର। ଆୟାଙ୍ଗ ଆତିଲି ହେଲେ ଯେତେ ଦାତିଲି, ଆରୁ ଆୟାଙ୍ଗ ମାଲ୍ଲାଦିନ ହେଲେ ଏନ୍ଦିର ହିଁ ମାଲ୍ଲାଦିନ। ମା ଯଦି ଆତିଲି ହେଲେ ଏକାବଧି ଉଣା ମାଲ ମାନି ଦେ, ମା ରାଜା ହେଲେ ପୁର୍ଥିନ୍ତା ଯେତେଦ ସୁବିଧା ମାନିକି ଇ କଥାନ୍ ନାମ ଯେତେଦ ଆହାଲ ଦାତ। ମା ଦଣ୍ଟା ନିଜର ହାଦୁ ବଚୁରଗେ ଲଗାନ ଯେତେ ସମର୍ପଣ କାମିଛି, ହାଦୁ ବଚୁର ଏକାନେ ଭଲକିରି ରର ଭଲକିରି ଅନର ମହର ଭଲକିରି ପିନ୍ଧନ ଉଢ଼ନ ନାନର ଭଲ ଜାଗା ସାନ୍ଗେ କର ପାଢ଼ର ଚାପରାରୁ ଇ ସମାଜ ନୁ ଭଲ ହେଇକିରି ରର ଇ କଥାନ୍ ତାନ୍ ସବୁବେଳେ ଚିନ୍ତା ନାନି। ଆରୁ ଧର୍ମେ ବେଲ ଆସାନ ତାନ୍ ଭି ପ୍ରାର୍ଥନା କାମି ଯେ ଏଙ୍ଗି ହାଦୁ ବଚୁ ଗୁଠିଆର ଭଲକିରି ରାନାର ବୁଲିକିରି ନିଜେ କିଡ଼ା ଖି ହେଲେ ନିଜର ହାଦୁ ସେ କୁଲୁ ଦୁଡ଼ା କାମାଲ୍ଲା ଯେ ଆଦାନ୍ ତାନ୍ ଚିନ୍ତା ନାନି। ଆଦ ପଚା ଛେଛରି ବନ ପଛେନ୍ କୁରି ହେଲେ ହାଦୁ ବଚୁ ରେକା ନେକିରି ପୁନା ପୁନାର ଆତର ଆ କଥାନ୍ ଚିନ୍ତା ନାନି। ମାଲକାସ୍ତା ଦାର୍ବୁ ଖାଞ୍ଜା ନାନି ଆରୁ ତା ମାଗେ ଲଗାନି ଇ ଚିକିରି। ଆର୍ ଯଦି ଆ ହାଦୁ ବଚୁର ଠିକ୍ ମାଞ୍ଜାର କେରାର ସମାଜ ନୁ ତମେ ନାମେ ଗାରମେ ମାଞ୍ଜା ହେଲେ ହାଦୁ ବଚୁରକେ ନେଇକିରି ଏ ହେ ନେରି ହେଲେ ଯେନ୍ ମା ବୋଧ ନିଜେ କିଡ଼ା ସାହି ଆରୁ ହାଦୁ ବଚୁରି ନନ୍ତି ପଅଁସି ପାଡ଼ି ଆରୁ ତମେ ଭବିଷ୍ୟତ ଗେ ଲଗାନ ଚିନ୍ତା ନାନି ହେଲେ ଆ ମା ଗେ ଲଗାନ ନାମ ଇନ୍ଦିର କମାଲ ଦତ୍ ଇ କଥାନ୍ ଥରେ ଏକଲା ଭାବଚି ଏର୍କା ଦତ୍ ଆରୁ ହନ୍ୟ ବୋଧ ହେଲେ ନାମେ ଇ ଧର୍ତି ପୁର୍ଥି ଧିଅଣ୍ଟା ମା ଦୁ ତାଙ୍ଗେ କୋଡ଼ୁନୁ ଅକାଲ ଦାତ ଇଲାଲ ଦାତ ବେଚାଲ ଦାତ ଭିନ୍ ଭିନ୍ ଫାଡ଼ୁଗେ ରୂପନୁ ତାନ ନାମା ମହାଗେ ଚିଆଲି ପିନ୍ଧନ ଉଢ଼ନ୍ଗେ ଲଗାନ ଭି ଅସୁବିଧା ନାନାଲି ଏକାନିକିରି ନାମ ଭଲକିରି ରଥ ଆଡ଼ପାପାଲି ନାନତ ଆଦ୍ଗେ ଲଗାନ ଭି ତାନ ଯାହା ଦରକାର ଖାତଲାଲି ଆଦାନ ହି ତାନ ଚିଆଲି ଇ ଧର୍ତି ପୁର୍ଥିତ ନାମାନ ଆମୁ ଭିଲ ଚିଆଲି କାଙ୍କୁ ଭି ଚିଆଲି ଆରୁ ଋତୁ ଜାନି ହୁର୍ମି ଯେନ୍ ଫାଡ଼ୁ ଦାତିଲି ଖିଜରିବା ତେଲା ଟାଠା ଜାମ୍ବୁ ଇନ୍ନେ ହୁର୍ମି ଜିନିଷ ଗୁଠିନ ଫାଡ଼ ଗୁଠିନ ନାମା ମହତାଲି ହେଲେ ତାଙ୍କେ ଲଗାନ ନାମ ଏକଲା ଚିନ୍ତା ରାଞ୍ଜିକା ଦତ୍ ଏକଲା ହି ମଲ୍ଲା ତାନ୍ ଯେନ୍ ଶାଗୁଆ ଶାଢ଼ୀ ଆତ୍ କିଛି ବାଜକୁନ୍ ଯେନ୍ ତାଙ୍କେ ହାର୍ବୁ ଆତିଲି ଆଦାନ ନାମ ମୁର୍କା ଚାଲଦାତ ତାଙ୍କେ ହାଜୁଗେ ଏକାନେ ବତର ବଦର ଆ କଥା ନାମ ମାଲ୍ଲା ଚିନ୍ତା ନାନୁତ ଆରୁ ଯେତେବେଳେ ନାମ ଚାସ୍କା ମାଲଦାତ ସାର୍ ଚିଆଲେ ବଡ଼ାଲଦାତ ସାର୍ଗେ ପ୍ରଭାବତି ତାଙ୍କେ ମେଦୁ ଧିନାସରା କାଲି ନାମ ନାମେ ଲଗାନ ହାଜୁ ନାରହା ଚାଲଦାତ ଯେ ଆରହା ଚାଲଦାତ ଯେ କେତେନି କେତେ ଏକାସାନ ଢଡ଼ା ଏକାସାନ ଖାଲିହା ଏକାସାନ ଏନ୍ଦ୍ର ମାନା କାଲି ଯେ ତାନ୍ ହିଁ ନାହାଲି ତାଙ୍କେ ଅହ୍ନାବନ ନାମ ଏକଲା ମେଞ୍ଜକା ଦତ୍ ମାଲ୍ଲା ମେନୁତ ଏକାସାନ ସୋନା ଉର୍ଖ ଏକାସାନ କୋଇଲା ଉର୍ଖ ଏକାସାନ ଏନ୍ଦ୍ର ଧାତୁ ଉର୍ଖାଲି ଆବନ ନାମ ନିଘାନାଲ ଦତ୍ ଆରୁ ଖାଲି ଆଦାନ ହଟ୍ର ତେଲ କାଲ ଦତ୍ ଚା ଚା ଗୁଠିନି ନାମ ଫସାଲ ଦତ୍ ହେଲେ ତାଙ୍କେ ମେଦୁ ନୁଜାଲିକା ମାଲ୍ଲା ଯେ ଏକଲା ନାମ ହେଜିକା ଦତ୍ ତାନ୍ ଏକାନିକିରି ସୁନ୍ଦର ଏଥର ଅଦ୍କି ଲଗାନ ନାମ ଲୋହ ଖାଣି କା ମନ୍ନୁଣ୍ଟା ଇଦିକା ଦାତ ଏକଲା ହି ମଲ୍ଲା ହେଲେ ବି ମାଧ ମାଧୁ ଖାଲି ଚିଆ ବେନ୍ଦାଲି ଆରୁ ନାମ ହୁଆଲ ଦାତ ଖାଲି ହେଲେ ଇନ୍ନା ସାମିଆ ବାର୍ଚ କିଛି ନାମେ ଧରତି ପୂର୍ତ୍ତି ଗେ ମେଦୁ ଦେଖାନେ ଭଲ କିରିର ତାନ ନାମନ ଯେନ୍ତା ହାଦୁ ବୋଚର ଗେ ଲଗାନ ଚିନ୍ତା ନାନାଲି ଆର ସେବା ନାନାଲି ନାମ ଭି ଇନ୍ନାନ୍ ତା ଉଲ୍ଲାନୁ ତାଙ୍କେ ଲଗାନ ଅଣ୍ଟା ଚିନ୍ତା କାମତ ଇ ପୃଥିନୁ ଇ ଧରତିନୁ ଆମେ ଜନ୍ମ ମାଞ୍ଜିକିଛି ନାମ ଏକାନିକିରି ଉଜ୍ଜତ ଅକତ ଆଦିଗେ ଲଗାନ ଯେତେ ତା ଖାଞ୍ଜା କାମଚିଛି କିଛି ଇ ଧରତି ମାତା ଇ କଥାନ୍ତା ନା ମେଞ୍ଜକାତ ହେଲେ ନାମେ ଜିଆନୁ ନାମେ ଯେନ୍ ପ୍ରତିଭା ଥିଲି ନାମେ ଯେନ୍ ଟ୍ୟାଲେଣ୍ଟ ଆଥିଲି ଆବନ୍ ହିଁ ଇ ମାଧ ଏକାନିକିରି ମାହକାର ଯେ ଆ କଥାନ୍ ବି ଚିନ୍ତା ନା ନିଆରୁ ଭିନ୍ ଭିନ୍ ସାମିଆନୁ ନାମେ ଉଲାନ୍ତା ଯେନ୍ ଜିନିଷ ଆଥିଲି ଆଦାନ ଘାଏ ଘାଏ ବାହାରି ଅଥରି ହେଲେ ତାଙ୍କେ ସୁଖାନ ବାହାରି ମାଲ ବାରି ଆଦିଗେ ଲଗାନ ନାମାନ ଭି ଆନୁ ଲଗ୍ନାଗେ ଖାତିରି ନେ ନିଜର ମେଦୁନୁ ଯେନ୍ ପ୍ରତିଭା ଥିଲି ଆଜାନ ଯଦି ଚିଞ୍ଚା ହେଲେ ଆଦିଗେ ଲଗାନ ତାନ ଯଦି ପରିଶ୍ରମ ନା ନସାଲେ ଆଦିଗେ ଫାଡ଼ୁନ୍ ତାନ ହିଁ ଆଖସ କଥାତ ମାଞ୍ଜା ଯେ ନାମ ଯଦି ସହଜେ ହନ୍ନେ ଏନ୍ଦିରଟା ହାକ୍ଷତ କଥ ହନ୍ନେ ମାରିଲି ଆଦିଗେ ଲଗାନ ନାଲକୁ ବି ନାନତ ଆଦାନ କାମଚକୁନ୍ କେତିନି କେତେ ବାଧା ବିଘ୍ନ ବି ବାରି ହେଲେ ଆଦାନ ଯଦି ନାମ ସାହତ ଆରୁ ନିଜର ନାଲଖୁ ଗେମିଆନ ନାମ ଯଦି ଧ୍ୟାନ ଚିଅ ଥାଲେ ଇନ୍ନାମ ଅଲ୍ଲା ହେଲେ ନେଲା ଆଦାଦ ମହ ମହ ମାହକାର ଇ କାନ୍ଥା ବନ ନାମ ଚିନ୍ତା ନାନ୍ନା କଥାତ
2: ଗୁଣ୍ଡୁରୁ ଘୁରି ଦାଦା ଗୁଣ୍ଡୁରୁ ଘୁରି ଦେ

0: ତ ଇଟା ନାମ ଇ ପ୍ରକାର ଗୀତ ପାଡ଼ଦା ତାରୁ ନାମ ନାଲଦାତ ଭି ହେଲେ ଟିକେ ଆଗଲିନ୍ ଯେନ୍ ଗୀତ ବନ ପାଡ଼କାର ଯେନ୍ ଟେଡ଼େନା ଗୀତ ବ ହୁ ବାକେନ୍ ଅନ୍ୟ ପ୍ରକାର ଗୀତ ବନ ପ୍ରକୃତିରେ ଏକା ବାକେନ୍ ପାଡ଼ନାର ଆରୁ ଇ ଯେନ୍ ଗୀତ ପାଡ଼ଲନାର ନାମ ଅଣ୍ଟା ବୈଠକିନୁ ପାଡ଼ନାର କାହାନେ ଦଲ ଦଲ ହେଇକିରି ପାଡ଼ନାର ନିମେତରା କାହିଁ ହୁ କଥା ବହୁତ
1: ବଢ଼ିଆ ବତାଲ ଅଣ୍ଟା କୁକ କୁକାର ହି ବେଞ୍ଜା ଧାର୍ଯ୍ୟ ମଞ୍ଚାକେରା ଏର କିନ୍ ଚେନ ଛୋଟେ ବାକେ ଆଦିନ ତେଙ୍ଗାଲେନ ହେଲେ ବେଞ୍ଜା ପୂର୍ବନୁ ଆଜିକାଲି ତା ବ୍ରାହ୍ମଣ ବେଞ୍ଜା ମଞ୍ଚାକେରା ନାମେ ହୁନେ ମଲ୍ଲାରୁ ମାନେ ଦୁଇ ଦିନ ଆଗଲି ଏନ୍ଦର କାର୍ଯ୍ୟକ୍ରମ ବନ ର ନାମେ ସିଧା ବର୍ତ୍ତିଆ ବାର ଆଉ କୁକାଇବନ ହର କୁକଡ଼ପନ ବେଞ୍ଜା ବନାଲିଆ ବାକେ ଦୁଇ ଦିନ ଆଗଲି ଘି ଲଗାନ ଆଗଲିନ୍ତି ନାମେ ଇ କାର୍ଯ୍ୟକ୍ରମ ବନ ଉଇଆଲିଆର ପାଚକି ପାଚ ଜମା ରକାଲିଆର ବାକେ ନେମ ଏ ରାଗେ କାଦମ ଆଉ ମନ ଗମସ୍କୁନ ହେଲୁ ଧରଦମ ନାଲଦାମ ହି ବାକେ ଆସାନ ଅକାଉ ଟେଡ଼ାଲିଆର ପାଚର ଫାଲଟେ ଆଉ ପାଚକିର ଫାଲେ ଆଉ ହୁଦିନ ଟେଡ଼ନା ଗୀତ ବନ ପାଡ଼ାଲିଆର ଆଗେ ନେନ ମେଞ୍ଚକିନ ଚାନ ହୁଦିନ ପଦେ ହୁ ବଦକିନ ଖାଲି ୟାଦ ମଞ୍ଚାକେ ବାକେ ନାଦିନ ଭି ଆକୁନ ଏମ ହି ଏନ ହି ପାଡ଼ିକିନା ଏମେ ଯେନ୍ ଅନୁଷ୍ଠାନ ରେ ଷ୍ଟେଜ ନୁ ପରଫର୍ମାନ୍ସ କାମା କାଲଦମ ଆନୁ ଟିକେ ଆଉ ଟିକେ ତାଙ୍ଗାନ ହାନି କାମିକିନା
0: ହେଲେ ନାମ ଏନ୍ଦ୍ରକେ କା ନାମ ଯେହେତୁ ନାମ ସମାଜ ନୁ ଅତଲଦାତ ଆରୁ ନାମେ ଅଣ୍ଟା ଇନେ ସମ୍ପ୍ରଦାୟ ନାମେ କୁଣା ସମ୍ପ୍ରଦାୟ ବଧ ଯେ ନାମ କଟା ହେଇକିରି ରାଦାତ ଆଉ ଯେତିରିକି ଯେତିରିକି ସାଙ୍ଗନ ଅଣ୍ଟା ଭଲ ସମ୍ପର୍କ ଅଣ୍ଟା ରାଇ ତା ହୁ ସମ୍ପର୍କ ବନ ଇ ଗୀତୁ ଇ ବାଜା ଇ ନାଲନା ବଧ ଆର୍ ଟିକେ ଜଡ଼ି ଆର୍ ଟିକେ ମଜବୁତ ନାନି ଆଉ ହନେ ଏର ଥିଲେ ନାମ ହିଁ ଚିର୍କା ତାଦୁରୁ ଆତଲଦାତ ନାମେ ଇ ଗୀତୁ ବାଦ୍ୟ ବନେଇକିରି ଆଉ ଇ ଯେନ୍ ନାମେ ସଂସ୍କୃତି ବୋଧ ଇ ନାମେ ଗୀତୁ ବୋଧ ନାମେ ବାଦ୍ୟ ବୋଧ ଏକା ନେଇକିରି ନାମେ ଭବିଷ୍ୟତ ଗେ ପିଢ଼ି ଗେ କ ଆଦିକେ ଲାଗନ ଟା ନାମେ ଭି ଅଣ୍ଟା କର୍ତ୍ତବ୍ୟ ମାନ୍ନା କଥା ନେ ନେନ୍ ଆହାଲଦାତ ନାମ ଆଉ ହନେ ଏର ଥିଲେ ତା ଆଧା ହେଲାରୁ ମୌଦ୍ରି ଛିଆର ରହେ ତା ଇ ବୋଧ ଏକା ନେଇକିରି ନାମେ ଭବିଷ୍ୟତ ପିଢ଼ି ଗେ କ ଆଉର୍ ତାମ ହି ଆହାଙ୍ଗର ଇଦିକେ ଲାଗନ ତା ନିମେ ଅଣ୍ଟା ଅନୁଷ୍ଠାନ ଆତିଲି ତା ନିମେ ଅନୁଷ୍ଠାନ ତରଫନୁ ଏକା ନେକା ନେକିରି ନିମ୍ ଇ ଗୀତୁ ଇ ବାଦ୍ୟ ବନ ନିମ୍ ରିହର୍ସେଲ ନନ୍ଦାର କା ଆଦାନ ନିମ୍ ଅଭ୍ୟାସ କାମଦାର ଆଉ ତାର ପରେ ପରେ ନିମେ ଅନୁଷ୍ଠାନ ତରଫରୁ ଏକା ଏକା ତାରା ନିମ୍ କେର୍କାଦାର ଇ କଥା ଟିକେ ତେଙ୍ଗର
1: ହଁ ତା ଠିକ କଥା ରିହର୍ସେଲ ତା କାମଦାମ ହୁନେ ଯେତେ ରିନ୍ ଆଉ ଯେତେରଗେ ଯେହେତୁ ଅନୁଷ୍ଠାନ ଯେତେରଗେ ମୌକା ଭି ଚାଲଦାମ ଯେ ଯେତେର ବାରା ସାମିଲ ମାନା ଶିଖରା ଆଉ ଏନ୍ତା ହାନି ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ଉଠେ ଭି କାଦାମ ଓଡ଼ିଶା ବାହାରେ ଭି କେର୍କାଦାମ ଆଉ ସିଏମ୍ ପ୍ରୋଗ୍ରାମ ପିଏମ୍ ପ୍ରୋଗ୍ରାମ ଯେତେର ଘି ଯାହା ଗଭର୍ଣ୍ଣମେଣ୍ଟ ତାର ତିନ ବାରାଲି ଗଭର୍ଣ୍ଣମେଣ୍ଟ ବୋଧ ଭି ନାମେ ଇ ଭାଷା ବନି ନାମେ ଡାନ୍ସ ନାଲନା ତୋକନା ଯେତେ ଲାଗୁ କାମ କିଛି ଆଉ ମେହନାଏ ଏମ୍ କାଲଦାମ ଆଉ କାମାଲଦାମ
0: ଆଉ ହନେର ଥିଲେ ତା ନାମେ ତା ପୁଡ଼ଖାର ଯେତିକି ଗୀତ ପାଡ଼ାଲି ଆର ଆଦାମ ତା ମନେ ଇକାଦା ତରୁ ପାଡ଼ାଲ ଦାତ ତାଙ୍କେ ସାଙ୍ଗେ ସାଙ୍ଗେ ପୁନା ପୁନା ଗୀତ ଭି ନିମ ଲେଖଦାର ଜୋରଦାର ଆରୁ ଆଦାନ ଭି ନିମ ଅଭ୍ୟାସ କାମଦାର କା
1: ହଁ ପୁନା ପୁନା ନାମେ ପୁରୁଖା ଭାଷା ବନ ହୁଇକିନା ଗୀତୁ କାମାଲ ଦାମେ ସବୁକେନ୍ ପୁନା ପୁନା ଯେନ୍ତା କି ଏନୁ ଯେନ୍ତା ପୁରା ପଚା ଅଛୁ ପଚା ୱାର୍ଡର ଆମେ ଗୀତ ଉଠିନ୍ ବେଦା ବେଦା ଯୋଡ଼ା ଯୋଡ଼ା ଦିନ ଲେଖାଲ ଦାମ ଯେନ୍ତା କା ଆଗିଲି ଆଲାର ଆଉ ଟିକେ ଆହର ଦାମ ହିଁ କାମର ବୋଲି
0: ଆରେ ଇନେ ଭି ନାମେ ଏରା ଖାତିରି ଯେ ନାମେ କୁଣା ସମାଜ ନୁ ଯେତେବେଳେ ନାମ ବେଞ୍ଜା କାରଜ କାମଲ ଦାତ ଗୁଠି ନାମ ଗୀତୁ ପାଡ଼ଦାତ ନାଲଦାତ ବାକେନ ଇନେ ଘାଏ ଘାଏ ଏରଦାତ ଯେ ନାମେ ହେଲୁ ସାଡ଼ି କା ନାମେ ଯେତିକି ବାଜା ଆତିଲି ଆଦାତ ସାଡ଼ି ଆରୁ ଯେନ୍ ସୁର ନୁ ନାମ ପାଡ଼ଦାତ ଆଦାଧି ରାଇ କିନ୍ତୁ ଓଡ଼ିଆ ନୁ ଭି ଘାଏ ଘାଏ ପାଡ଼ା ଖାତରାଲି ଓଡ଼ିଆ ନୁ ଭି ମାନେ ପାଡ଼ନା ବନ ନାମ ମେନାଲ ଦାତ ତା ହୁ ପ୍ରକାର ଗୀତ ନିମ ଫିର ପାଡ଼ଦାର କା ପୁରା ପୁଣତି ଆଦାନ ନିମ ଟ୍ରାନ୍ସଲେସନ କାମଦାର
1: ଏନ୍ତା ହୁନେ ମଲା ପାଡ଼ୁନ ଯେତେ ଯାହା ନାମେ ରାଇ ଆଗଲିନ୍ତି ସୁର ଉଠି ଆଉ ଯାହା କୁଣା ସୁର ବଦରାଇ ଆଦିନିନ ଲେଖିକିନା ଆଦିନିନ ମନେ କାମିକିନା ପାଡ଼ଦାମ ଆଉ ଓଡ଼ିଆ ହୁ ଗୁଠିନ ମାରିଲା କାମନା ଆଉ ନେ ଦିନ କାମଚିକୁନ ହି ଆଲାରିନ ଏନ୍ତେ ଗେନ୍ ଯେ କୁଣା ୱାର୍ଡ ତିନିନ ପାଡ଼ା ନାମେ କୁଣା ତ ଏତକି ଭଲ ଭଲ ରହି ଆଦାନ ହିଁ ନାମ କାମ ଥିଲେ ଆଗଲି କତ ନାମେ ଭାଷା ବୋଧ ବାଚର ବୋଲିକିନା
0: ଚିନ୍ତା ନାନ୍ଦାରୁ ଅନ୍ୟ ଆଲୋଚନା ନାନ୍ଦାର ହେଲେ ଏରା ଖାତିରି ଯେ ଧୀରେ ଧୀରେ ଇ ଯେନ୍ ସଙ୍ଗୀତ ଜଗତ ବୋଧ ପୁରା କାହିଁ କାହିଁ କାହିଁ କାହିଁ ବୁଙ୍ଗା କାଲି ଆଗଲି ଆଗଲି ବୁଙ୍ଗାଲି ଆରୁ ଏରା ଖାତିର କିଛି ଯେ ଯେତେବେଳେ ନାମେ କୁଣା ସମ୍ପ୍ରଦାୟରେ ପାର୍ଟି ଯେତେବେଳେ ଷ୍ଟେଜ୍ ନୁ ବାରାଲନାରୁ ନାଲାଲନାର ନିମ୍ ଯେନ୍ତା ତେଙ୍କାର ଯେ ଭିନ୍ ଭିନ୍ ପ୍ରୋଗ୍ରାମ୍କେ ନିମ୍ କା ଆଧାର ବାହାରି ନା ଲାଗେ ଲାଗାନ୍ ତା ଏରା ଖାତିର କିଛି ଯେ ଅନ୍ୟ ଷ୍ଟେଜ୍ ଗୁଠିନୁ ନାମ ନାମେ କୁଣା ସମ୍ପ୍ରଦାୟର ଯେତେବେଳେ ନାଲନାର କିନ୍ଦ୍ରାରା କିନ୍ଦ୍ରାରା ଆଦାନୀ ନାଲାନ ଆରଲା ଆରୁ ଆଦାନୀ ଆଚ୍ଛା ନାର ବୋଲିକିରି ହେତ୍କି ଟିକେ ଆଗ୍ରହ ପ୍ରକାଶ ମା କାମନାର ଅଡିଏନ୍ସ ବାହାରେ ତ ନାମ ଏକା ନେଇକିରି ପୁନା ପୁନା ଯେନ୍ତା ଦର୍ଶକର ଗେ ଲାଗାନ ଭଲ ମାନ ଆରୁ ଭଲ ଲାଗ ହନେ କିଛି ନି ଭାବଦାର କାଇଁ ନିଭେ ଅନୁଷ୍ଠାନ ତରଫ ହଁ
1: ହଁ ମାନେ ହେଲେ ଅ କାଁଟା ନାଚୁଛନ୍ ଗୋ ଗୋଲ ଗୋଲ ନାଚୁଛନ୍ ହନେ ବାନାଏ ଆଧି ଲାଗାନେ ଥିମ କାମ ଦାମ ନାମେ କୁଣା କଲଚର ବନ ହୋଇକିନା ଆ ଥିମ ହିସାବ ନୁ ତାଙ୍କ ଟିକେ ଭଲସେ ସାଜାବଦାମ ଆଉ କାମଦାମ ଗେ ନାଲାର ଏ ରାଗେ ଭଲ ଲାଖନାଏ ଆଉ ମାନେ ହେଲେ ରାଉଣ୍ଡ ରାଉଣ୍ଡ ରାଉଣ୍ଡ ରାଉଣ୍ଡ ଆମ ଚାଲିନୁ ନାଲଦା ଥୁନେ ବାଜକୁନ ଅ ଖାଲି କିନ୍ଦ୍ରାଲ ନାଇଁ କିନ୍ଦ୍ରାଲ ନାଇଁ ବାନାଏ ଆଗେ ତେଙ୍ଗନା ହିଁ ନିଅ ଆସାମ ଭି ଆଉ ଟିକେ ଅଲଗା ମାନା ପଲ୍ଲି କାଏ ମାନେ ଗେନେ ଆଧି ଲାଗାନ ଥିମ ଗୁଠିନ କାମା କାମା ଆସାମ ଘି ପରଫର୍ମାନ୍ସ ଏ ଦାଲଦାମ
0: ତ ନିଶ୍ଚିତ ଭାବେ ନାମ ତ ବଦଲାରତ କିନ୍ତୁ ବଦଲାରତର ତାଙ୍କେ ଅର୍ଥ ମାନଲି ଯେ ନାମେ ଯେନ୍ ପାଚା ସମ୍ପତ୍ତି ଥିଲେ ଆବନ
1: ଆବନ ଆମ ଗଛ
0: ହଁ ତ ଆଦାଧିର ଆରୁ ସାମିଆ ଯେତକି ଦରକାର କାମାଲି ଆ କଥାନ ଭି ନାମ କାମ ତାରୁ ମାନେ ନାମେ ଯେନ୍ ସଂସ୍କୃତି ଆଥିଲି ନାମେ ଭାଷା ଆଥିଲି ଆଦାନ ନାମ ପରିବେଷଣ ନାନତ ହେଲେ କଥା ମାନଯା ଯେ ଆକୁନିମ ଯେହେତୁ ଗୀତୁ ପାଡ଼ାଲଦାର ଅନୁଷ୍ଠାନ ଜଡ଼ି ଥିକରି ଆତଲଦାର ଆଉ ନାମେ ଭାଷା ବୋଧ ନାମେ ଗୀତୁ ନାମେ ଇ ଯେନ୍ ସଂସ୍କୃତି ବୋଧ ଯେନ୍ତା ଆଉ ଆଗଲି ଆଗଲି କ ଆହୁରି ଆଲାର ଆହର ଆଦି ଲାଗନ୍ତାନି ନାଲକୁ ହି ନାନାଦାର ହେଲେ ଇ ବୋଧ ଭବିଷ୍ୟତ ନୁ ନିମେ ଏନ୍ଦେର ଇଚ୍ଛା ଥିଲି ଯେ ନାମେ ଇ ଗୀତୁ ନାମେ ଇ ସଂସ୍କୃତି ବନ ନେଇକିରି ନିମେ ଏନ୍ଦେର ମାନେ ଭାବନା ରହି ଯେ ଇ ବନ ଏକା ନେଇକିରି ନାମ ପୁନା ପିଢ଼ିକେ ଲାଗାନ ଇ ତାରୁ ଯେତେ ତାର ପ୍ରଚାର ପ୍ରସାଦ କାମତ ହନେ ଏକଲା ନିମେ ମନ ବାର କିଛି ଭାବନା
1: ହଁ ଚିନ୍ତାଧାରା ତ ହୁନେ ବହୁତ ବାରି ବାକେ ନିନୁ ରାୟ ନେନ ନାମ ଆକୁନୁ ଇଅ ଥିଲେ ଆଗଲି ପିଢ଼ି ବି ରୋଜ ନାମେ ନେ ନେ ରାଚା ବୋଲିକିନା ଆଧିଲେ ନାମେ ପୁରୁଣା ଯେତେ ପାଚାବନ କାମାଉ ଆକୁନୁ ଇଆ ଖାତରାଲି ଧୀରେ ଧୀରେ ତା ମଦ୍ରା ଚାଲ ଯେତେ ନା ଆହୁରି ମଦ୍ର ଚର ଆଜ୍ଞା ଇ ଇ ପ୍ଲାଟଫର୍ମଟା ନାମେ ରାଇ ଆଧି ଲାଗନ ଆ ନୁ ନାମ କାମତର ୟୁଜ୍ କରତ ହେଲେ ତମେ ସୁବିଧା ମାନ ଆହା ଘି ଲାଗନ ଯେ ନେ ନେ ରାଇ ବୋଲି ଆଧି ଲାଗନ ଯେତେ ନାମେ କୁଣା କଲଚର ଯେତେ ରାଇ ଆକୁ ଆଦିନ ନାମ ଅନ୍ଦ୍ରା ଆଉ ଯେତେ ଉଇଆଉ
0: ଏଦା ଖାତରାଲି ଆଉ ହନେ ବି ଏରଥାଲି ଏକା ଜିନିଷ ବୋଧ ଯଦି ଅଣ୍ଟା ଜାଗାସ୍ତି ଆରୁଣ୍ଟା ଜାଗାକେ ଯଦି ହୁଆଗେ କା ଅର୍ତୁସ୍ତି ଆର ଦୁସରା ଆଲାସ୍କେ ଚାହାନୁ ଯଦି ନାମ ଚିଆଗେ ଚାହୁଁଥିଲେ ନାମ କଥାବାର୍ତ୍ତା ବୋଧ ଯେତ୍କି ମାନେ ଭଲ ଲାଗ ତାଙ୍କିସ୍ତି ବେଶୀ ଭଲ ଲାଗି ଇନ୍ ଆମେ ଗୀତୁ ପାଡ଼ ତାରୁ ତେଙ୍ଗତ କା ଓ ଗୀତୁ ସାଙ୍ଗେ ଯଦି ତାଙ୍କ ସାମିଲ କାମ ତାରେ ଆରିବାର ଏକାମଲା ତ ହନେ ଆରୁ ଅଣ୍ଟା ପଦେ ମେହନତ ଗୀତ ପଦେ ନିଭେ
1: ଠିକ୍ ରହି

0: ଯାହା ହଉ ଇନା ବାର୍ଷକାର ଆଉ ଏକାନିକରି ନିମ୍ ଗୀତୁ ପାଡ଼ାଲଦାର ନାମେ ପୁରଖାର ଯେନ୍ ପ୍ରକାର ଗୀତୁ ନାମେ ରାଚା ନାମେ ସମାଜ ନୁ ଆର୍ ପାଡ଼ାଲିଆର ନାମେ ପୁରଖାର ଓ ପ୍ରକାର ଗୀତ ଭୁନିମ୍ ପାଡ଼ାଲଦାର ଆରୁ ଏକାନିକରି ନାମେ ଭାଷା ସାହିତ୍ୟ ସଂସ୍କୃତି ନାମେ ଗୀତୁ ନାମେ ଇ ପରମ୍ପରା ବୋଧ ଏକାନିକରି ହନେ ପିଢ଼ିକେ ପିଢ଼ି ଏତକ ଆ ପ୍ରୟାସ ନୁ ନିମ୍ ମାତଲଦାର ତାଙ୍ଗେ ସାଙ୍ଗେ ସାଙ୍ଗେ ନାମେ ସଂସ୍କୃତି ବୋଧ ଏକାନେ ଦୁନିଆନ୍ତା ଆଲାର ଆହର ଦୁସରା ସମ୍ପ୍ରଦାୟର ବି ଆହର ଯେ ନାମେ ଇନ୍ନେ ଅଣ୍ଟା ଧ୍ୱନି ସଂସ୍କୃତି ବୋଧ ଆତିଲି ଆଉ ଇନେ ନାମେ ଅଣ୍ଟା ସ୍ୱତନ୍ତ୍ର ଭାଷା ଅଣ୍ଟା ଆତିଲି ନାମେ ଭାବ ପରିପ୍ରକାଶ ନାନା ନାମେ ଭାଷାନୁ ତା ଇ ବୋଧ ଏକାନିକରି ବାଞ୍ଚରର ଆଜିକି ଲେଖା ନିମ୍ ଅଣ୍ଟା ଅନୁଷ୍ଠାନ ଗେ ତରପ୍ତି ପ୍ରୟାସ ନାନାଲଦାର ଇ ପ୍ରୟାସ ଆହୁରି ହନେ ଆଘ୍ଲିକି କ ଇ ପ୍ରକାର ନାମ ଧର୍ମେ ବେଲାସିନ ପ୍ରାର୍ଥନା ନାନତ ଆରୁ ଇନା ନିମ୍ ବାର୍ଚକାର ଆରୁ ନିମେ ଗୀତ ପଦେ ପାଡ଼କାର ତାର ସାଙ୍ଗେ ସାଙ୍ଗେ ନିମେ ଯେନ୍ କାଠାବନ ନାମେ ଭାଇ ବନ୍ଧୁ ଗୁଠିଆରି ତେଙ୍କାର ଆଦିକି ଲେଖାନ୍ ଆକାଶବାଣୀ ତରଫ୍ତି ନିମାନ ଅଶେଷ ଅଶେଷ ଧନ୍ୟବାଦ ଜୁହାର
1: ଜୁହାର ଧନ୍ୟବାଦ ମାକା ପପୁ ଝକା ଝକା ଆଉ ବଢ଼ିଆ ପ୍ରୋଗ୍ରାମଟା ବାର୍ଚା ଯେ ଏତ୍କି କଥା କାଚନେଖରାଗେ କାତେଙ୍ଗାଗେ ମାନେ ମୌକା ଚିଚାର ଆଦି ଲାଗନ୍ ଧନ୍ୟବାଦ
0: ହେଲେ ଆକୁନ୍ ତା ମେଞ୍ଜକାତି ଦାନ ଯେ ସୁମତି ବାଘ ବୁହଣୀ ଘାର ଏକାନିକିରି ତାମ ତମେ ମେଦୁନୁ ଯେନ୍ କଳାଟିକକ ଆତିଲି ଆଦ୍ଗେ ମିଆଁ ଏକାନିକିରି ତାମ ସାଧନା ନଞ୍ଜାରରୁ ନାମେ ଇ କୁଣା ସମ୍ପ୍ରଦାୟରେ ଯେନ୍ ଗୀତ ଆତିଲି ନାମେ ପୁରଖାନ୍ତାର ଯାହା ପାଡ଼ତିଲ ବାରାଲିଆର ଆବନ୍ ଏକାନିକିରି ତାମ ଇକାନାର ଆରୁ ନାମେ ଭବିଷ୍ୟତ ପିଢ଼ିକେ ଲଗାନ୍ ଏକାନିକିରି ତାମ ଇଆଲନାର ଆ କାଥାବନ୍ତା ତେଙ୍ଗିଆର ହେଲେ ଆକୁନ୍ ତମେ ପାଡ଼କା ଗୀତୁ ଅଣ୍ଟା ମେହନତ ଆ ଗୀତୁନୁ ନେ ଆମେ ହେଲୁ ଆସ୍କାନାର ଆ ଆଜ୍ଞା ଘର ମନାଲନାର ଦେବାରଚନ୍ କିଷାନ ତମେ ପଦା ଭାଲୁ ବାହାଲ ଆରୁ ନେ ବୈଁସି ଆଚ୍କାନାର ଆର୍ ମନାଲନାର କିସେ ବାହାଲ ପଞ୍ଚାତା ଫଟାଟାଙ୍କର ପଦାନ୍ତା ଅଶୋକ ଛତ୍ରୀ ଆଜ୍ଞା ଘର ତା ବାରା ଇ ଗୀତୁ ପଦେବନ୍ ମେହନତ।

0: ᱡᱮᱱ ᱠᱟᱛᱷᱟᱱᱟᱢ ᱟᱞᱚᱪᱚᱱᱟ ᱱᱟᱱᱟᱞ ᱠᱟᱫ ᱡᱮ ᱠᱷᱟᱞᱤ ᱱᱟᱢᱦᱮ ᱞᱟᱜᱟᱱ ᱱᱟᱢ ᱟᱞᱞᱟ ᱡᱚᱱ ᱢᱟᱨᱩ ᱱᱤᱡᱚᱨ ᱠᱟᱛᱷᱟ ᱵᱷᱟᱵᱱᱟ ᱥᱟᱸᱜᱮ ᱥᱟᱸᱜᱮ ᱯᱟᱪᱞᱩᱠ ᱜᱮ ᱠᱟᱛᱷᱟᱱ ᱵᱷᱟᱵᱚᱛ ᱟᱨᱩ ᱛᱟᱢᱟᱦᱤ ᱡᱮᱱᱛᱟ ᱵᱷᱚᱞ ᱢᱟᱱᱚ ᱟᱱᱱᱮ ᱱᱟᱢᱦᱮ ᱡᱤᱭᱟᱵᱚᱱ ᱡᱚᱫᱤ ᱫᱩᱥᱨᱟ ᱟᱞᱟᱨᱜᱮ ᱞᱟᱜᱟᱱ ᱥᱚᱢᱚᱨᱯᱤᱛ ᱠᱟᱢᱚᱛ ᱦᱮᱞᱮ ᱯᱟᱨᱱᱟ ᱯᱤᱲᱦᱤ ᱵᱤ ᱱᱟᱢᱟᱱ ᱢᱚᱱᱮ ᱤᱭᱚ ᱡᱩᱦᱟᱨ
1: ଶୁଣିଲି କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୋପୋ ଝକା ଝକା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଚିହ୍ନା ଅଚିହ୍ନାର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ପ୍ରଣବ କିଶୋର ପଟ୍ଟନାୟକ, ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ବାସୁଦେବ ରଥ।

0: ଦୁଇ ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ସପନ ବଣିକ କଥାଚିତ୍ରର ଏହି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ସୁରେଶ ୱାଡେକର, ଗୀତ ରଚନା ସ୍ୱରୂପ ନାୟକ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କଥାଚିତ୍ର ଶ୍ରୀଜଗନ୍ନାଥର ଏହି ଗୀତଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଜାନକୀ ଏବଂ ଅକ୍ଷୟ ମହାନ୍ତି। ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।
3: ଟିକେ ଲାଜ, ଟିକେ ରୁଷା,

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ ଅପରାହ୍ନ 4 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଦେଶର ବିକାଶ କ୍ଷେତ୍ରରେ ମହିଳାମାନଙ୍କର ଅଭୂତପୂର୍ବ ଯୋଗଦାନ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଆଉ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବଢ଼ାବାର ଉଦ୍ଦେଶ୍ୟ ଲାଗି ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ବାବଦେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026 ହେଲା ଶୁଭାରମ୍ଭ। ଚଲତି ନିଟ୍ ଫେର୍ ଘାଏ ହେଉଥିବା ପରୀକ୍ଷାନ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତକା 15 ସମିଆ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି। 2036 ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିକି କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଭୁବନେଶ୍ୱରର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧି ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଇଜ୍ ବେଲବୁଡ଼େ ହେବା ଲୋକାର୍ପଣ, ଅତକା 5 ଚାଉଲ ହିତାଧିକାରୀମାନଙ୍କୁ ମିଲ୍ବା ମଗ୍ନା, ଶିଶୁ ଶ୍ରମିକ ପ୍ରଥାକେ ରୋକ୍ବାର୍ ଲାଗି ଆଉ ଶିଶୁ ଶ୍ରମ ବିରୋଧନ ସଚେତନତା ଉଦ୍ଦେଶ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଓଡ଼ିଶାକେ ପୂର୍ବ ଭାରତର ସାମୁଦ୍ରିକ ମାଛ ଉତ୍ପାଦନ ଆଉ ଚିଙ୍ଗରି ରପ୍ତାନୀର ହବ୍ କରବାର ଲକ୍ଷ୍ୟଟି ଗଲାକାଲ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଆଉ ଓଡ଼ିଶା ଚିଙ୍ଗୁଡ଼ି ମିଶନକେ ନେଇକରି ହୋଇଯାଇଛି ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳା। ରାଷ୍ଟ୍ରପତି ଭବନର ଏହି ମାସର 15 ଆଉ 16 ଦିନ ପାଳନ କରାଯିବା ରଜ ମହୋତ୍ସବ। ପ୍ରଧାନମନ୍ତ୍ରୀଙ୍କ ସହିତ ଓଡ଼ିଶାର ସବୁ ଲୋକସଭା ରାଜ୍ୟସଭା ସାଂସଦ ଆଉ ମନ୍ତ୍ରୀମାନେ ଉପସ୍ଥିତ ରହିବାର ରହିଛି କାର୍ଯ୍ୟକ୍ରମ। ଆଜ ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସର ଉଦେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଗୋଟିଏ ସଚେତନତା ରଥ ଆଉ 15 ଧରିକରି ସଚେତନତା ଅଭିଯାନ ହୋଇଛି ଶୁଭାରମ୍ଭ। ଓରମାସ ତରଫୁ ବୌଦ୍ଧ କୃଷି ବଜାରଠାରେ ଖାସ୍ ଗାଁ ଆମ୍ବପସରା ଆଜି ହୋଇଛି ଉଦ୍ଘାଟିତ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଭିତରେ ଓଡ଼ିଶା ଆସିପାରେ ବୋଲି ପାଣିପାଗ କେନ୍ଦ୍ର କରିଛି ଅନୁମାନ। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5
0: ଶୁଣିଲି ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ନାଟକ ଘର ବାହାରେ ଘର। ରଚନା ଦାମୋଦର ପଣ୍ଡା, ପ୍ରଯୋଜନା ଭାଗିରଥୀ ମିଶ୍ର। ବିଭିନ୍ନ ଭୂମିକାରେ ଅଛନ୍ତି ଗୌତମ ଉତ୍ତମ କୁମାର ବେହେରା, ମଣି ସାଧନା କମଳି ବହିଦାର, ବର୍ଷା ଇନ୍ଦିରା ଦାସ।

0: ଏଠି ଖୁବ୍ ଶାନ୍ତ ଲାଗୁଛି। ସହରଠୁ ଦୂର, ନିଜର ଜଞ୍ଜାଳଠୁ ଦୂର। ମନି ମନି, କ'ଣ ଭାବୁଛ?
1: ନା ତ, କିଛି କହୁଥିଲ?
0: ହଁ, ଏଇ ସମୁଦ୍ର କଥା କହୁଥିଲି। ସେଠି ଅନେକ ଦୂରରେ କୋଳାକୋଳି ହେଉଥିବା ସେ ଆକାଶ କଥା କହୁଥିଲି।
1: ଜାଣବ ତ, ମୁଁ ଯେତେଥର ଏଠିକୁ ଆସେ ପୁରା ନୀରବ ପାଲଟିଯାଏ, କିଛି ହିଁ କହିପାରେ ନା, ନା ସମୁଦ୍ର କଥା ନା ଆକାଶ କଥା। ଅଥଚ ନିଜ ଭିତରେ ବହୁତ କିଛି କହିବାର ଇଚ୍ଛା।
0: ମୁଁ କିନ୍ତୁ ଖୁବ୍ ପ୍ରଗଳ୍ପ ହେଉଛି, ଏଇ ବେଳା ଫୁରି ଥାଇ ଥାଇ ଚିତ୍କାର କରେ, ସମୁଦ୍ର ମୋତେ ଉନ୍ମାଦ କରିଦିଏ।
1: ଆଉ ଉନ୍ମତ ବି?
0: What do you mean?
1: ମୁଁ ଯାହା କହୁଛି ତମେ ଠିକ ବୁଝିପାରୁଛ। ଏଇ ସମୁଦ୍ରର ଗୁରୁ ଗର୍ଜନ ଭିତରେ ମୋତେ ଏକ ଚମତ୍କାର ସଙ୍ଗୀତ ଶୁଭେ ଗୌତମ। ତମେ କିନ୍ତୁ ଖୁବ୍ ଆଦିମ ପାଲଟି ଯାଅ।
0: ନା, ତମେ ମୋତେ ଠିକ୍ ବୁଝିପାରୁନ ମନି।
1: ମୁଁ ଯଦି ଠିକ୍ ସେଇ କଥା ତମକୁ କହେ?
0: ଆଶ୍ଚର୍ଯ୍ୟ
1: କ'ଣ,
0: ଆମେ 10 ବର୍ଷ ଗୋଟେ ଛାତ ତଳେ ଏକା ସାଥିରେ ରହି କେହି କାହାକୁ ବୁଝିପାରିନାହୁଁ ଏ ଯାଏ?
1: ହୁଏ ତ।
0: ଜାଣ ମନି, ମୁଁ ପ୍ରଥମେ ପୁରୀ କେବେ ଆସିଥିଲି?
1: କେବେ?
0: ଖୁବ୍ ପିଲା ଥିଲି, ବାବା ସାଙ୍ଗରେ ଥିଲି। ଭୋରରୁ ସେ ଏଇ ବେଳାଭୂଇଁରେ ଧାଉଁଥିଲେ ଆଉ ମୁଁ ତାଙ୍କ ପଛେ ପଛେ। ମୁଁ ଯେତେ ପଛରେ ରହିଗଲେ ବି ସେ ଧାଉଁଥିଲେ। ମୋର ବସିବାର ଇଚ୍ଛା ଥିଲେ ବି, ଶାମୁକା ଗୋଟେଇବାର ଇଚ୍ଛା ଥିଲେ ବି

0: ବାବାଙ୍କୁ ଅନୁସରଣ କରିବା ହେତୁ ବସିପାରୁନଥିଲି। ଦେଖୁଥିଲି ବେଳାଭୂଇଁ ଉପରେ ବାବା ତାଙ୍କର ପାଦଚିହ୍ନ ଛାଡ଼ି ଯାଉଛନ୍ତି, ତା ଉପରେ ମୁଁ ପାଦ ଥାପି ଥାଉଛି। ଫେରିବା ବେଳରେ
1: ଚୁପ୍ ରହିଲ ଯେ,
0: ଫେରିବା ବେଳରେ ନା ବାବାଙ୍କ ପାଦଚିହ୍ନ ଥାଏ ନା ମୋର। ସମୁଦ୍ରର ଲହରୀ ଧୋଇନିଏ ବେଳାଭୂଇଁରେ ଆମେ ଛାଡ଼ି ଯାଇଥିବା ସ୍ମୃତି, ଯେମିତି ଆମେ ସେଠି ପାଦ ହିଁ ଦେଇନଥିଲୁ। ସେଇ ପିଲାବେଳରୁ ସମୁଦ୍ର ପ୍ରତି ମୋର ପ୍ରଚୁର ଭୟ ମନେ। ଆମ ଜୀବନର ସ୍ଥିତି କ'ଣ ଏତେ କ୍ଷଣ ସ୍ଥାୟୀ, ତାକୁ ହିଁ ମୋର ଭୟ।
1: ଭୟ?
0: ହଁ ମନେ, ଆଉ ସେ ଭୟକୁ ଲୁଚାଇବା ପାଇଁ ମୁଁ ଏତେ ପ୍ରଗଳ୍ପ ହେଉଠେ। ତମର ଏଇ ନିରବତା, ବିଶ୍ୱାସ କର ମନେ, ମୋତେ ମୋତେ ଆହୁରି ଭୟଭୀତ କରିଦିଏ।
1: ତମେ ଠିକ କହିଛ ଗୌତମ, ଏକା ଛାତ ତଳେ 10 ବର୍ଷ ରହିବି, ଆମେ କେହି କାହାକୁ ବୁଝିପାରିନୁ, ଏମିତି କାହିଁକି ହୁଏ ଗୌତମ? ତମେ ମୋତେ ଖୁସି କରିବାକୁ ଚାହିଁଛ, ଯାହା ଚାହିଁଛି ସବୁ ଦେଇଛ, ମୁଁ ବି ଯାହା ସମ୍ଭବ ସମର୍ପି ଦେଇଛି, ତଥାପି ଆମର ଅଭାବ କ'ଣ?
0: ଅଭାବ ହୁଏତ ଅଛି, ହୁଏତ ନାହିଁ। କସ୍ତୁରୀ ପରି କେଉଁଠୁ ଦୁଃଖର ବାସ୍ନାଟିଏ ଚହଟି ଆସୁଛି, ଅଥଚ ଆମେ ତାକୁ ଚିହ୍ନିପାରୁନା, ଜାଣିପାରୁନୁ ଠିକ କ'ଣ ଆମର ଦୁଃଖ।
1: ନା, ଦୁଃଖ ନୁହେଁ ଗୌତମ, ଦୁଃଖ ନୁହେଁ, ମୁଁ ଠିକ ବୁଝାଇପାରୁନି। ଯେମିତି ମୋତେ ଗୋଟିଏ ଅପାରଗତା, ଗୋଟିଏ ଅସାମର୍ଥ୍ୟ ଆବରି ବସୁଛି, ତମର କାର୍ପଣ୍ୟହୀନ ସ୍ନେହର ସମୁଦ୍ରରେ ମୁଁ ଯେପରି ମୋର ସ୍ଥିତି ହରାଇ ବସୁଛି, ମୁଁ ଯେମିତି ଅସ୍ତିତ୍ୱହୀନ ପାଲଟି ଯାଉଛି।
0: ଓ ମନି ପ୍ଲିଜ, ଆମେ ଧୀରେ ଧୀରେ ରହସ୍ୟମୟ ହେଇଯାଉଛୁ।
1: ରହସ୍ୟମୟ? ଆମେ କ'ଣ ସମୁଦ୍ରଠୁ ବେଶୀ ରହସ୍ୟମୟ?
0: ନୋ ମନି ନୋ, ଏତେଟା ଭାବପ୍ରବଣତା ଠିକ ନୁହେଁ, ଆମେ ଗୋଟେ ଚେଞ୍ଜ ପାଇଁ ଆସିଛେ।
1: ତେବେ ମୋର ଗୋଟିଏ ଅନୁରୋଧ ରଖିବ?
0: କହୁନ।
1: ଏଇ କିଛି ଦିନ ଆମେ ଉଭୟ ମୁକ୍ତ ହୋଇଯିବା, ତମେ ଯେତେ ପ୍ରଗଳ୍ପ ହେବା କଥା ହେଇଯାଅ, ମୁଁ ଯେତେ ନିରବ ହେବା କଥା ହେବି, କେହି କାହାକୁ କିଛି ବାଧ୍ୟ କରିବାନି। ଆଇ ମିନ୍, ମୋତେ ବୁଝିପାରୁଛ ତ ଗୌତମ?
0: କିନ୍ତୁ ମନି, ଏହା ସମ୍ଭବ କେମିତି? ମୁଁ ଗାଧୋଇବାକୁ ଚାହୁଁଥିବି ତମ ସାଥିରେ, ମୁଁ ପ୍ରଗଳ୍ପ ହେବି ତମ ସାମ୍ନାରେ।
1: ସେଇ ତ ଦୁଃଖ ଗୌତମ, ତାହେଲେ ଚେଞ୍ଜଟା କ'ଣ? ଘରେ ଥିଲେ ବି ମୁଁ ସବୁ ବୁଝିବି, କେତେବେଳେ କ'ଣ ଖାଇଲ ନ ଖାଇଲ, କେତେବେଳେ ମୁଁ ଦରକାର ତ କେତେବେଳେ, ଆଉ ଏଇଠି ବି ସେଇ ଏକା କଥା, ତମର ଗାଧୋଇବାର ଇଚ୍ଛା, ମୋର ଇଚ୍ଛା ଥାଉ ନଥାଉ ପାଣିରେ ଠିଆ ହେବି, ଆଉ ତମର ଆଦିମତାକୁ ସହଯୋଗ କରିବି।
0: କ୍ଷତିଟା କ'ଣ ମନି?
1: କେବେ ଜାଣିବାକୁ ଚେଷ୍ଟା କରିଛ ମୋର ଇଚ୍ଛା କ'ଣ, ଅନିଚ୍ଛା କ'ଣ, ମୋର ରୁଚି କ'ଣ, ଅରୁଚି କ'ଣ? ଏମିତି ଏମିତି କାହିଁକି ହୁଏ ଗୌତମ, କାହିଁକି? ଜଣେ ସ୍ତ୍ରୀ ସାରା ଜୀବନ ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବାକୁ କ'ଣ ଯୁକ୍ତିବଦ୍ଧ? ତମେ କାହିଁକି ଭାବିବ ନାହିଁ ଯେ ଏଇଠି ଏଇଠି ମୋର ବି କିଛି ସ୍ମୃତି ଥାଇପାରେ, କିଛି ଦୁର୍ବଳତା ଥାଇପାରେ, ମୋର ନିରବତାର ବି କିଛି ମାନେ ଥାଇପାରେ?
0: ମାନେ ଆଉ କ'ଣ, ସେଇ ପୁରୁଣା କଥାର ପୁନରାବୃତ୍ତି। ଏଠି ତମେ ଥରେ ଗୋଟେ ଷ୍ଟେଜ୍ ପ୍ରୋଗ୍ରାମରେ ଗୀତ ଗାଇଥିଲ,
1: ସେ ଗୀତରେ ସମସ୍ତେ ମୁଗ୍ଧ ହୋଇଯାଇଥିଲେ, ଆଉ ମୁଁ ଚକିତ ହୋଇଯାଇଥିଲି ଶ୍ରୋତାମାନଙ୍କର ପ୍ରଶଂସାରେ, ପ୍ରତିକ୍ରିୟାରେ। ଗୌତମ, ମୁଁ ଗୀତ ଗାଇବାକୁ ଚାହେଁ ଆଗ ଭଳି।
0: ଏ ବିଷୟରେ ଆମେ ବିବାହ ପରେ ଅନେକ ଆଲୋଚନା କରିସାରିଛେ,
1: କିନ୍ତୁ ସମାଧାନ ପାଇନି ଏ ଯାଏ।
0: ମୁଁ ତ ମନା କରିଛି ପ୍ରଥମରୁ, ଲାଭଟା କ'ଣ ତମର ଗୀତ ଗାଇବାରେ?
1: କ୍ଷତିଟା କ'ଣ ମୁଁ ବୁଝିପାରୁନି ତ? ଜନ୍ମ ହେଲା ଶିଶୁର କାନ୍ଦଣାକୁ ତମେ ବନ୍ଦ କରିପାରିବ ଗୌତମ? କୋଇଲିର ଗୀତକୁ ତମେ ବନ୍ଦ କରିପାରିବ?
0: ନା, ପାରିବିନି।
1: ବହୁ ବର୍ଷ ହେଲା ମୋ ଭିତରେ କୋଇଲିଟିର କଣ୍ଠ ରୁଦ୍ଧ କରି ଦିଆ ହୋଇଛି, ମୁଁ ବଞ୍ଚିବି କେମିତି?
0: ତମେ ଖୁବ୍ ଉତ୍ତେଜିତ ହୋଇପଡ଼ୁଛ ମନି, ଚାଲ ବିଶ୍ରାମ ନେବା, ଚାଲ।

0: ତମେ ଫ୍ରେସ୍ ହେଇପଡ଼, ମୁଁ ଟିକେ ଡ୍ରିଙ୍କ ନେଲା ପରେ ଡିନର କରିବା।
1: ପ୍ଲିଜ ଗୌତମ, ତମେ ସେଇ ଡ୍ରିଙ୍କ ନିଅ, ମୋତେ ମୋଟେ ଭଲ ଲାଗୁନି, ମୁଁ ଟିକେ ରେଷ୍ଟ ନେଉଛି।
0: ଇଜ୍ ଏନିଥିଙ୍ଗ ରଙ୍ଗ ମନି? ଓକେ ଓକେ, ସେଠୁ ଟାଇଟା ଦେଲ, ଡିନର ନେବା ଆଗରୁ ମୁଁ ଡକେଇବି।
1: ମୁଁ ନିଜେ ପହଞ୍ଚିଯିବି ଯେ।
0: ହଉ, କବାଟଟା ଅନ୍ତତଃ ବନ୍ଦ କରିଦିଅ, ଆସୁଛି। ଆଇ ଏମ୍ ୱେଟିଂ ଫର୍ ୟୁ।
1: ବାଏ। ମଣିଷ ଅଣ ନିଶ୍ୱାସୀ ହେଇଯିବ। ବାର୍ରେ ସେଇ କର୍କଶ ସଙ୍ଗୀତ, ହୋ ହଲା, ଡ୍ରିଙ୍କସ୍।

0: ଏଠି କେତେ ଭଲ ଲାଗୁଛି ଜାଣ ଗୌତମ, ବହୁ ବର୍ଷ ହେଲା ଆମର କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହେଇନି, ଯିଏ ଆମର ସେଇଦିନର କଥା ସବୁ ଜାଣିଥିବ। ସନ୍ଦୀପ ମୋ ପାଇଁ କେବଳ ଗୋଟେ ମେମୋରି ଗୌତମ।
1: ସିଏ ଆଉ ଫେରିନି, ଫେରିବାକୁ ଚାହିଁନି, ବିଦେଶ ଆଉ ବିଦେଶିନୀର ମାୟାରେ ବାନ୍ଧି ହେଇଗଲା।
0: ସ୍ୱାଭାବିକ, ତା ପ୍ରତି ମୋର ଟିକେ ବି ଈର୍ଷା କି ଘୃଣା ନାହିଁ ଗୌତମ। ବରଂ ସନ୍ଦୀପ ମୋତେ ପ୍ରଚୁର ସ୍ୱପ୍ନ ତ ଦେଇଥିଲା, ଗୋଟେ ସୁନ୍ଦର ଘର କରିବାର ସ୍ୱପ୍ନ।
1: ସିଏ କିନ୍ତୁ ଭୁଲ କଲା, ଷ୍ଟଡି ପରେ ତମକୁ ବି ତ ନେଇପାରିଥାନ୍ତା।
0: ହୁଏତ ପାରିଥାନ୍ତା, କିନ୍ତୁ ଆମର ସ୍ୱପ୍ନ ତ ଅସୀମ। ପଢ଼ିବା ବେଳେ ଚାକିରିର ସ୍ୱପ୍ନ, ପ୍ରେମ କଲାବେଳେ ଘର କରିବାର ସ୍ୱପ୍ନ, ସ୍ଥାନ ପରିବେଶ ବଦଳିଗଲେ ସ୍ୱପ୍ନ ବି ବଦଳିଯାଏ ଗୌତମ। ମୋର କିନ୍ତୁ ସ୍ୱପ୍ନ ବଦଳିନି ଏଯାଏ।
1: ବର୍ଷା, ମୁଁ ବୋଧେ ତୁମକୁ ଦୁଃଖ ଦେଲି, ତମର ପୁରୁଣା ଖାକୁ ଉଖାରିଦେଲି।
0: ଓଃ ନୋ, କେବେ ନୁହେଁ। ସନ୍ଦୀପ ମୋ ପାଇଁ ଗୋଟେ ଚରିତ୍ର ନୁହେଁ ଗୌତମ, ଗୋଟେ ସ୍ୱପ୍ନ, କହିପାର ଗୋଟେ ଇଲ୍ୟୁଜନ।
1: ସନ୍ଦୀପ କିନ୍ତୁ ଚମତ୍କାର ଚିଠି ଲେଖୁଥିଲା,

0: ମୁଁ ତାର ଭାଷାକୁ ଈର୍ଷା କରୁଥିଲି।
1: ହଁ, ଶବ୍ଦ ସହ ସେ ଚମତ୍କାର ଖେଳି ଜମୁଥିଲା। ସେ ଯେମିତି ଶବ୍ଦର ଏକ ଜାଦୁଗର। ଗୌତମ, ତମେ ତାର ଭାଷାକୁ ଈର୍ଷା କରୁଥିଲ?
0: ହଁ, ଖୁବ ଈର୍ଷା।
1: ତାକୁ କେବେ ଈର୍ଷା କରିନ? ୟୁନିଭର୍ସିଟିର ସବୁଠୁ ସୁନ୍ଦରୀ ଝିଅର ସେ ସାନ୍ନିଧ୍ୟ ପାଉଥିଲା। ତମେ ହିଁ ତାର ଚିଠି ଆଣୁଥିଲ। ପାହାଡ଼ ତଳେ ସନ୍ଦୀପ ମୋର କୋଳରେ ଶୋଇଥିବା ବେଳେ ତମେ ଦୂରରେ ଚୁପଚାପ ବସିଥିଲ।
0: ବର୍ଷା, ମୁଁ
1: ସତ କହ, ତମର କେବେ ଇଚ୍ଛା ହେଇନି ସନ୍ଦୀପ ଭଳି ତମେ ମୋ କୋଳରେ ଶୋଇଯାଆନ୍ତ?
0: ନା ତ।
1: ତେବେ ତମେ କ'ଣ, ପୁରୁଷ ନା ପୁରୁଷୋତ୍ତମ? ନା, ତାହା ମୋର ନାରୀତ୍ୱର ପରାଜୟ। ଗୌତମ, ମୁଁ ସେତେବେଳେ ହୁଏତ ଜୀବନକୁ ଚିହ୍ନି ନଥିଲି। ସେତେବେଳେ ସମସ୍ତେ ଗୋଟେ ଗୋଟେ ମୁଖା ଧରି ଆସୁଥିଲେ ମୋର ସାନ୍ନିଧ୍ୟ ଟିକେ ପାଇବା ପାଇଁ। ସନ୍ଦୀପ ଭଲ ପାଉଥିଲା, ସେ ତ ପାଉଥିଲା। ତମେ ତାର ବନ୍ଧୁ ବାହାନରେ ମୋ ସହ ଘଣ୍ଟା ଘଣ୍ଟା ଗପୁଥିଲ, ସେଇ କ'ଣ ତମ ପାଇଁ ଆଶ୍ୱାସନା ନଥିଲା? ଏପରିକି ସେ ବୁଢ଼ା ପ୍ରଫେସରଟା ବି।
0: ବର୍ଷା, ତମେ ସେଇ ସମୟରେ ଟିକି ନିକି ସବୁ ଘଟଣା ମନେ ରଖିଛ?
1: ଏ ମୋର ପ୍ରଶ୍ନର ଉତ୍ତର ନୁହେଁ ଗୌତମ। ସେଇଦିନର ଏଇ ନୀତି ସ୍ମୃତି ହିଁ ମୋତେ ଏତେ ବାନ୍ଧି ରଖିଛି ଯେ ମୁଁ ଆଉ ସଂସାର କରିପାରିନି।
0: ଭାବିନିଅ, ତା ଗୋଟେ ଦୁଃସ୍ୱପ୍ନ। ଆଉ ଥରେ ଜୀବନକୁ ଭଲ ପାଅ, ନୂଆ ଭାବରେ।
1: ନୂଆ ଭାବରେ? ଗୌତମ, ତମେ ମୋତେ ଏମିତି ପୁରୁଷଟିଏ ଦେଇପାରିବ ଯେ ସନ୍ଦୀପ ବିଷୟରେ ସବୁ ଜାଣିଥିବ? ମୁଁ ତାକୁ ନେଇ ସ୍ୱପ୍ନ ଦେଖିବି ନୂଆ ଭାବରେ, ତା ସହ ମୁଁ ସନ୍ଦୀପ ବିଷୟରେ ଘଣ୍ଟା ଘଣ୍ଟା ଗପିପାରିବି। ସନ୍ଦୀପ ଓ ମୋର ସ୍ୱପ୍ନର ଦୃଶ୍ୟ ତାକୁ ସବୁ ଦେଖେଇଦେବି।
0: ବର୍ଷା, ଏହା ସମ୍ଭବ କେମିତି?
1: ମୁଁ ଜାଣେ, ମୋର ସନ୍ଦୀପମୟ ମନ ନେଇ ମୋର ଭାବି ସ୍ୱାମୀଙ୍କୁ ସୁଖ ଦେଇପାରିବିନି। ଗୌତମ, ତମେ ବହୁଥର ମୋର ସାନ୍ନିଧ୍ୟ ପାଇଛ ଭିନ୍ନ ଭିନ୍ନ ବାହାନାରେ। ତମେ ସନ୍ଦୀପର ସବୁ ସ୍ୱପ୍ନର ସାକ୍ଷୀ। ତମେ ମୋତେ ଟିକେ ଆଶ୍ୱାସନା ଦେଇପାରିବ?
0: ବର୍ଷା, ତମେ ଜାଣ ମୁଁ ବିବାହିତ। ମନି
1: ଜାଣେ, ମୁଁ ତମକୁ ବିବାହ କରିବାକୁ କହୁନି, ଆଶ୍ରୟ ପାଇଁ କହୁନି, କିଛି ସ୍ୱପ୍ନ, କିଛି ଆଶ୍ୱାସନା। ହେଇପାରେ କେବେ କେବେ ସନ୍ଦୀପ ଭଳି ଦୁଇ ଦିନ ଛାଡ଼ିବି।
0: ମୁଁ କିଛି ବୁଝିପାରୁନି ବର୍ଷା, ଅଥଚ ମୋର ଇଚ୍ଛାକୁ ବି ଲଗାମ ଦେଇପାରୁନି। ମୋର ଅସହାୟତା ଅନୁଭବ କର ବର୍ଷା। ମୋ ପାଦରେ ବେଡ଼ି, ହାତରେ କଡ଼ି, ଆଉ ଛାତି ଭିତରେ ଅନେକ ସ୍ୱପ୍ନର ଫୁଲ ଝରି।
1: ମୁଁ କୌଣସି ଅଧିକାର ସାବ୍ୟସ୍ତ କରିବିନି ତମ ଉପରେ। ତମେ ସମ୍ପୂର୍ଣ୍ଣ ସନ୍ଦୀପ ଭାବରେ ରହିବ ମୋର ସ୍ୱପ୍ନ ସହ, କେବଳ ସନ୍ଦୀପ ଭାବରେ।
0: ବର୍ଷା,

0: ମନି, ଡିନର ପାଇଁ ଗଲନି?
1: ନା, ଇଚ୍ଛା ନଥିଲା, ଖୁବ୍ ଡେରି ହେଲା ଯେ।
0: ହଁ, ବସିଗଲି କିଛି ସମୟ। ମନି, ପ୍ରକୃତରେ ତୁମର କ'ଣ ହେଇଛି?
1: କ'ଣ ହେଲା କି?
0: ଖୁବ୍ ଅନ୍ୟମନସ୍କ ରହୁଛ। ମନି, ଆସ। ମନି,
1: ଗୌତମ, ପ୍ଲିଜ ଗୌତମ, ତୁମକୁ କ୍ଳାନ୍ତ ଲାଗୁନି?
0: ସେଇଥିପାଇଁ ତ ଡାକୁଛି, ଆସ।
1: ନା ନା ଗୌତମ, ନା ପ୍ଲିଜ, ଭଲ ଲାଗୁନି। ମୁଁ ଦୁଃଖିତ ଗୌତମ, ମୁଁ ତୁମକୁ କୌଣସିଥିରେ ସହଯୋଗ କରିପାରୁନି। ଘରେ ଥିବାବେଳେ ବ୍ୟସ୍ତତା ଓ ଭିଡ଼ ଭିତରେ ନିଜ କଥା ଭାବିବାର ସମୟ ହିଁ ପାଉନଥିଲି। ଏଠି କିନ୍ତୁ
0: ଏଠି ତୁମର ଅସୁବିଧା କ'ଣ?
1: ଏଠି ମୁଁ ମୋ ନିଜ ବିଷୟରେ ହିଁ ଭାବୁଛି। ମୁଁ ଖୁବ୍ ନିଜ ମନସ୍କ ହୋଇପଡ଼ିଛି ଗୌତମ, ଭାବୁଛି ମୁଁ କିଏ, ମୋର ସ୍ଥିତି କ'ଣ। ଏତେ ପାଠ ପଢ଼ି, ଏତେ ଜ୍ଞାନ ଆହରଣ କରି ତାର ମୂଲ୍ୟ କ'ଣ? ମୁଁ କିଏ ଗୌତମ, କିଏ?
0: ତମେ ଗୌତମର ସ୍ତ୍ରୀ।
1: ବାସ୍, ସେଇ ତ ଦୁଃଖ ଗୌତମ, ମୁଁ ମୋର ପରିଚୟ ଚାହେଁ, ଗୋଟିଏ ସୁସ୍ଥ ପରିଚୟ, ନିଜସ୍ୱ ପରିଚୟ। କୁମାରୀ ଜୀବନରେ ବିବାହ ମାନେ ଗୋଟିଏ ଭିନ୍ନ ଅନୁଭବ ଥିଲା, ଏବେ ଦେଖୁଛି ବିବାହ ମାନେ କ'ଣ ଏଇୟା, ଦୁଇ ଜଣକୁ ଏକାଠି ରଖି ବନ୍ଦ କରିଦେବ ଗୋଟେ କୋଠରୀରେ, ଘରେ, ପୃଥିବୀରେ। ତା ପାଇଁ କୋଠରୀ, ଘର, ସଂସାର ସବୁ ଏକା କଥା।

0: କେମିତି? ତମେ ଗୋଟେ ବାଜେ କଥା ବକୁଛ।
1: ସାରା ଜୀବନ କଟିଯିବ ଜଣଙ୍କର ମନୋରଞ୍ଜନ କରି, ତାର ଦୁଃଖରେ ନିଜର ଦୁଃଖ, ତାର ସୁଖରେ ନିଜର ସୁଖ। ନିଜର ଦୁଃଖ ସୁଖ ବୋଲି କ'ଣ କିଛି ନଥିବ? ନିଜର ଅସ୍ତିତ୍ୱ ବୋଲି କ'ଣ କିଛି ନାହିଁ?
0: ତାହା ହିଁ ତ ଜୀବନ, କେଉଁ କାଳରୁ ତାହା ଚାଲି ଆସିଛି। ତମେ ମୁଁ ପ୍ରଥମ ନୁହଁ, ଏ ଗୋଟିଏ ପ୍ରବାହମାନ ଧାରା, ପରମ୍ପରା।
1: ହଁ, ଆବହମାନ କାଳରୁ ଇହ ଜନ୍ମ ପରଜନ୍ମର ଦ୍ୱାହି ଦେଇ ଏହି ବ୍ୟବସ୍ଥାକୁ ଏତେ ଯୁକ୍ତିସଙ୍ଗତ କରିଦିଆଯାଇଛି ଯେ ନାରୀମାନେ ମାନସିକ କ୍ରୀତଦାସ ପାଲଟିଗଲେଣି, ଆଉ ତାହା ହିଁ ସେମାନଙ୍କର ଗୌରବ ବୋଲି ଦାବି କରନ୍ତି।
0: ତମେ ପରିବର୍ତ୍ତନ ଚାହୁଁ, କେମିତି? ଆଇ ୱିଲ୍ ହେଲ୍ପ ୟୁ, ମୁଁ ତମକୁ ସହଯୋଗ କରିବି।
1: ମୁଁ ମୋର ନିଜସ୍ୱ ପରିଚୟ ଚାହେଁ, ନିଜେ ନିଜ ପାଦରେ ଠିଆ ହେବାକୁ ଚାହେଁ। ମୁଁ ଆଉ ଥରେ ଗୀତ ଗାଇବାକୁ ଚାହେଁ। ବିବାହ ଆଗରୁ ଯେମିତି ଗୀତ ଗାଉଥିଲି, ମୋ ଶିଖରକୁ ପହଞ୍ଚିବାକୁ ଚାହେଁ। ତମର ପରିଚୟ ଥିବ, ମୋର ପରିଚୟ ଥିବ, ଆମେ ସ୍ୱାମୀ ସ୍ତ୍ରୀ ଭାବରେ ସୁନ୍ଦର ଜୀବନ ଗଢ଼ିବା।
0: କିନ୍ତୁ ତମେ ଗୀତ ଗାଇବ? ନା ନା ମନି, ପ୍ଲିଜ, ଆଗ କଥା ଭିନ୍ନ ଥିଲା। ଗୀତ ଗାଇବା ଛଡ଼ା ଆଉ ଯାହା କହିବ ମାନିବି।
1: ମୁଁ ଜାଣେ, ଏହା ତମେ କହୁନ, ତମ ଭିତରେ ଲୁଚି ରହିଥିବା ପୁରୁଷର ଅହଙ୍କାର କହୁଛି। କାରଣ ମୋର ନିଜସ୍ୱ ବଳିଷ୍ଠ ପରିଚୟ ରହିଲେ ଲୋକେ ତମକୁ କହିବେ, ହେ ଗାୟିକା ମନିର ସ୍ୱାମୀ। ସେ ପରିଚୟ ତମକୁ ଖୁବ୍ ବାଧିବ ନୁହେଁ?
0: ତମେ ଖୁବ୍ ଅସଂଲଗ୍ନ କଥା ଗୁଡ଼ାଏ କହୁଛ। ଦଶ ବର୍ଷ ଭିତରେ କେବେ ଦିନେ ଏତେ ତୀବ୍ର ଭାବରେ ଏ କଥା ତ କହିନଥିଲ?
1: କହିନଥିଲି, କିନ୍ତୁ ଭିତରେ ଭିତରେ ଛଟପଟ ହୋଇ ଅପେକ୍ଷା କରିଥିଲି, କାଳେ ତମେ କହିବ। ମନି, ଆଉ ଥରେ ଗୀତ ଗାଅ, ତମେ ଚମତ୍କାର ଗୀତ ଗାଇପାର। କିନ୍ତୁ କିନ୍ତୁ ନା, ତମେ ସ୍ୱାର୍ଥ ସର୍ବସ୍ୱ,
0: ତମେ ସୀମା ଟପି ଯାଉଛ ମନି।
1: ସୀମା ଅସୀମା କିଛି ନାହିଁ ଗୌତମ, ସେ ସୀମା କିଏ ଟାଣିଛି? ତମେ ଲକ୍ଷ୍ମଣର ଗାର କିଏ ଟାଣିଥିଲା?
0: ମୁଁ ଟାଣିଥିଲି ଲକ୍ଷ୍ମଣର ଗାର। ମୁଁ ଶୋଷଣ କରୁଛି ସବୁ ସମୟରେ ତମକୁ, ମୁଁ ଶୋଇବା ବେଳେ କାମନା କରୁଛି ତମକୁ। ଏହା କ'ଣ ପାପ ମନି? ମୁଁ ତୁମର ସ୍ୱାମୀ, ମୁଁ ତୁମର ସାନ୍ନିଧ୍ୟ ଚାହିଁବିନି।
1: ଗୌତମ, ପ୍ଲିଜ ଗୌତମ, ମୁଁ କେବଳ ତମକୁ କହୁନି।
0: ହଁ, ମୁଁ ଅହଙ୍କାରୀ ପୁରୁଷ ସମାଜର ପ୍ରତିନିଧି ନୁହଁ।
1: ତମେ ବୁଝିପାରିବନି ମୋର ସ୍ଥିତି।
0: ମୁଁ ତୁମକୁ ଖୁବ୍ ଭଲ ପାଏ ମନି,
1: ମୁଁ ବି ତମକୁ ଭଲ ପାଏ।
0: ତଥାପି କେହି କାହାକୁ ବୁଝିପାରୁନୁ କାହିଁକି? କାହିଁକି ମନି, କାହିଁକି?
1: ଦଶ ବର୍ଷ ହେଲା ସେଇ ଗୋଟିଏ ପ୍ରଶ୍ନ ଭିତରେ ଆମେ ସ୍ଥିର ରହିଯାଇଛେ।
0: ତମ ହୃଦୟର ଚାରିଦିଗରେ ଏତେ ବଡ଼ କାନ୍ଥ ସବୁ ଖେଳି ରଖିଛ, ମୁଁ ପହଞ୍ଚି ପାରୁନି ମନି। ତମେ ଯେମିତି ସେ କାନ୍ଥ ଭିତରେ ସମାଧିସ୍ଥ ହେଇଯାଇଛ ମନି, କାହିଁକି କାହିଁକି?
1: ପୁଣି ସେଇ ପ୍ରଶ୍ନ, ଶୁଣିପାରିବ ଶୁଣିପାରିବ କାହିଁକିରେ ଉତ୍ତର? ତମେ ତମେ ଖୁବ୍ ସ୍ୱାର୍ଥପର ପାଲଟି ଯାଇଛ। ଏତେ ବର୍ଷ ଭିତରେ କେବେ ମୋର ପ୍ରତିଭା ବିଷୟରେ ଭାବିଛ? ମୋର ସ୍ୱପ୍ନ ବିଷୟରେ ଭାବିଛ? ମୁଁ ଖାଲି ତମ କଥାକୁ ଗୁରୁତ୍ୱ ଦେଇଛି, କିନ୍ତୁ ତମେ
0: ସବୁଥିର ଗୋଟେ ସମୟ ଥାଏ ମନି।
1: ତମେ ଯଦି ଗୀତ ଗାଇପାରୁଥାନ୍ତ, କୁହ କୁହ ଗୌତମ, ତମେ କ'ଣ ଗାଇବା ଛାଡ଼ିପାରିଥାନ୍ତ? ତମ ପାଖକୁ ଆସି ମୁଁ ସବୁ ପାଇଛି, କିନ୍ତୁ କିନ୍ତୁ ହରେଇଛି ମୋର ଆତ୍ମାର ଡାକ, ମୋର ପ୍ରତିଭାର ରତ୍ନ। ଜାଣ ଗୌତମ, ଏଠିକି ଆସିବା ପରେ ସେଇ ଗୀତ ଗାଇବାର ଦିନଗୁଡ଼ିକ ମନେ ପଡ଼ୁଛି, ଲାଗୁଛି ଯେମିତି ଖୁବ୍ ପାଖ ଲୋକଟି ମରିଯାଇଛି।
0: ବାଚାଳତାର ଗୋଟେ ସୀମା ଥାଏ।
1: ମୋର ଆତ୍ମାର ଅବଶେଷ ତେବେ ତମ ପାଇଁ ବାଚାଳତା, ଏଇ ଜାଗତିକ ସୁଖ ତମ ପାଇଁ ସବୁକିଛି।
0: ମନି, ତମର ମତିଭ୍ରମ ଘଟିଲାଣି, ବେଟର ୟୁ ରିଲାକ୍ସ, ୟୁ ରିଲାକ୍ସ।
1: ସକାଳ ସଞ୍ଜ ରାତି ପରି ଯୌବନ ପରି ବାର୍ଦ୍ଧକ୍ୟ ଆସିବ, ଆଉ ମୁଁ ବିଦାୟ ନେଇଯିବି। ସେତେବେଳେ ବି ଲୋକେ କହିବେ ଗୌତମର ସ୍ତ୍ରୀ ମରିଗଲା, କେହି କହିବେନି ଯେ ମନି ଯେ ସୁନ୍ଦର ଗୀତ ଗାଉଥିଲା ଏକଦା ସେ ମରିଗଲା।
0: ମନି ମନି ମନି, ପ୍ଲିଜ ପ୍ଲିଜ ଶୋଇପଡ଼ ଶୋଇପଡ଼ ପ୍ଲିଜ।

0: ଏମିତି ଗୋଧୂଳି ଦେଖିଲେ ନାଚି ଉଠୁଥିଲା ସନ୍ଧି, ଆଉ ଟାଣି ନେଉଥିଲା ମୋତେ କ୍ୟାମ୍ପସର ନିର୍ଜନ ପାହାଡ଼କୁ। ଆମେ ଆକାଶ ଦେଖୁଥିଲୁ, ପାହାଡ଼ ନଦୀ ସହ କଥା ହେଉଥିଲୁ। ସନ୍ଦୀପର ଆଖିରେ ସବୁବେଳେ ଗୋଟିଏ ନିରୀହ ମେଷ ଶାବକର ଚାହାଣି ଥିଲା। ଆଉ ଗୌତମ ସନ୍ଦୀପର ଚିଠି ଆଣୁଥିଲା, ମେସେଜ ଆଣୁଥିଲା। ତଥାପି ଗୌତମର ଚାହାଣିରେ କେଜାଣି କାହିଁକି ସେ ନିରୀହତା ନଥିଲା। ଆରେ ଗୌତମ ଆସ ବସ, କାଲି ତୁମକୁ ଭେଟିବା ପରେ ଝାପ୍ସା ଦିଶୁଥିବା ସ୍ମୃତି ସବୁ ଖୁବ୍ ନିକଟତର ହୋଇଯାଇଛନ୍ତି। ବସ, ଖୁବ୍ କ୍ଲାନ୍ତ ଦିଶୁଛ ଯେ?
1: କାଲି ରାତି ସାରା ଶୋଇପାରିନି, ପଲଙ୍କ ସାରା ଗଡ଼ି ଗଡ଼ି ରାତି ପାଇଗଲା।
0: ଆଉ ତମର ମିସେସ୍?
1: ତାଙ୍କ ଦେହ ଭଲ ନଥିଲା।
0: ମିଛ କଥା
1: କେମିତି ଜାଣିଲ?
0: ସ୍ପଷ୍ଟ ଜଣାପଡ଼ୁଛି, ତମେ କିଛି ଲୁଚଉଛ।
1: ମନି ଖୁବ୍ ଅସହ୍ୟ ହୋଇ ଉଠିଛି ମୋ ପାଇଁ।
0: ମନି ନା ତମେ?
1: ମନି ମୋ ପାଇଁ ଗୋଟେ ମିଷ୍ଟ୍ରି,
0: ଆଉ ସନ୍ଦୀପ ମୋ ପାଇଁ ଗୋଟେ ଇଲ୍ୟୁଜନ୍।
1: ଇଚ୍ଛା କଲେ ବି ମନିଠୁ ମୁଁ ମୁକୁଳି ପାରିବିନି।
0: ସନ୍ଦୀପ ମୋ ପାଇଁ ଆକାଶ ପରିବ୍ୟାପ୍ତ, ତା ଅନନ୍ତ ଛାତିରେ ମୁଁ ବିନ୍ଦୁଟିଏ।
1: ମନି ଆଉ ସନ୍ଦୀପ,
0: ଶୁଣ ଗୌତମ, ସନ୍ଦୀପ ମୋତେ କିଛି ଦେଇନି ତମ ଭାଷାରେ, ଆଉ ଠିକ୍ ସେହି ଭାଷାରେ ମନି ତମକୁ ସବୁ ଦେଇଛି। ତଥାପି ତମେ ଅତୃପ୍ତ। ପ୍ରକୃତରେ କେହି କାହାକୁ କିଛି ଦିଏନି ଗୌତମ, ନିଜେ ନିଜେ ଗ୍ରହଣ କରିନେବାକୁ ହୁଏ।
1: ମନି ନିଜକୁ ନିଜ ଇଚ୍ଛାକୁ ଏତେ ଆବଦ୍ଧ କରି ରଖିଛି ଯେ ମୁଁ ଇଚ୍ଛା କଲେ ବି ସ୍ପର୍ଶ କରିପାରୁନି ତାର ଅନୁଭବକୁ।
0: ଚେଷ୍ଟା କର।
1: ନା, ପାରୁନି।
0: ଏମିତି କିଛି କିଛି ସୁନ୍ଦର ଅନୁଭବ ଥାଏ ଗୌତମ, ଯାହା କାହା ସହିତ ବି ସେୟାର କରି ହୁଏ ନା, ଯେମିତି ସନ୍ଦୀପ।
1: ବର୍ଷା, ତମ ଭଳି ବୁଦ୍ଧିମତୀ ନାରୀକୁ ଛାଡ଼ି ସନ୍ଦୀପ ଭୁଲ କରିଛି।
0: ଯାହା ମିଳିଯାଏ ତାହା ମାଟି, ଯାହା ମିଳେ ନା ତାହା ସୁନା। ଗୌତମ ଆରେ କ'ଣ କରୁଛ?
1: ସେ ବୁଢ଼ିଆଣୀରେ ଜାଲକୁ ସଫା କରିବି।
0: ନା ନା ଗୌତମ, ମୁଁ ଆସିବା ଦିନଠୁ ସେଇ ବୁଢ଼ିଆଣୀ ତିଆରି କରୁଛି ତାର ସ୍ୱପ୍ନର ଚାଲ। ସେ ଭିତରେ ତାର ଅନେକ ସ୍ୱପ୍ନ ଥାଇପାରେ ଗୌତମ, ହୁଏତ ସେ ସ୍ୱପ୍ନର ଚାଲ ଭିତରେ କେବେ ଦିନେ କିଏ ଛନ୍ଦି ହେଇଯିବ।
1: ସେ ଏକ ମାୟା ଜାଲ ହେଇପାରେ।
0: ଗୌତମ ମୁଁ ଲକ୍ଷ୍ୟ କରିନଥିଲି, ଏଇ ତ ସେଇ ଜାଲ ଭିତରେ ପହଁରୁଛି କୀଟଟି, ଜାଲର କେନ୍ଦ୍ରବିନ୍ଦୁକୁ ଯିବାକୁ ପଡ଼ୁଛି, ପୁଣି ଘୁଞ୍ଚି ଯାଉଛି ଦୂରକୁ।
1: ପହଁରୁନି ବର୍ଷା, ଛନ୍ଦି ହେଇଯାଇଛି, ଆଉ ସେମିତି ଛନ୍ଦି ହେଇଯିବାରେ ବି ଏକ ଚମତ୍କାର ମିଠା ଯନ୍ତ୍ରଣାଟିଏ ଅଛି, ଯେମିତି ମୁଁ। ହଁ ବର୍ଷା, ମୁଁ ଛନ୍ଦି ହେଇଯାଇଛି ତମର ସେ ସ୍ୱପ୍ନର ଜାଲରେ।
0: ତମେ ମୋର ସ୍ୱପ୍ନ ଭିତରେ କେବେ ବି ନଥିଲ ଗୌତମ, ମୋର ସ୍ୱପ୍ନ ତ ସନ୍ଦୀପମୟ। ଯେହେତୁ ସନ୍ଦୀପର ସ୍ମୃତି ସହ ତମେ ନିବିଡ଼ ଭାବେ ଜଡ଼ିତ, ତମର ଉପସ୍ଥିତିରେ ମୁଁ ସନ୍ଦୀପର ବାସ୍ନା ପାଉଛି।
1: ହେଇପାରେ, ମୁଁ କିନ୍ତୁ ଆଶ୍ୱସ୍ତ ହେବି।
0: ସ୍ତ୍ରୀ ଭଳି ତମେ ଦାବି କରିପାରିବନି ମୋଠୁ କିଛି। ଯେତେବେଳେ ମୁଁ ଭାବିବି ତମେ ଗୌତମ, ତ ତମେ ଗୌତମ, ଆଉ ଯେତେବେଳେ ମୁଁ ତମ ଭିତରେ ସନ୍ଦୀପର ସ୍ପର୍ଶ ଖୋଜିବି ମୋହାଚ୍ଛନ୍ନ ହୋଇ ତମେ ସନ୍ଦୀପ ପାଲଟିଯିବ।
1: ବର୍ଷା, ସେଇ ପହଁରୁଥିବା କୀଟଟି ମାୟାଜାଲର କେନ୍ଦ୍ରବିନ୍ଦୁ ପାଖାପାଖି ପହଞ୍ଚିଗଲାଣି।
0: ନା, ପହଞ୍ଚିବା ଭଳି ଦିଶୁଛି, ଦେଖୁଥାଅ ସେ ଦୂରତ୍ୱ ପୁଣି ବଢ଼ିଯିବ।
1: କିନ୍ତୁ କେତେ ଦିନ?
0: ତମେ କ'ଣ ଚାହୁଁଛ ତମେ ନିଜେ ଜାଣିପାରୁନ, ମୋଠି ତମେ କିଛି ପାଇବନି। ମୁଁ ସ୍ୱାଧୀନ ରହି ରହି ଏତେ ମୁକ୍ତ ଯେ ଶୃଙ୍ଖଳକୁ ବରଦାସ୍ତ କରିପାରିବିନି। ହଁ, ମୋ ପାଇଁ ବେଳେବେଳେ ତମେ ସନ୍ଦୀପର ସ୍ମୃତି, କହିବାର ସନ୍ଦୀପର କା, ସେତେବେଳେ ତମେ ମୋଠୁ କ'ଣ ପାଇଲ ନ ପାଇଲ ମୁଁ ନିର୍ବିକାର ନିରାସକ୍ତ, କାରଣ ସେତେବେଳେ ମୁଁ ଯାହା ପାଇବି ତାହା ମୋ ପାଇଁ ମୂଲ୍ୟବାନ।
1: ତେବେ ମୁଁ କି?
0: ସନ୍ଦୀପର ବନ୍ଧୁ, ମନିର ସ୍ୱାମୀ।
1: ଆଉ ବର୍ଷାର?
0: ଏଇ ସମ୍ପର୍କକୁ ପ୍ରକାଶ କରିବାର ଶବ୍ଦଟିଏ ହୁଏତ ଅଭିଧାନରେ ନାହିଁ।
1: ଆମେ ଏକ ନୂଆ ଶବ୍ଦ କରିବା?
0: ହୁଏତ ପାରିବାନି, ସନ୍ଦୀପ ଶବ୍ଦର ଏକ ଯାଦୁଘର ଥିଲା, ସେ ହୁଏତ ପାରିଥାନ୍ତା।
1: ସନ୍ଦୀପ କ୍ୟାମ୍ପସରେ ସେ ପାହାଡ଼କୁ ଖୁବ୍ ଭଲ ପାଉଥିଲା,
0: ସେହି ପାହାଡ଼ ଉପରେ ଘରଟିଏ ତୋଳିବାର ସ୍ୱପ୍ନ ଦେଖେଇଥିଲା,
1: ପଥରର ଘର। କିନ୍ତୁ ସେ ପଥର ପାଲଟିଗଲା କେମିତି?
0: ତମେ ସନ୍ଦୀପକୁ ଏତେଟା ବ୍ଲେମ୍ କରୁଛ କାହିଁକି?

0: ମନି
1: ମନି ତୁ ବର୍ଷାରେ ପୁରା ଭିଜିଗଲଣି, ମୁଁ ଏତେ ଡାକୁଛି ଶୁଣିପାରୁନୁ?
2: ନା, ବର୍ଷାରେ ଭିଜିବାକୁ ଖୁବ୍ ଭଲ ଲାଗୁଛି, ଏଠି ଟିକେ ବସିବା।
1: ତମେ ତ ପୁରା ଭିଜି ଯାଇଛ, ଅବଶ୍ୟ ସାମାନ୍ୟ ଭାବେ ମୁଁ ବି ଭିଜିଛି, ଏ ବାଲି ବି ତ ଓଦା ଅଛି।
2: ଗୌତମ ବସ ନା ପ୍ଲିଜ, ଅନ୍ତତ ମୋ ପାଇଁ
1: କିଛି କହିବ?
2: ନା, କିଛି କହିବାକୁ ସ୍ପୃହା ନାହିଁ, କିଛି ଶୁଣିବାର ଇଚ୍ଛା ନାହିଁ। ମୋ ହାତ ଉପରେ ହାତ ରଖ। ତମେ କିଛି କହିବ?
1: ହଁ ମନି, ଛାତି ଭିତରେ ପକ୍ଷୀଟିଏ ଉଡ଼ିଯିବାକୁ ଚାହୁଁଛି, ଉଡ଼ିଯାଇପାରୁନି, ବସିବାକୁ ଚାହୁଁଛି, ବସିପାରୁନି। ବଡ଼ ବିଚିତ୍ର ଅବସ୍ଥା ମନି, କିଛି ବୁଝି ହେଉନି, ବୁଝେଇ ବି ହେଉନି।
2: ଅଦ୍ଭୁତ ଆମର ଯାତ୍ରା, ଏଇନେ ନିଜ ଛାତି ଠାରୁ ନାଭି ପର୍ଯ୍ୟନ୍ତ ଯୋଜନା ଯୋଜନା ଦୂରତା, ତ ଏଇନେ ସୂର୍ଯ୍ୟ ଚନ୍ଦ୍ର ଆମର ହାତ ମୁଠାରେ।
1: ମନି, ଆମେ କେହି କାହିଁକି ସ୍ପଷ୍ଟ ନୁହଁ, ମୁଁ କ'ଣ କହିବାକୁ ଚାହୁଁଛି କହିପାରୁନି, ତମେ କ'ଣ ଶୁଣିବାକୁ ଚାହୁଁ?
2: କିଛି ସମୟ ଆଗର ବର୍ଷାକୁ ଦେଖୁଥିଲ ତ?
1: ହଁ ଦେଖୁଥିଲି, ସମୁଦ୍ର କୂଳର ବର୍ଷା ଖୁବ୍ ୱାଇଲ୍ଡ
2: ଲାଗୁଥିଲା, ଯେମିତି ବର୍ଷ ବର୍ଷ ଧରି ଏ ବର୍ଷା ଛାଡ଼ିବନି। ଏବେ ଦେଖ ଆକାଶ କେତେ ସ୍ୱଚ୍ଛ, କେତେ ସୁନ୍ଦର, କେତେ ଶାନ୍ତ।
1: ହଁ ମନି, ବର୍ଷା ପରର ଆକାଶ କେତେ ଶାନ୍ତ ସତେ।
2: ବର୍ଷା କିଛି କହୁଥିଲା ମୋ ବିଷୟରେ?
1: କୋଉ ବର୍ଷା, ତମେ କାହା କଥା କହୁଛ?
2: ବର୍ଷା ମୋତେ ଭେଟିଥିଲା, ତମର ପଢ଼ାବେଳର ସମ୍ପର୍କ କଥା କହୁଥିଲା, ସନ୍ଦୀପ କଥା କହୁଥିଲା, ଆହୁରି କହୁଥିଲା ତମର ପ୍ରଗଳ୍ଭତା କଥା, ସେ କେମିତି କିଛି ସମୟ ପାଇଁ ଦୁର୍ବଳ ପାଲଟି ଯାଇଥିଲା ସେହି କଥା ବି କହୁଥିଲା।
1: ବର୍ଷା ତାହେଲେ ପ୍ରତାରଣା କରୁଥିଲା?
2: ସେ ତ ସନ୍ଦୀପକୁ ଚାହୁଁଥିଲା, ଆଉ ତମ ପାଖରୁ ସେ ସନ୍ଦୀପର ବାସ୍ନା ପାଉଥିଲା, ଦ୍ୟାଟ୍ସ ଅଲ୍। କିନ୍ତୁ ତମେ ତ ଖୁବ୍ ଆଗଉଥିଲ, ବିଚାରେ ଡରି ଯାଇଥିଲା।
1: ତମେ ଏସବୁ କଥା ବର୍ଷାକୁ ତମେ
2: ସେଦିନ ରାତିରେ ତମେ ଡିନର ପାଇଁ ଯିବା ପରେ ମୁଁ ବାହାରେ ବୁଲୁଥିଲି, ତମେ ଆଉ ବର୍ଷା ବାଲିରେ ବସିଥିଲେ, ବାସ୍ ପରଦିନ ଭୋରରୁ ଏଇ ବେଳାଭୂଇଁରେ ଭେଟ, ତମେ ସେତେବେଳେ ଶୋଇଥିଲ।
1: ସେ କ'ଣ ଚାହେଁ ପ୍ରକୃତରେ?
2: ସେ କିଛି ଚାହେଁନି, ଜଣେ ନାରୀର ଅସହାୟତା ତମେ ବୁଝିପାରିବନି। ଚାଲ ଯିବା।
1: କୁଆଡ଼େ?
2: ବର୍ଷା ପାଖକୁ। ଅନେଇଛ କ'ଣ ମ? ଚାଲ, ମୁଁ ଆଗ ଯାଉଛି, ଆସ। ଗୌତମ ଶୁଣୁଛ, ବର୍ଷା କୁଆଡ଼େ ରୁମ୍ ଛାଡ଼ି ଚାଲିଗଲାଣି। ଏଇ ଚିଠିଟି ଦେଖ ତ, କ'ଣ ଲେଖିଛି।
1: ଗୌତମ, ଛୁଟି ସରିନି କିନ୍ତୁ ଚାଲି ଯାଉଛି, ଘର ବାହାରେ ଘର ହୁଏ ନା ଗୌତମ, ଘର ଫଳି ହୁଏ, ଘର ହୁଏ ନା, ପାଛଳତା ପାଇଁ କ୍ଷମା ଦେବ ବର୍ଷା। ତମେ କହୁଥିଲ ନା ମନି, ବର୍ଷା ପରର ଆକାଶ ଖୁବ୍ ଶାନ୍ତ ସୁନ୍ଦର।
2: ବିଶ୍ୱାସ ହେଉନି,
1: ଏବେ ହିଁ ଅନୁଭବ କରୁଛି, ଆହ ଖୁବ୍ ହାଲକା ଲାଗୁଛି, ଯେମିତି ଅନେକ ଦିନ ପରେ ଆମେ ପରସ୍ପରକୁ ଭେଟିଛେ। ମନି, ତମେ ଗୀତ ଗାଇବ? ହଁ ମନି, ତମେ ଗୀତ ଗାଇବ, ଆଗ ବଢ଼ି, ଆଉ ମୁଁ ହେବି ତମର ପ୍ରଥମ ଶ୍ରୋତା।
2: ଗୌତମ
1: ଚାଲ ଯିବା।
2: କୁଆଡ଼େ?
1: ହୋଟେଲକୁ ନୁହଁ, ନିଜ ଘରକୁ। ବର୍ଷା ଲେଖିଥିଲା ନା, ଘର ବାହାରେ ଘର ହୁଏ ନା, ଘର ଭଳି ହୁଏ।
3: ଶୁଣୁଥିଲି ନାଟକ ଘର ବାହାରେ ଘର, ରଚନା ଦାମୋଦର ପଣ୍ଡା, ପ୍ରଯୋଜନା ଭାଗୀରଥି ମିଶ୍ର। ବିଭିନ୍ନ ଭୂମିକାରେ ଥିଲେ ଗୌତମ, ଉତ୍ତମ କୁମାର ବେହେରା, ମନି, ସାଧନା କମଳ ବହିଦାର, ବର୍ଷା, ଇନ୍ଦିରା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତଙ୍କ କଣ୍ଠରେ କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ଏହି ଗୀତଟି ଶୁଣନ୍ତୁ, ଗୀତ ରଚନା ଶ୍ରୀପତି ପାଣିଗ୍ରାହୀ।

ଆପଣମାନେ ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶଙ୍କର ପ୍ରସାଦ ଦତ୍ତ। ଗୀତ ରଚନା ଶ୍ରୀପତି ପାଣିଗ୍ରାହୀ।

ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଗୋବିନ୍ଦ ସାହୁଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ରଚନା ତେଜରୁ ବାରିକ।

ଏଥର ଶୁଣନ୍ତୁ ପାଣ୍ଡବ ଚନ୍ଦ୍ର ନାୟକଙ୍କ ଗୀତ ରଚନାରୁ କେତୋଟି ସମ୍ବଲପୁରୀ ଗୀତ। ଶିଳ୍ପୀ ହେଲେ ରାଜଲକ୍ଷ୍ମୀ ଦାସ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। ଗୀତ ରଚନା ପାଣ୍ଡବ ଚନ୍ଦ୍ର ନାୟକ, ଶିଳ୍ପୀ ରାଜଲକ୍ଷ୍ମୀ ଦାସ।

0: ସମ୍ବଲପୁରୀ ଗୀତ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ଦେଶର ବିକାଶତି ମହିଳାମାନଙ୍କର ଯୋଗଦାନକୁ ନେଇକରି କରିଛନ୍ ପ୍ରଶଂସା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ଚଲତି ନିଟ୍ ପରୀକ୍ଷାନ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତକା 15 ମିନିଟ୍ ସମୟ ଦେବାର ଲାଗି ସରକାରଙ୍କର

0: ନିଷ୍ପତ୍ତି ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ଲାଗି ଆନ୍ତର୍ଜାତିକ ସମୁଦାୟ ଅହରହ ଚେଷ୍ଟା କରବାର ଜରୁରୀ ହେ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ତେଲବିଜା ଚାଷ କରୁଥିବା ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାବାର ଲାଗି ମୂଲ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ବାବଦ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଓଡ଼ିଆ ଅସ୍ମିତାକେ ଆଧାର କରିକି ଗୋଟିଏ ସମୃଦ୍ଧ ସଶକ୍ତ ଆଉ ପ୍ରଗତିଶୀଳ ଓଡ଼ିଶା ଗଠନ ଲାଗି ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି କହିଛନ୍ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ଦୁଇ ବଛର ପୂର୍ତ୍ତି ଅବସରରେ ଭୁବନେଶ୍ୱରର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧି ବାବଦେ ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଇଜବେଲ୍ ବୁଡ଼େ ହେବା ଲୋକାର୍ପଣ, ହିତାଧିକାରୀମାନଙ୍କୁ ଅତ୍କା 5 କେଜି ଚାଉଲ ମିଳିବା ମଗନା, ଶିଶୁ ଶ୍ରମକେ ଲାଲକାର୍ଡ, ପିଲାମାନଙ୍କ ଲାଗି ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ଲାଗି ଉପଯୁକ୍ତ କାମ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ଏସ୍ଆଇଆର୍ ଅଭିଯାନଟି 13 ଦିନ ଭିତରେ 96.86% ଭୋଟରଙ୍କ ପାଖେ ପହଞ୍ଚିଛି ପରିଗଣନା ଫର୍ମ। ରାଷ୍ଟ୍ରପତି ଭବନ ଏ ମାସର 15 ଆଉ 16 ତାରିଖ ଦିନ ପାଳନ କରାଯିବା ରଜ ମହୋତ୍ସବ। ପ୍ରଧାନମନ୍ତ୍ରୀଙ୍କ ସହିତ ଓଡ଼ିଶାର ସବୁ ଲୋକସଭା ରାଜ୍ୟସଭା ସାଂସଦ ଆଉ ମନ୍ତ୍ରୀମାନେ ଉପସ୍ଥିତ ରହିବାର ରହିଛି କାର୍ଯ୍ୟକ୍ରମ। ନୂଆପଡ଼ା ଜିଲ୍ଲାନ ଆଜି ପାଳନ ହୋଇଛି ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ। ସଚେତନତା ରଥକେ ଶୁଭାରମ୍ଭ କଲେ ଜିଲ୍ଲାପାଳ। ଆଇସିସି ମହିଳା T20 ବିଶ୍ୱକପ୍ର ଆଷ୍ଟାନୁ ମୂଲ ହେବା 10 ନମ୍ବର ସଂସ୍କରଣ। ଆହୁରି ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆଇବା ଦିନେ 2 ଦିନ ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫ କରାଯାଇଛି ଅନୁମାନ। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
1: ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ। ପରିବେଷଣ କରିଛନ୍ତି ସଂସାର ବାରିକ ଏବଂ ସାଥୀମାନେ।

ଲୋକଗୀତର କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆଜି ଏଥିରେ ସଂକୀର୍ତ୍ତନ ଶୁଣୁଥିଲେ, ପରିବେଷଣ କଲେ ସଂସାର ବାରିକ ଏବଂ ସାଥୀମାନେ। ସାଥୀମାନେ ହେଲେ ପଙ୍କଜ ସେଠ, ବୀରେନ୍ଦ୍ର ନାୟକ, ଗଙ୍ଗାଧର ବାରିକ ଏବଂ ଗଣେଶ ବାରିକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
1: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
0: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
2: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
0: ସେହିପରି 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟା ଯୁବବାଣୀର ବିଶେଷ କାର୍ଯ୍ୟକ୍ରମ

ଲାଇଭ୍ ଫୋନ୍ ଇନ୍ ହେଲୋ ଯୁବବାଣୀକୁ ଆପଣମାନଙ୍କୁ ହୃଦୟରୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ଶ୍ରୋତାବନ୍ଧୁ, ଏହି ଲାଇଭ୍ ଫୋନ୍ ଇନ୍ ମାଧ୍ୟମରେ ଆପଣମାନେ ସିଧାସଳଖ ଭାବରେ ଫୋନ୍ କରି ଆମ ସହିତ ଯୋଡ଼ ହୋଇପାରିବେ ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧିତ ମତାମତ ଏବଂ ଆପଣମାନଙ୍କ ଅନୁଭବ ମଧ୍ୟ ଜଣାଇପାରିବେ। ତାହେଲେ ଡେରି ନକରି ଆସନ୍ତୁ ଆରମ୍ଭ କରିବା ଆଜିର ବିଶେଷ କାର୍ଯ୍ୟକ୍ରମ ଲାଇଭ୍ ଫୋନ୍ ଇନ୍ ହେଲୋ ଯୁବବାଣୀ। ଆମ କାର୍ଯ୍ୟରେ ସାମିଲ ହେବା ପାଇଁ ବର୍ତ୍ତମାନ ଆମକୁ ଯୋଗାଯୋଗ କରନ୍ତୁ ଟେଲିଫୋନ୍ ମାଧ୍ୟମରେ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର ଦୁଇଟି ହେଲା 06632411231 ଏବଂ 06632411240। ହ୍ୟାଲୋ ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମ କିଏ କହୁଛନ୍ ଆଜ୍ଞା? ନମସ୍କାର, ଆପଣଙ୍କର ପରିଚୟ ଦେବେ ଆଜ୍ଞା? ଆଜ୍ଞା, ଆପଣଙ୍କୁ ଆମର ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ମୁଇଁ ବହୁତ ଭଲ ଅଛି ଆଜ୍ଞା, ଆପଣ କେନ୍ତା ଅଛନ୍ କହୁନ୍। ଆଉ କାଣ କାମ କରସନ୍ ଆପଣ? ଆଜ୍ଞା ଆଜ୍ଞା, ତ ଆଜ୍ଞା ଆଜ୍ଞା, ଲଗାତାର ଆପଣ ଡେଲି ଶୁଣୁଛନ୍ ନାଇଁ କାଁ? ଆଜ୍ଞା, ଆଉ କାଣା କାଣା ଚାଷ ବାସ କରିଛନ୍ ଇଛିନି ଆଜ୍ଞା? ଆଜ୍ଞା ଆଜ୍ଞା, ତ ଆଜ୍ଞା ଦଉନ୍। ଆଜ୍ଞା ଠିକ କଥା କହୁଛନ୍, ଆମେ ଚେଷ୍ଟା କରମୁ ଯେ ଆଜ୍ଞା ଆପଣ ଯେନ୍ତା କହୁଛନ୍ ହେନ୍ତା ଆମେ କାର୍ଯ୍ୟକ୍ରମଟା କରିପାରମୁ। ଆଜି ଫୋନ୍ କର ହେନ୍ତା ନାଇଁ ଆଜ୍ଞା, ଆମେ ଚେଷ୍ଟା କରୁଛୁ, ଲେକିନ୍ ଏଇଟା ଆମର ମାନେ ଇଥି ଆମେ ଆପଣଙ୍କର ସାଙ୍ଗେ ଦୁଃଖ ସୁଖ ବାଟି ପାରୁଛୁ, ଆପଣଙ୍କର କଥା ଜାଣିପାରୁଛୁ ଆମେ, ଆଉ ଆମର କଥା ଆପଣ ଜାଣିପାରୁଛନ୍, ତ ଇଥି କିଛି ଏନ୍ତା ବିଶେଷ ବିଷୟ ଉପରେ ତ ଆଲୋଚନା ନାଇଁ ହେବା, ଲେକିନ୍ ଇଥି ଗୋଟେ ଯୁବବାଣୀରେ ଆମର ଅଲଗା ହେଇଛେ, ଆମେ ଆପଣଙ୍କର ସାଙ୍ଗେ ଆମର ନିଜର ଭିତର କଥାବାର୍ତ୍ତା ଆମେ ହେଇପାରମା, ହେଥିଲାଗି କରାହେଇଛେ ଆଜ୍ଞା। ଆଜ୍ଞା ଧ୍ୟାନ ଦମୁ, ଆମେ ଚେଷ୍ଟା କରମୁ ଆଜ୍ଞା, ଆଜି ଫୋନ୍ କରିଥିବାରୁ ଆଜ୍ଞା ଆଜ୍ଞା ନିଶ୍ଚୟ ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ଆପଣ ଶୁଣବାର ଲାଗି, ଆମେ ଚେଷ୍ଟା କରମୁ ଆଜ୍ଞା, ଆଜି ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ହ୍ୟାଲୋ, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଏ କହୁଛନ୍ ଆଜ୍ଞା? ଆପଣଙ୍କର ପରିଚୟ ଦଉନ୍। ନମସ୍କାର ଆଜ୍ଞା। ଆଜ୍ଞା ଆପଣଙ୍କୁ ଆମର ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କେନ୍ତା ଅଛନ୍ ଆଜ୍ଞା? କେନ୍ତା ଅଛନ୍ ଆପଣ? ମୁଇଁ ବି ବହୁତ ଭଲ ଅଛେ ଆଜ୍ଞା। ଆଉ କାଣା କାଣା କାମ କମା କରସନ୍ ଆପଣ ଆଜ୍ଞା? ଆଜ୍ଞା, ଚାଷବାସ ତାହେଲେ ଆପଣ କରସନ୍ ନାଇଁ କେଁ? ଆଉ ସମୟ ମିଳିଲେ ଆଉ କାଁ କାଣା କରବାର୍ ଲାଗି ଆପଣଙ୍କୁ ଭଲ ଲାଗ୍ସି? ରେଡ଼ିଓ ଶୁଣବାର୍ ଲାଗି ଭଲ ଲାଗ୍ସି ଆପଣଙ୍କୁ? ସମ୍ବଲପୁରୀ ଗୀତ ମାନେ ଆପଣ ଶୁଣୁଛନ୍ ତାହେଲେ?

0: ଆଜ୍ଞା, ତ ଆଉ ଘରେ କିଏ କିଏ ଅଛନ୍ ଆଜ୍ଞା ଆପଣଙ୍କର? ଆଜ୍ଞା, ପୁଅ ଝିଅ କେତେ କ୍ଲାସ୍ ପାଠ ପଢ଼ିଲେନ? ଆଜ୍ଞା, ବହୁତ ସୁନ୍ଦର ଆଜ୍ଞା। ଆମେ ଆପଣ ଲଗାତାର ଭାବେ ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍, ଏତେ ଭଲ ପାଇବାର ରଖିଛନ୍ ଆମର କାର୍ଯ୍ୟକ୍ରମ ପ୍ରତି, ଶୁଣିକରି ବହୁତ ଭଲ ଲାଗିଲା ଆଜ୍ଞା। ଆଜି ଫୋନ କରିଥିବାରୁ ଧନ୍ୟବାଦ। ନମସ୍କାର। ହ୍ୟାଲୋ, ଯୁବବଣୀ କାର୍ଯ୍ୟକ୍ରମ, କିଏ କହୁଛନ୍ ଆଜ୍ଞା, ପରିଚୟ ଦଉନ୍। ନମସ୍କାର ଆଜ୍ଞା। ଆଜ୍ଞା ଉପେନ୍ଦ୍ର ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ବହୁତ ସ୍ୱାଗତ। କେନ୍ତା ଅଛନ୍ ଆଜ୍ଞା ଆପଣ? ଆପଣ କେନ୍ତା ଅଛନ୍ ଆଜ୍ଞା? ଆଜ୍ଞା ଆଜ୍ଞା, ତ କାଣା କାମ କରୁଛନ୍ ଆଜ୍ଞା ଆପଣ? ଆଚ୍ଛା, କାଣା କାଣା ଆପଣ ବାଡ଼ିରେ ଦେଇଛନ୍ ଆଜ୍ଞା? ଧାନ ଆଜ୍ଞା। ତ ଆପଣ ଧାନ କାମ ସାଙ୍ଗେ ସାଙ୍ଗେ ଆଉ କାଣା କାଣା ସବୁ ଚାଷବାସ କରସନ୍?
1: ଧାନ କାମ କରସି, ଗ୍ୟାସ ରଖିଛି ବି କରସି
0: ଆଜ୍ଞା।
1: ପ୍ରତ୍ୟେକ ଟାଇମରେ ଚାଷ କାମ କରସି ଆଜ୍ଞା।
0: ସବୁ ପ୍ରକାର ଟିକେ ଟିକେ ଯୋଗାଯୋଗ କରସନ୍ ନାଇଁ କେଁ?
1: ସିଜନ ଆଜ୍ଞା,
0: ସିଜନ ଅନୁସାରେ ଆପଣ ସବୁ ଚାଷବାସ କରୁଛନ୍ ନାଇଁ କେଁ? ଆଜ୍ଞା, ତ ଘରେ ଆଉ କିଏ କିଏ ଅଛନ୍ ଆପଣଙ୍କର?
1: ଘରେ ଆମ
0: ମିଳିତ ପରିବାର ଆପଣଙ୍କର ତାହେଲେ? ଆଜ୍ଞା, ବେଲେ ଏକା ସାଙ୍ଗେ ରନ୍ଧା ବଢା ସବୁ ହଉଛି ନାଇଁ କେଁ? ଭଲ ଲାଗୁଥିବା ଏନ୍ତା ମିଲିମିଶିକିନା ରହିଲେ ତ ବଢିଆ
1: ଲାଗୁଛି।
0: ଧନ୍ୟବାଦ ଆଜି ଫୋନ କରିଥିବାର ଲାଗି ଆଜ୍ଞା, ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକିନା।
1: ନମସ୍କାର ଆଜ୍ଞା।
0: ନମସ୍କାର। ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ ଯୁବବଣୀ କାର୍ଯ୍ୟକ୍ରମ, କିଏ କହୁଛନ୍ ଆଜ୍ଞା, ପରିଚୟ ଦେବେ?
2: ଦୁଲଗୋବିନ୍ଦ ମିଶ୍ର, ସୁଲେଇ ଗାଁ କିଣିଦା ବ୍ଲକ ଦାସା ଜିଲ୍ଲାରୁ କହୁଛି।
0: ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମ କି ସ୍ୱାଗତ। କେନ୍ତା ଅଛନ୍ ଆଜ୍ଞା କହୁନ୍। ହ୍ୟାଲୋ
2: ହ୍ୟାଲୋ,
0: କେନ୍ତା ଅଛନ୍ ଆପଣ ଆଜ୍ଞା କହୁନ୍।
2: ବଢିଆ ବଢିଆ, ଭଲ ଅଛେ ମ୍ୟାଡମ, ଆପଣଙ୍କର କଥା ଲାଗିଲେ ଟିକେ ଭଲ ହେଇଯିଶେ।
0: ଆଜ୍ଞା, ଆମେ ବି ଆପଣଙ୍କର ମାନଙ୍କର କଥା ଶୁଣିକିନା ବହୁତ ଖୁସି ହେଇଯାଇସୁ ଆଜ୍ଞା। କହୁନ୍, କାଣା କାମ ଧାମ କରସନ୍ ଆପଣ?
2: ଆମେ ପୂଜା ପାଠ କରୁଛୁ ଆପଣଙ୍କର ବିଷୟରେ, ତ ଆପଣ ଆମେ ତ ଆକାଶବାଣୀ ସମ୍ବଲପୁର ବିଷୟରେ ତ ଏଇଟା ଜଷ୍ଟ ଅଧା ଘଣ୍ଟା ଆମେ ସେ ସ୍ୱର୍ଣ୍ଣପ୍ରଭାକର ଯେନ୍ ନାନୀ ଅଛନ୍ ତାଙ୍କ ସାଙ୍ଗେ କଥା ଲାଗୁଥିଲୁ, ଆପଣଙ୍କର ସମ୍ବଲପୁର ବିଷୟରେ ହିଁ କଥା ଲାଗୁଥିଲୁ।
0: ଆଜ୍ଞା ଆଜ୍ଞା, ସ୍ୱର୍ଣ୍ଣପ୍ରଭା ଭଉଣୀ ଆକାଶବାଣୀର ଜଣେ ବହୁତ ପ୍ରିୟ ଶ୍ରୋତା,
2: ନିୟମିତ ଶ୍ରୋତା, ଆଉ ସେ ତା ମାନେ ଆପଣଙ୍କ ମାନଙ୍କୁ ମାନେ ବହୁତ ମାନେ ତାମାନେ ଯେନ୍ ଦିନେ ଯେନ୍ ଶନିବାର ରବିବାର
0: ସମସ୍ତେ ଲଗଉଥୁସନ୍, କେବେ କେବେ ନାଇଁ ଲାଗେ ସେ ଜିନିଷ କେ ଦୁଃଖ ନାଇଁ ହବାର ନାଇଁ ନ, ଫେର କେବେ ନା କେବେ।

0: मैंने कम से कम मैंने मोर कुमार जनता सुधा मान को मैंने चार पांच टा प्रश्न पचारि करी तांको किछ टाइम देले से टाइम रे उत्तर आपन को व्हाट्सएप माध्यम पठाते आओ कम से कम से भल हाँ किंबा कौन सी एंता जो आप मैंने ये जो कैंपस कार्यक्रम जो करज पिला भी आम आकाशवाणी को लेकर किसी प्रश्न कार्यक्रम कले भल हाँ
1: ଆଜ୍ଞା ଆମେ ଚେଷ୍ଟା କରୁଛୁଁ ସବୁବେଳେ କେନ୍ତା ନୂଆ ନୂଆ କାର୍ଯ୍ୟକ୍ରମ ଯେନ୍ତାକି ଶ୍ରୋତାମାନଙ୍କୁ ଭଲ ଲାଗ୍ବା ଆମେ ଚେଷ୍ଟା କରୁଛୁଁ ସବୁବେଳେ ଆଉ ଆପଣଙ୍କର କଥାକେ ରଖିକିନା ଆମେ ନିଶ୍ଚୟ ଗୋଟେ ଚେଷ୍ଟା କର୍ମୁ ଆଜ୍ଞା ଆପଣ ବହୁତ ଭଲ ଠିକ କଥା ଭାବୁଛନ୍ ଆଜ୍ଞା ଆମେ ଧ୍ୟାନ ଦେମୁ ଏଇ କଥା ଉପରେ ଆଜି ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା
0: ଧନ୍ୟବାଦ ଧନ୍ୟବାଦ
1: ହ୍ୟାଲୋ ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମ କିଏ କହୁଛନ୍ ଆଜ୍ଞା ଆଜ୍ଞା ଆପଣଙ୍କ ନାଁ କଣ ଆଜ୍ଞା ଆଜ୍ଞା ଆପଣଙ୍କୁ ଆମର ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କେନ୍ତା ଅଛନ୍ ଆଜ୍ଞା ଆପଣ ଆଉ କଣ କାମ କରସନ୍ ଆପଣ ଶାଢୀ ବୁଣସନ୍ ଆପଣ ତ ଦିନକୁ କେନ୍ତା କେତେଟା ଶାଢୀ ଆପଣ ମାନେ ବୁଣା ବୁଣି କରସନ୍ ଆଚ୍ଛା ତ ହେତକି ଚାର ପାଞ୍ଚ ଦିନ ଲାଗି ଯାଇସି ନାଇଁ କେଁ ବେଲେ ପରିବାରରେ ସମସ୍ତେ ମିଳିମିଶିକିନା କରସନ୍ କେ ଆପଣ ହିଁ କରସନ୍ ସମସ୍ତେ ପରିବାର ସମସ୍ତେ ଆଜ୍ଞା ତ ପରିବାରରେ କିଏ କିଏ ରହିସନ୍ ଆପଣଙ୍କର ମା ବାପା ସମସ୍ତେ ସାଙ୍ଗ ସାଥିରେ ରହୁଛନ୍ ତାହେଲେ ଠିକ ଅଛି ଆଜ୍ଞା ନମସ୍କାର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏକ ସୁନ୍ଦର ଗୀତ।

हेलो हेलो नमस्कार आज्ञा, के कहुछन? आपणकर परिचय दोन। क्षमा सागर सार, आपणकु बहुत बहुत स्वागत आमर कार्यक्रम के। कहुन केन्ता अछन आपण? ଆଜ୍ଞା, ଏତେ ଦୂରୁ ଆପଣ କଲ୍ କରିଛନ୍, ବହୁତ ଖୁସି ଲାଗିଲା ଆଜ୍ଞା। ଆଜ୍ଞା ଆଜ୍ଞା, ଆଚ୍ଛା, କପଡ଼ା ଆପଣ ବଜାର କେ ବଜାର ଯାଇକିନା ବିକା ବୁକି କରସନ୍ ତାହେଲେ? ଗୀତ ଗା ଗୁଇ କରସନ୍ କା ଆପଣ? ଆଜ୍ଞା, ତ ଆମେ ଶୁଣବାର୍ ଲାଗି ଚାହେଁମୁ ଆପଣଙ୍କର କଣ୍ଠରୁ ଗୋଟେ ସୁନ୍ଦର ଗୀତର ପଦେ, ଆପଣଙ୍କର ମନପସନ୍ଦ ଗୀତର ପଦେ ଆପଣ ଶୁଣିଦଉନ୍। ଠିକ୍ ଅଛି ଆଜ୍ଞା।

0: ବହୁତ ସୁନ୍ଦର ଆଜ୍ଞା, କେତେ ସୁନ୍ଦର ଭାବରେ ଆପଣ ଗାଇଲେ, ଆପଣଙ୍କର କଣ୍ଠଟା ବି ବହୁତ ସୁନ୍ଦର ଆଜ୍ଞା।
1: ଆଜ୍ଞା ମୋତେ ତ 61 ବର୍ଷ ହେଇଗଲା ଆଜ୍ଞା, ଏଇ କଳାରେ ସବୁ ଜଡ଼ିତ ହେଇକରି ମୁଇଁ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜ୍ଞା 1984 ମସିହାରୁ ମୁଇଁ ଶୁଣି ଆସୁଛେ ଆଜ୍ଞା।
0: ବହୁତ ସୁନ୍ଦର ଆଜ୍ଞା, ଆପଣ ଏତେ ଦିନ ଆମର ସାଙ୍ଗେ ଯୋଡ଼ି ହେଇଛନ୍, ଏତେ ଭଲ ପାଇବାର ରଖିଛନ୍ ଆମର ଲାଗି, ଆମର ଆକାଶବାଣୀ ଲାଗି, ସେଥିଲାଗି ବହୁତ ଖୁସି ଲାଗିଲା ଆପଣଙ୍କର କଥା ଶୁଣିକିନା।
1: ଆଜ୍ଞା ଆପଣଙ୍କର ସହିତ ବି ମୁଁ ଏଇଟା ପ୍ରଥମ କଥା ହଉଛି ଆଜ୍ଞା, ମୋତେ ବି ବହୁତ ଖୁସି ଲାଗିଲା ଆଉ।
0: ଠିକ ଅଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜି ଆପଣ କଲ୍ କରିଥିବାର ଲାଗି।
1: ଠିକ ଅଛି ଆଜ୍ଞା, ରହୁଛେ, ନମସ୍କାର।
0: ନମସ୍କାର। ହ୍ୟାଲୋ, ହ୍ୟାଲୋ,
2: ହ୍ୟାଲୋ ଆଜ୍ଞା, ମ୍ୟାଡ଼ାମ ନମସ୍କାର।
0: ନମସ୍କାର ସାର୍, କିଏ କହୁଛ?

ଆପଣଙ୍କର ପରିଚୟ ଦଉନ୍। ଆଜ୍ଞା ଆପଣଙ୍କୁ ଆମର ହେଲୋ ଯୁବବାଣୀ କାର୍ଯ୍ୟକ୍ରମ କେ ବହୁତ ବହୁତ ସ୍ୱାଗତ। କେନ୍ତା ଅଛନ୍ ଆଜ୍ଞା? ଆଜ୍ଞା ଆପଣ ଝାରସୁଗୁଡ଼ା ଜିଲ୍ଲାରୁ କହୁଛନ୍। ଝାରସୁଗୁଡ଼ା ଜିଲ୍ଲାରେ କାଣା କାଣା ସବୁ ପର୍ବପର୍ବାଣି ଧୁମଧାମରେ ପାଳିତ ହେସି ଆମେ ଟିକେ ଜାଣିବାର ଲାଗି ଚାହେଁ। ମୁଁ ଆଜ୍ଞା ଶୀତଳ ଷଷ୍ଠୀ ତ ଏଇଟା ଆମର ପାକ୍ୟ ଆଇଲାନ, ତ ଆପଣଙ୍କର ଅଞ୍ଚଳରେ ପାଳନ କରାଯାଏସି କି? ଆଜ୍ଞା ଆଜ୍ଞା କେବେ ସମ୍ବଲପୁର ଆସିଛନ୍ ଦେଖବାର ଲାଗି ଶୀତଳ ଷଷ୍ଠୀ? ଦେଖବାର ଲାଗି ଆସିଥିଲି। ଆଜ୍ଞା ଆଜ୍ଞା ଆଉ କାଣା କାମ କରସନ୍ ଆଜ୍ଞା ଆପଣ? ଆଜ୍ଞା କେତେ ବର୍ଷ ହେଲା କାମ କଲେନ? ବହୁତ ସମୟ ହେଇଗଲା ତାହେଲେ ନାଇଁ କେ? ଆଜ୍ଞା ଆଜ୍ଞା ଆଜ୍ଞା ହେଟା ତ ଆମର ସମ୍ବଲପୁରୀ ନାଟକ ତ ଆମର ପ୍ରଚାର କରାଯାଏସି ଆଜ୍ଞା, ସେଟା ଯୁବବାଣୀରେ ତ ନାଇଁ ଯାଇପାରେ, ବାକି ତାର ଲାଗି ଅଲଗା କାର୍ଯ୍ୟକ୍ରମ ଅଛି, ଆପଣ ଯଦି ଶୁଣୁଥିବେ ତାହେଲେ ଜାଣିଥିବେ। ଆଜ୍ଞା ଆଜ୍ଞା ନିଶ୍ଚୟ ଆଜ୍ଞା, ଆଜି ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଖୁସି ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକରି। ନମସ୍କାର ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇସାରିଛି ଆଜିର ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବାର। ଆଶା କରିବି ଯେ ଆଜିର ହେଲୋ ଯୁବବାଣୀ କାର୍ଯ୍ୟକ୍ରମଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ ବୋଲି ବିଦାୟ ନେଉଛି। ଉପସ୍ଥାପନରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

0: ଆୟୋଜିତ ଜାତୀୟ ସିଏ ବିଦ୍ୟାର୍ଥୀଙ୍କ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇକରି ଭାରତୀୟ ଅର୍ଥନୀତିର ବିକାଶତି ବୃତ୍ତିର ଭୂମିକା ଉପରେ ଆଲୋକପାତ କରିଛନ୍ ରାଜ୍ୟପାଳ। ଓଡ଼ିଶା ସରକାର ଦୁଇବଛର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ଫଟୋ ପ୍ରଦର୍ଶନୀ ହୋଇଛି ଆୟୋଜିତ। ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ପାଖକେ ବ୍ୟାଙ୍କିଂ କ୍ଷେତ୍ରଟି ଉପଲବ୍ଧ ସରକାରୀ ଯୋଜନାମାନଙ୍କୁ ଅତ୍କା ପ୍ରଭାବଶାଳୀ ଭାବେ ପହଞ୍ଚାବାର ଲକ୍ଷ୍ୟଟି ଅନୁଷ୍ଠିତ ହୋଇଛି ଆର୍ଥିକ ଅନ୍ତର୍ଭୁକ୍ତି ସମ୍ପର୍କିତ ଜାତୀୟ ସ୍ତରୀୟ ସେମିନାର। ଶିଶୁ ଶ୍ରମିକ ପ୍ରଥାକେ ରୋକବାର ଲାଗି ଆଉ ଶିଶୁ ଶ୍ରମ ବିରୋଧନ ସଚେତନତା ଉଦ୍ଦେଶ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ରାଷ୍ଟ୍ରପତି ଭବନର ଏହି ମାସର 15 ଆଉ 16 ତାରିଖ ଦିନ ପାଳନ କରାଯିବା ରଜ ମହୋତ୍ସବ। ଓଡ଼ିଶାର ସୀମାଞ୍ଚଳ ପାତ୍ରଙ୍କୁ କଳାକ୍ଷେତ୍ରଟି ବିଶେଷ ଅବଦାନ ଆଉ ଯୋଗଦାନ ଲାଗି ପଦ୍ମଶ୍ରୀରେ କରାଯାଇଛି ସମ୍ମାନିତ। ଓର୍ମାସ ତରଫ ବୌଦ୍ଧ କୃଷି ବଜାରଠାରେ ଖାସ୍ ଗାଁ ଆମ୍ବପସରା ଆଇଜିଚି ଉଦ୍ଘାଟିତ। ଆଉର୍ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଇଷ୍ଟାନ୍ୟ ମୂଲ୍ୟବା 10 ନମ୍ବର ସଂସ୍କରଣ। ଏଚ୍ନିର୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତିରେ 8 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର।

ଶୁଣନ୍ତୁ, ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଆଦିବାସୀ ଗୀତ, ଆଜି ଏଥିରେ ବାକ୍ତା ଗୀତ ଶୁଣିବେ, ପରିବେଷଣ କରିବେ ମାଧିଆ ତଡ଼ୱାର ଏବଂ ସାଥୀମାନେ। ଆଜିର ପ୍ରସଙ୍ଗ ରିଲେ କରିବ ଆକାଶବାଣୀ କଟକରୁ 6:55, ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଜିଲ୍ଲା ହଲଚାଲ ରିଲେ କରିବ ଆକାଶବାଣୀ କଟକରୁ 7:25, 7:30 କୃଷି ସଂସାର କାର୍ଯ୍ୟକ୍ରମ। ଋତୁ ପରିବର୍ତ୍ତନ ସମୟରେ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ, ଏ ସମ୍ପର୍କରେ ଜୟଶ୍ରୀ ରାୟଗୁରୁଙ୍କ ସହିତ ଆଲୋଚନା। ରାତି 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ହୃଷିକେଶ ସାହୁ, ମକରଧ୍ୱଜ ପଟେଲ ଏବଂ କ୍ରିଷ୍ଣ ପଟେଲ। ହିନ୍ଦୀ ଭକ୍ତି ଗୀତ ରାତି 8:15, 8:30 ଶାସ୍ତ୍ରୀୟ ସଙ୍ଗୀତରେ ଶୁଣିପାରିବେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ପରିବେଷଣ କରିବେ ବିଦୁଷୀ ନିର୍ମଳା ଦେବୀ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:15, 9:30 ଶୁଣିପାରିବେ ନାଟକ ବାମନ ବାବୁଙ୍କ ଲାଞ୍ଚ, ରଚନା ପ୍ରମିଳା କୁମାରୀ ପାଢ଼ୀ, ପ୍ରଯୋଜନା ନବକିଶୋର ଭତ୍ରା। ରାତି 10:02 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବଂଶୀବାଦନ ଶୁଣିବେ, ପରିବେଷଣ କରିବେ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନ। ରାତି 10:30 ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଇଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପିଂ, 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ପରିସ୍ରା ସଂକ୍ରମଣର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା, 7:35 ସୃଜନିକା ଲକ୍ଷ୍ମୀନାରାୟଣ ସାହୁଙ୍କ ଗଳ୍ପ, 7:55 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ଛନ୍ଦାରାଣୀ ସାହୁ। ସମ୍ବଲପୁରୀ ଗୀତ 8:30, କଣ୍ଠଶିଳ୍ପୀ ହେଲେ ଦିଲୀପ କୁମାର ସୁନା, କେଏମ୍କେ ମୂର୍ତ୍ତି, ସୁରେଶ କୁମାର ଭୋଇ ଏବଂ କମଳ କୁମାରୀ ବେହେରା। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ। 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ସମ୍ବଲପୁରୀ ଭକ୍ତି ଲହର, କଣ୍ଠଶିଳ୍ପୀ ହେଲେ ପୂଜା ମୁଣ୍ଡା, ଚିତ୍ତରଞ୍ଜନ ବେହେରା, ଶଙ୍କର ପ୍ରସାଦ ଦତ୍ତ, ମୀନା ବାରିକ ଏବଂ ଗାର୍ଗବ ପ୍ରସାଦ ମିହିର। ଦିନ 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଛରକା ଏବଂ ଦିନ 12:00 ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଦିବାସୀ ଗୀତ। ଆଜି ଏଥିରେ ବାକ୍ତା ଗୀତ ଶୁଣନ୍ତୁ, ପରିବେଷଣ କରିଛନ୍ତି ମାଧିଆ ତାଡବାର ଏବଂ ସାଥୀମାନେ।

ପ୍ରଚାର କଲୁ ଆଦିବାସୀ ଗୀତ। ଆଜି ଏଥିରେ ବାକ୍ତା ଗୀତ ଶୁଣୁଥିଲେ, ପରିବେଷଣ କଲେ ମାଧିଆ ତାଡ଼ବାର ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଆରେ, ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
3: ତୋର ତ ଏସବୁ ଅଭ୍ୟାସ ନଥିଲା।
4: ହେଇ, ଶୋଇପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦା ଆପେ ଆପେ ଚାଲିଯିବ।
2: ଆରେ ନାଇଁ ନାଇଁ,
4: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
5: ବୁଝିଲି,
6: ସିଗାରେଟ୍ ପିପି କେମିତି ଦେଖାଯାଉ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଗତ ଦୁଇ ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି।

0: ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ 2025-26 ଖରିଫ ଋତୁରେ 18,83,000 ଚାଷୀଙ୍କଠାରୁ 77,41,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଏଥିସହ ବିଭିନ୍ନ ଯୋଜନାରେ କୃଷକମାନଙ୍କୁ ସଶକ୍ତ କରାଯାଉଛି। ସେଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ଉପକୃତ ହେବେ, ବିଶେଷକରି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଏଣ୍ଡ ୟୁନିଭର୍ସାଲ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଏଥିରେ ଉପକୃତ ହେବେ ଏବଂ ତାଙ୍କ ପରିବାରରେ ମଧ୍ୟ ଯେଉଁ
0: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଫଳରେ ରାଜ୍ୟର 3,46,00,000 ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି। ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 9,000 କିଲୋମିଟର ରାସ୍ତା, 57 ସେତୁ ଓ 4 ରେଳ ଓଭରବ୍ରିଜ୍ ପାଇଁ 17,000 କୋଟି ଟଙ୍କା ବିନିଯୋଗ କରାଯାଇଛି। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ନିବେଶ ସମ୍ମିଳନୀ ମାଧ୍ୟମରେ 2,00,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 17,00,000 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସେହିଭଳି ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଇଛି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଉନ୍ନତି ସହ ସରକାର ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏଥିରେ ସରକାର ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ 124 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ ସହ 574 କୋଟି ଟଙ୍କାର ଜନାଶ୍ର ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇ ସିଲିଗୁଡ଼ା ସ୍ଥିତ ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀ ଏବଂ ମାନବ ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏହି କେନ୍ଦ୍ର ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ହାତୀମାନଙ୍କର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ସିମିଲପଦର ନିକଟରେ ଏକ ୱାଚ୍ ଟାୱାରକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀ ଭାଲେରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶଧାରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଶିବିରରେ 25ରୁ ଅଧିକ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି ହୋଇଥିଲା। ସମସ୍ୟାଗୁଡ଼ିକ ମଧ୍ୟରେ ବିଦ୍ୟୁତ୍, ପାନୀୟ ଜଳ, ଭତ୍ତା, କ୍ରୀଡ଼ା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆନ୍ତର୍ଜାତୀୟ ଯୋଗ ଦିବସ 2026କୁ ସୁଚାରୁରୂପେ ପାଳନ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ସ୍ୱର୍ଶ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ସ୍ୱର୍ଶ କରିଛି। ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ

0: ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ପ୍ରବେଶ କରିଛୁ ଓଡ଼ିଶାରେ ମୋଷ୍ଟଲି ବହୁତ କମ୍ ପାଗ ଓଡ଼ିଶାର, ଯେମିତିକି ପାରାଦୀପ ହେଇକି ଲାଇନ ଯାଉଛି ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟା ପଏଣ୍ଟ, ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ଏରିଆ ଦେଇକି ଆଉ ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାଗ ବହୁତ କମ୍ ପାଗରେ ଯାଇଛି, ଜଷ୍ଟ ଛୁଇଁଛି ଓଡ଼ିଶାକୁ। ମଧ୍ୟ ସିଚୁଏସନ କଣ୍ଡିସନ ଫେଭରେବୁଲ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
0: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲକାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁକୁ ରୋଜଗାର କରିବାକୁ ନୁହେଁ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଖାରବେଳନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଛି। ଏହି ଅବସରରେ ପୋଷ୍ଟର ଉନ୍ମୋଚନ ଓ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମକମ୍ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁରଠାରେ 15 ଦିନ ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନାଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ୍ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ଼, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି, କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଶିଶୁ ଶ୍ରମ ଦୂରେଇବା, ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସ ଖେଳ, ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତିରୁ ସେମାନେ ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରି ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 କୋଟିରୁ ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7,90,00,000 ଶିଶୁଙ୍କର କାର୍ଯ୍ୟସ୍ଥଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1998 ଜେନେଭା ସମ୍ମିଳନୀରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54 ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମିଳନୀରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196 ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପିତାମାତାଙ୍କର ସମ୍ବଳର ଅଭାବ ଏହାର ଏକ ପ୍ରମୁଖ କାରଣ ହୋଇଥାଏ। ସେହିଭଳି ଅଶିକ୍ଷା ଏବଂ ସଚେତନତାର ଅଭାବ ପିଲାଙ୍କୁ ଶ୍ରମ କ୍ଷେତ୍ରକୁ ବାଟ କଢ଼ାଇ ନେଇଥାଏ। ପିତାମାତା ଶିକ୍ଷାର ମହତ୍ତ୍ୱ ବୁଝି ନ ପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବୟସ୍କଙ୍କ ଅପେକ୍ଷା ସ୍ୱଳ୍ପ ମଜୁରୀ ଦେଇ ପିଲାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଇବାର ଲାଭ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶିଶୁ ଶ୍ରମିକ ନିୟୋଜିତ କରିବାରେ ପ୍ରୋତ୍ସାହିତ କରିଥାଏ। ପିଲାମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଶୋଷଣର ପ୍ରତିବାଦ କରିପାରନ୍ତି ନାହିଁ। ଏପରିକି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅସହାୟ ହେଉ ପଡୁଥିବା ଶିଶୁମାନେ ବାଧ୍ୟ ହୋଇ ଏଭଳି ପଥ ଆପଣେଇଥାନ୍ତି। ତେଣୁ ପ୍ରକାରନ୍ତେ ଦେଖିବାକୁ ଗଲେ ଶିଶୁ ଶ୍ରମିକ କେବଳ ଗୋଟିଏ ଜୀବନ ନୁହେଁ, ବରଂ ସମାଜକୁ ନଷ୍ଟ କରିଦେଇଥାଏ। ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ସମ୍ପୂର୍ଣ୍ଣ ଦାରିଦ୍ର୍ୟର କଷାଘାତ ତଳେ ବିତାଇବାକୁ ପଡ଼ିଥାଏ, ଫଳରେ ପରବର୍ତ୍ତୀ ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ, ପାରିବାରିକ, ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ, କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ। ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି। ସମ୍ବିଧାନର ଧାରା 24 ଅନୁଯାୟୀ 14 କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି, କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6-14 ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରେ, ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ। ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ। ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
2: ଆଜିର ପ୍ରସଙ୍ଗରେ ଶୁଣିଲେ ଶିଶୁ ଶ୍ରମ ଦୂରେଇବା ବଞ୍ଚାଇବା ଦେଶର ଭବିଷ୍ୟତ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।
4: ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। 2036 ମସିହା ତକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ କାର୍ଯ୍ୟ ଖସଡ଼ା ତିଆରି କରିକି କାମ କରୁଛନ୍, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଖାସ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଏହାଦେ କରିବେ ଶୁଭାରମ୍ଭ। ନିଟ୍ ପୁନଃ ପରୀକ୍ଷାର୍ଥୀ ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅତ୍କା ସମୟ ଦେବାର ଲାଗି ସରକାରଙ୍କ ନିଷ୍ପତ୍ତି। ଆଉର୍ ଶିଶୁ ଶ୍ରମିକ ପ୍ରଥାକେ ରୁକବାର ଆଉ ଶିଶୁ ଶ୍ରମ ବିରୋଧୀ ସଚେତନତା ବଢ଼ାବାର ଲାଗି ଆଜ ପାଳନ ହେଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ରାଜ୍ୟ ସରକାର 2036 ମସିହା ତକ ବିକଶିତ ଓଡ଼ିଶା ଗଠନ ଲାଗି ଗୋଟିଏ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିକି କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳର 2 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନ ହୋଇଥିବା ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧନ କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଗଲା 2 ବର୍ଷର ଭିତରେ ରାଜ୍ୟ ସରକାର ଲୋକର ବିଶ୍ୱାସ ଜିତିବାର ସହିତ ସେବା ସମର୍ପଣ ଆଉ ସୁଶାସନକେ ଅପନେଇକରି ରାଜ୍ୟବାସୀଙ୍କର ଆସ୍ଥା ଜିତିପାରିଛି। କୃଷି ଶିଳ୍ପ ସ୍ୱାସ୍ଥ୍ୟ ଆଉ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାକେ ପ୍ରମାଣିତ କରୁଛି। ଓଡ଼ିଆ ଅସ୍ମିତାକେ ଆଧାର କରିକି ଗୋଟିଏ ସମୃଦ୍ଧ ସଶକ୍ତ ଆଉ ପ୍ରଗତିଶୀଳ ଓଡ଼ିଶା ଗଠନ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ଆଜି ଆମ ସରକାରଙ୍କ 2 ବର୍ଷ ପୂରଣ ହେଉଛି। ଠିକ 2 ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର 2 ବର୍ଷର ଭିତରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍। ଫି ଗାଁକେ ମୌଳିକ ସୁବିଧା ପହଞ୍ଚାବାର ଲାଗି ସରକାର କାମ କରୁଛନ୍। ଗାଁ ନୁ ସହର, ଜମିନ ନୁ ଶିଳ୍ପ, ଶିକ୍ଷା ନୁ ସ୍ୱାସ୍ଥ୍ୟ, ଫି ଦିଗେ ସରକାର ବିକାଶର ନୂଆ ଧାରା ତିଆରି କରିଛନ୍। ଗୋଟିଏ ସମୃଦ୍ଧ ସଶକ୍ତ ଆଉ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଆଉ ସଂକଳ୍ପ ନେଇକରି ସରକାର ବିକାଶ ଧାରାକେ ଆହୁରି ତୃପ୍ତି କରିବାର ଲାଗି ମୁଖ୍ୟମନ୍ତ୍ରୀ ଲୁକୁ ଆହ୍ୱାନ ଦେଇଛନ୍।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯେଉଁ ଲକ୍ଷ୍ୟ ରଖାଯାଇ, ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହୋଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କର ଗୋଟିଏ ବଡ଼ ସଫଳତା ସୁଭଦ୍ରା ଯୋଜନା ଅଧୀନତି 2,60,00,000 ମହିଳାଙ୍କୁ ଆର୍ଥିକ ହିସାବରେ ସ୍ୱାବଲମ୍ବୀ କରିବାର ଲାଗି ସାହାଯ୍ୟ ଦିଆଯାଇଛି। ଏ ସମୟ ଭିତରେ 23,50,000 ଲକ୍ଷ୍ୟପତି ଦିଦି ତିଆରି କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷାକେ ସୁନିଶ୍ଚିତ କରିବାର ଲାଗି ସରକାର ଆଇଷ୍ଠାନୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମୂଲ କରିଛନ୍। ଏହି ଯୋଜନା ଅଧୀନତି ହିତାଧିକାରୀମାନଙ୍କୁ 5 କେଜି ଅତ୍କା ଚାଉଲ ମାହାଲିଆ ଦିଆଯିବା, ରାଜ୍ୟର ଲୋକସଂଖ୍ୟାର 80% ଲୋକ ଅତ୍କା ଚାଉଲ ଦିଆଯିବା, 2027 ମସିହା ତକ ରାଜ୍ୟର ସବୁ ଗାଁକେ ବିଜୁଳି ସଂଯୋଗ କରିବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଗଲା 2 ବର୍ଷର ଭିତରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍, ସେଥିଭିତରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଆଉ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟ ବିଜେପି ସରକାରର 2 ବର୍ଷର ବିକାଶ ଆଉ ବ୍ୟାପକ ଉପଲବ୍ଧିକୁ ନେଇକରି ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଆଜ ଗୋଟିଏ ଖାସ କାର୍ଯ୍ୟକ୍ରମ ଚାଲିଛି। ଇତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ବହୁତଟେ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। 124 କୋଟି ଟଙ୍କା ଖର୍ଚ୍ଚାତି ତିଆର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ନୋ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଛନ୍। ଭୁବନେଶ୍ୱର ୟୁନିଟ୍ 2 574 କୋଟି ଟଙ୍କା ଖର୍ଚ୍ଚାତି ତିଆର ଜନାଶ୍ରୟ ଭବନର ବିଲ୍ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍। ମିଳିଥିବା ସୂଚନା ଅନୁସାରେ ଆଉ କିଛି ସମୟ ଆଉତରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନତି ଜାତୀୟ ଖାଦ୍ୟ ସୁରକ୍ଷା ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ଅତ୍କା 5 କେଜି ଚାଉଲ ମିଳିବା, ଏଥି ରାଜ୍ୟର 3,28,58,00,000 ହିତାଧିକାରୀ ଉପକୃତ ହେବେ। ଏହି ଯୋଜନା ଲାଗୁ ହେବା ଋତୁରୁ ମାସକୁ ଝନ୍ପିଛା 10 କେଜି ଚାଉଲ ମିଳିବା, ଏଥିଲାଗି ରାଜ୍ୟ ସରକାର ବଛରକ 8,813 କୋଟି ଟଙ୍କା ଖର୍ଚ୍ଚ କରିବେ। ସେନ୍ତା ରାଜ୍ୟର ସବୁ ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଆଉ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ ସହିତ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ସମ୍ବାଦର ବିଲ୍ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ ଅଲଗା ମନ୍ତ୍ରୀ, ବିଧାୟକ, ମୁଖ୍ୟ ଶାସନ ସଚିବ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟକେ 195 ମିନିଟ୍କେ ବଢ଼ାଯାଇଛି। ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅତ୍କା ସମୟ ଦିଆଯିବା। ଆଇବା 21 ତାରିଖ ହେବାରକେ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଉପରବେଳା 2 ବଜେନୁ ମୁଲିକ୍ରି 5:15 ତକ୍ ଚାଲ୍ବା ବୋଲି ଏନ୍ଟିଏ ତରଫୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକେ ନଜରତି ରଖିକରି ରାଜ୍ୟ ସରକାରଙ୍କ ତରଫୁ ପରୀକ୍ଷାର୍ଥୀମାନଙ୍କ ଲାଗି ମାହାଲିଆ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ତରଫୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପରୀକ୍ଷାର୍ଥୀମାନେ ନିଜର ଏଡମିଟ୍ କାର୍ଡ ଦେଖାଇକରି ରାଜ୍ୟର ସଡ଼କ ଆଉ ପରିବହନ ନିଗମର ବସ୍ତି ମାହାଲିଆ ଯାଇପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରର ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ନିର୍ଯାତନା ରୁକ୍ବାର ଆର୍ ଇତାର ବାବଦେ ଲୋକକୁ ସଚେତନ କରିବା ଲକ୍ଷ୍ୟତି ସାରା ପୃଥିବୀନ ଆଜି ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ଛୁଆମାନଙ୍କୁ ତାଙ୍କର ହକ୍ ଦେବାର ସହିତ ଭବିଷ୍ୟତ ସୁନିଶ୍ଚିତ କରିବାର ଦିଗେ ଲୋକକୁ ଜଣାବାର ଲାଗି ଫି ବଛର ଜୁନ୍ 12 ତାରିଖ ଏହି ଦିବସ ପାଳନ କରାଯାଇଛି। ଏ ବଛର ଶିଶୁ ଶ୍ରମିକ ନିରୋଧ ଦିବସର ବାର୍ତ୍ତା ହେଉଛି, ଶିଶୁ ଶ୍ରମକେ ଲାଲ କାର୍ଡ଼ ଛୁଆମାନଙ୍କ ଲାଗି ନ୍ୟାୟପୂର୍ଣ୍ଣ ଖେଲ, ବୟସ୍କମାନଙ୍କ ଲାଗି ଠିକ୍ କାମ। ଶିଶୁ ଶ୍ରମିକ ପ୍ରଥାକେ ପୂରାପୂରି ବନ୍ଦ କରିବା ଲାଗି ସାରା ପୃଥିବୀନ ସମର୍ଥକମାନଙ୍କୁ ଏକଠାନିଆ କରିବାର ହେଉଛି ଇ ଲାଲ କାର୍ଡ଼ର ମୂଳ ଉଦ୍ଦେଶ୍ୟ। ଏ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି, ଜଣେ ଛୁଆକେ ଶିଖିବାର ଲାଗି ଶିକ୍ଷା ଦେବାର ଉଚିତ, ବାଧ୍ୟବାଧକତା ତି ଛୁଆମାନେ ରୋଜଗାର କରିବାଟା ନୁହେଁ। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜ୍ ଖାସ୍ କାର୍ଯ୍ୟକ୍ରମମାନ ହୋଇଯାଇଛି। ଏ ଦିବସ ଅବସରରେ ରାଜ୍ୟ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫୁ ଶିଶୁ ଶ୍ରମିକ ବିରୋଧୀ ଅଭିଯାନ ମୁଲିଛି। ଏ ଅଭିଯାନ ଆଇବା 26 ତାରିଖ ତକ୍ ଚାଲ୍ବା। ଭୁବନେଶ୍ୱର ଖାରବେଳ ନଗର ନଥିବା ଶ୍ରମ ନିର୍ଦ୍ଦେଶାଳୟ ପରିସନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିବାର ସହିତ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରିଛନ୍। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଗୋଟିଏ ସଚେତନତା ରଥ ବାହାରିଥିଲା। ଇ ସଚେତନତା ରଥ ଆଇବା 15 ଦିନ ତକ୍ ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ଜାଗା ବୁଲ୍ବା। ଇତାର ସହିତ କୁଚିଣ୍ଡା ଓ ରେଙ୍ଗାଲି ଇଲାକାନ ସଚେତନତା ପଦଯାତ୍ରା ବିଲ୍ କରାଯିବା। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଶ୍ରମ ବିଭାଗ ତରଫୁ ସଚେତନତା ରଥ ସହର ପରିକ୍ରମା କରିକରି 14 ବର୍ଷରୁ କମ୍ ବୟସର ଛୁଆମାନଙ୍କୁ ଶିଶୁ ଶ୍ରମିକ ଭାବେ ନିଯୁକ୍ତି ନାଇଁ ଦେବାର ଲାଗି ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକେ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍। ଶିଶୁ ଶ୍ରମିକ ନିରାକରଣ ଲାଗି ଜିଲ୍ଲା ପ୍ରଶାସନ ତରଫୁ ବିଲ୍ ଆଲୋଚନାଚକ୍ରମାନ ଆୟୋଜନ କରାଯାଇଥିଲା। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜ୍ କଲାହାଣ୍ଡି ଗସ୍ତି ଆସିକରି ସିଲିଗୁଡ଼ା ମେଗା ନର୍ସରୀତି ଓଡ଼ିଶାର ପହଲା ହାତୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରିଛନ୍। ଉଗ୍ର ଆଉ ଜନବସତି ମୁହାଁ ହାତୀମାନଙ୍କୁ ଉଦ୍ଧାର କରିକି ପ୍ରଶିକ୍ଷଣ ଆଉ ଚିକିତ୍ସା ସୁବିଧା ଦିଆଯିବା। କଲ୍ଲାପାଟ ଅଭୟାରଣ୍ୟନ ଗୋଟିଏ ୱାଚ୍ ଟାୱାର ବିଲ୍ ଉଦ୍ଘାଟି ଦେଇଛି। ତା ରୁତ୍ରୁ ଭବାନୀପାଟଣାନ ବିଜେପି ତରଫୁ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ସଫଳତା ଉପସ୍ଥାପନ କରିଥିଲେ। ଭବାନୀପାଟଣା ଟାଉନ୍ହଲ୍ଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଥିଲେ। ବୌଦ୍ଧ କୃଷି ବଜାର ଓର୍ମାସ ତରଫୁ ଖାସ୍ ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ସ୍ଥାନୀୟ ଚାଷୀମାନଙ୍କର ଉତ୍ପାଦିତ ଆମ୍କେ ବଜାର ସୁବିଧା ଯୋଗାବାର ଆଉ ଚାଷୀମାନଙ୍କର କମାନୀ ବଢ଼ାବାର ଦିଗେ ଏନ୍ତା ପ୍ରଦର୍ଶନୀର ବଡ଼ ଭୂମିକା ନେଉଛେ ବୋଲି କହିଛନ୍। ବଲାଙ୍ଗୀର ଜିଲ୍ଲା ଲୁଇସିଂହାର ପୁଇଁତଲା ବ୍ଲକ ଭାଲେର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସନ୍ନ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶଧାରା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଲୁଇସିଂହା ବିଧାୟକ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାମାନଙ୍କର ବାବଦେ କହିଥିଲେ। ଏ ଅବସରରେ ଅନ୍ତୋଦୟ ଗୃହ ଯୋଜନାତି ନୂଆ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବାଣ୍ଟବାର ସହିତ ଭାଲେରଠାରେ ସୁଭଦ୍ରା ଶକ୍ତି ତରଫୁ ତିଆରି ହୋଇଥିବା ଛେନାପୋଡ଼ କେନ୍ଦ୍ରକୁ ବିଲ୍ ଉଦ୍ଘାଟନ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ 2-3 ଦିନ ଭିତରେ ଓଡ଼ିଶା ପହଞ୍ଚବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏତାର ପ୍ରଭାବଟି ରାଜ୍ୟ ତାପମାତ୍ରା କମ୍ବା ଆଇବା କାଲିଠାନୁ ଦକ୍ଷିଣ ଓଡ଼ିଶାନ 3 ଦିନ ଧରିକରି ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କାଲ ବୈଶାଖୀରେ ପ୍ରଭାବ କମ୍ବାର ସହିତ ମୌସୁମୀ ଆଇବାର ଲାଗି ପାଗ ଅନୁକୂଳ ରହିଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ପ୍ରାକ୍ ମୌସୁମୀ ବର୍ଷା ମୁହୁଲି ଯାଇଛି। ଇ ମାସର 16 ତାରିଖ ତକ୍ ମୌସୁମୀ ଓଡ଼ିଶା ପହଞ୍ଚବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ରାଜ୍ୟର 18 ଜିଲ୍ଲାର ବିଜୁଳି ଗଡ଼ଗଡ଼ି ସହିତ ବର୍ଷା ଆଉ 50-60 କିଲୋମିଟର ବେଗତି ପବନ ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ତକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ କାର୍ଯ୍ୟ ଖସଡ଼ା ତିଆରି କରିକି କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧି ଦେଲେ ବିବରଣୀ। ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଖାସ୍ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଇହାଦେ କରବେ ଶୁଭାରମ୍ଭ। ନିଟ୍ ପୁନଃ ପରୀକ୍ଷାର୍ଥୀ ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅତ୍କା ସମୟ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି ଆଉ ଶିଶୁ ଶ୍ରମିକ ପ୍ରଥାକେ ରୁକ୍ବାର ଆଉ ଶିଶୁ ଶ୍ରମ ବିରୋଧୀ ସଚେତନତା ବଢ଼ାବାର ଲାଗି ଆଜ ପାଳନ ହେଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀ ସମସ୍ତଙ୍କ ପାଇଁ
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆସନ୍ତା ରବିବାର ଦିନ ଫ୍ରାନ୍ସର ନିସ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମ୍ମିଳନୀରେ ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ, ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ। ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120 ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ୍ୱ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13 ପ୍ରମୁଖ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି।
3: ଭାରତ ସରକାର କି ଶିକ୍ଷା ବିଭାଗ ନେ ପ୍ରଧାନମନ୍ତ୍ରୀ ଜୀ କି ଭିଜନାରୀ ସଜେସନ୍ସ କୁ ଏକ ଆକ୍ସନ ମେ ପରିବର୍ତ୍ତିତ କିଆ ହେ। ଏକ ବହୁତ କ୍ରିଟିକାଲ ସ୍କ୍ରୁଟିନି କେ ମାଧ୍ୟମ ସେ ହଜାରୋ ପ୍ରପୋଜାଲ କେ ଅନ୍ଦର ସେ 120 ଷ୍ଟାର୍ଟଅପ୍ସ କୁ ସିଲେକ୍ଟ କିଆ ଗିଆ ହେ। 13 ପ୍ରାୟୋରିଟୀ ସେକ୍ଟର ମେ 120 ଷ୍ଟାର୍ଟଅପ୍ସ କୁ ଏକଠା କିଆ ଗିଆ ହେ ଔର ଉସମେ ଲଗଭଗ 20 ସେ ଜ୍ୟାଦା ଭାରତ କି ପ୍ରିମିୟର ଇନଷ୍ଟିଚ୍ୟୁସନ୍ସ କି ପାର୍ଟନରସିପ୍ ରହା ହେ।
2: ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ଇନୋଭେଟ୍ସ ଲାଗି ରଣନୈତିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ ସୁତ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ପ୍ରଭାଗକୁ ସୂଚନା ଦେଇ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗ୍ଲା କହିଛନ୍ତି, ଏହି ସମ୍ମିଳନୀରେ ଭାରତର ସର୍ବୋତ୍ତମ ବୈଷୟିକ ଜ୍ଞାନକୌଶଳ ପ୍ରତିଭା ଦେଶ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ନିରନ୍ତର ବିକାଶ, ନୀଳ ଅର୍ଥନୀତି, ପରବର୍ତ୍ତୀ ପିଢ଼ି ବିନିର୍ମାଣ ଏବଂ ଯୋଗାଯୋଗ ଭଳି ପ୍ରାଥମିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି। ଦେଶ ବାହାରେ ଏହା ହେଉଛି ସର୍ବବୃହତ୍ ଡିପ୍ ଟେକ୍ କାର୍ଯ୍ୟକ୍ରମ ବୋଲି ଶ୍ରୀ ସିଙ୍ଗ୍ଲା ସୂଚନା ଦେଇଛନ୍ତି। ଅମରନାଥ ଯାତ୍ରୀମାନଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଆସନ୍ତା ମାସ 3 ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ନିଜର ଯାତ୍ରା ସମ୍ପନ୍ନ କରିପାରିବେ ସେଥିଲାଗି ସରକାର ଯତ୍ନବାନ ଅଛନ୍ତି। ଅମରନାଥ ଯାତ୍ରୀଙ୍କ ଲାଗି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ, ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ସହିତ ଯାତ୍ରାପଥରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଲାଗି ଶ୍ରୀ ଶାହା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ସମ୍ପୂର୍ଣ୍ଣ ଯାତ୍ରା ମାର୍ଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଡ୍ରୋନ୍, ସିସିଟିଭି କ୍ୟାମେରା ଏବଂ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଯାତ୍ରାପଥରେ ଶ୍ରଦ୍ଧାଳୁମାନଙ୍କ ଲାଗି ଉପଲବ୍ଧ ବିଭିନ୍ନ ସୁବିଧାର ନିରନ୍ତର ତଦାରଖ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 28 ଶେଷ ହେବାକୁ ଥିବା ଏହି ଯାତ୍ରା ଲାଗି ପଞ୍ଜୀକରଣ, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପ୍ରଶମନ ସମେତ ଅନ୍ୟାନ୍ୟ ପ୍ରାଥମିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏହାଛଡ଼ା କ୍ୟୁଆର୍ କୋଡ୍ ଭିତ୍ତିକ ପରିଚୟପତ୍ର ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ଜାରି କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ବୈଠକରେ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି ଏବଂ ଏସ୍ଏସ୍ବିର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇ ଆଜି ଡେରାଡୁନ୍ରେ ପହଞ୍ଚିଛନ୍ତି। ସେଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ଆଜି ଡେରାଡୁନ୍ସ୍ଥିତ ରାଷ୍ଟ୍ରପତି ନିକେତନ ପରିଦର୍ଶନ କରିବା ସହିତ 132 ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବିକଶିତ ହେଉଥିବା ରାଷ୍ଟ୍ରପତି ଉଦ୍ୟାନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସେ ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ୍ରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ କେବଳ ଏକ ଆଞ୍ଚଳିକ ମଞ୍ଚ ନୁହେଁ, ବରଂ ୟୁରେସିଆରେ ଭାରତର ଐତିହାସିକ ଏବଂ ସଭ୍ୟତାଗତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ବ୍ୟବସ୍ଥା ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି। ତାଜିକିସ୍ତାନଠାରେ ଅନୁଷ୍ଠିତ ଏସ୍ସିଓ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ସମ୍ପର୍କିତ ଦୃଷ୍ଟିକୋଣ ଅନୁଯାୟୀ ଭାରତ ଏହି ମଞ୍ଚର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗ ଜାରି ରଖିଛି। ୟୁରେସିଆରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସଶକ୍ତ ଆଞ୍ଚଳିକ ସଂଯୋଗୀକରଣ ଏବଂ ବୃହତ୍ ଅର୍ଥବ୍ୟବସ୍ଥାର ବିକାଶ କରିବା ଦିଗରେ କେନ୍ଦ୍ରୀୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆସନ୍ତା ମାସ 17-19 ତାରିଖ ପର୍ଯ୍ୟନ୍ତ ଏସ୍ସିଓ ସଭ୍ୟତାଗତ ଫୋରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଡକ୍ଟର ସିଂ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫୋରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସୀମା ସୁରକ୍ଷା ବଳର ମୁଖ୍ୟାଳୟରେ ଅନୁଷ୍ଠିତ ଭାରତ ବାଂଲାଦେଶ 57ତମ ମହାନିର୍ଦ୍ଦେଶକ ସ୍ତରୀୟ ସୀମା ସମନ୍ୱୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଏହି ବୈଠକରେ ଆପୋଷ ସ୍ୱାର୍ଥ ଜଡ଼ିତ ସୀମା ସୁରକ୍ଷା ଓ ସୀମା ପରିଚାଳନା ସମେତ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଏହାଛଡ଼ା ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖେଳ ଖବର। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ତାରିଖ ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12ଟି ଦଳ ଭାଗ ନେଉଥିବା ବେଳେ 7ଟି ସ୍ଥାନରେ ମୋଟ 33ଟି ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇସାରିଛନ୍ତି। ପ୍ରାୟ 15 ବର୍ଷ ଧରି ୱିଲିୟମ୍ସନ୍ କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ସଫଳତାର ସହ ଖେଳି 19,346 ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ କେବଳ ଟେଷ୍ଟ କ୍ରିକେଟ୍ରେ ସେ 33ଟି ଶତକ ସହିତ 9,500ରୁ ଉର୍ଦ୍ଧ୍ୱ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ 2019 ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିବା ବେଳେ 2021 ଟି20 ବିଶ୍ୱକପ୍ ଫାଇନାଲରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲା। ଏହାଛଡ଼ା 2021 ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ତାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଥିଲା। ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗ ସେମିଫାଇନାଲରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ପରାସ୍ତ କରିଛନ୍ତି। ସେମିଫାଇନାଲରେ ସିନ୍ଧୁ ଜାପାନର ଆକେନେ ୟାମାଗୁଚିଙ୍କୁ ଭେଟିବେ। ଆଜି ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ୟାମାଗୁଚି ଭାରତର ତନ୍ଭି ଶର୍ମାଙ୍କୁ 21-14, 21-14 ପରାସ୍ତ କରିଛନ୍ତି। ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ ସମ୍ବାଦ ଶେଷ ହେଲା
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
5: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଓ ଜଳ ନିଷ୍କାସନ ଗେଟ୍ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଓଡ଼ିଶାର ଏକାଦଶ ପ୍ରମୁଖ ଜଳସେଚନ ପ୍ରକଳ୍ପ ଭାବେ ପରିଗଣିତ ଏହି ପ୍ରକଳ୍ପ ପାଇଁ 194.7 କୋଟି ଟଙ୍କାର ଟେଣ୍ଡର ମଞ୍ଜୁର ହୋଇଛି। ମଞ୍ଜରିଗାଁ ନିକଟରେ 552 ମିଟର ଲମ୍ବର ମାଟିବନ୍ଧ ଏବଂ ପାମ୍ପରଡ଼ାଠାରେ 9 ଗେଟ୍ ବିଶିଷ୍ଟ ଅତ୍ୟାଧୁନିକ ସ୍ପିଲ୍ ୱେ ନିର୍ମାଣ ହେବ। 30 ମାସ ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଚାଷୀଙ୍କ ଆୟ ବୃଦ୍ଧି ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
6: ଆସନ୍ତା ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଦିଆଯିବ। 3000 କୋଟି ଟଙ୍କାର ପ୍ରୋଜେକ୍ଟ ବୃତଙ୍ଗ, ଯୋଉଟା କେବଳ ଦଶପଲା ନୁହେଁ, ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ା, ବାହାପୁର ଏବଂ ଦଶପଲା ବ୍ଲକ, ଏହିଭଳି ଭାବରେ ପାଖାପାଖି 10,000 ହେକ୍ଟରରୁ ଅଧିକା ଜାଗା ସେଟା ଜଳସେଚିତ ହେବ। ପ୍ରାୟ ଅଧାରୁ ଅଧିକା ଅଞ୍ଚଳ ଏ ନୟାଗଡ଼ ଜିଲ୍ଲାର ଯେଉଁଥିରେ କୃଷକମାନଙ୍କର ଯେଉଁ ଜମିକି ପାଣି, ସେ ସମସ୍ୟାର ସମାଧାନ ହୋଇପାରିବ।
5: ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
7: ଜଳସେଚନ ପ୍ରୋଜେକ୍ଟର ଆମର ଲ୍ୟାଣ୍ଡ ଆକ୍ୱିଜିସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାର 41 କୋଟି ଗ୍ରାମ ଯୋଉଟା ଆସିବ ଏଇ ପ୍ରୋଜେକ୍ଟ ଅଣ୍ଡରରେ, ସେଗୁଡ଼ାକର ଗ୍ରାମ ସଭା ବି ଆମେ ଶୀଘ୍ର 2 ମାସ ଭିତରେ ତାକୁ ସାରିଦେଇଛୁ। ଆଉ ଥଇଥାନ ଯେଉଁ ପ୍ରୋଜେକ୍ଟ ତାର ଯେଉଁ ଯାଇଛି ତାକୁ ସବମିଟ୍ କରାଯାଇଛି RDC ଅଫିସରେ, ଏବଂ ଲ୍ୟାଣ୍ଡ ଆକ୍ୱିଜିସନ ପ୍ରୋସେସ ଷ୍ଟାର୍ଟ ହେବା ପାଇଁକି ଲ୍ୟାଣ୍ଡ ଭେରିଫିକେସନ ସବୁ ଚାଲିଛି। ତାର ଯାହା ବେସ୍ ୱାର୍କ ସବୁ ଆରମ୍ଭ ହୋଇଯାଇଛି ଏବଂ ସଫଳତାର ସହ ଚାଲିଛି।
5: ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ, ପୋକ୍ସୋ ମାମଲା, ନିଖୋଜ ଶିଶୁଙ୍କ ସନ୍ଧାନ ଏବଂ ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚୋରି, ଡକାୟତି, ସାଇବର ଅପରାଧ ଓ ମାଦକଦ୍ରବ୍ୟ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୋଲିସ ଜନତା ସମ୍ପର୍କ ସୁଦୃଢ଼ କରିବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।
8: ଇମ୍ପୋର୍ଟାଣ୍ଟ ଜିନିଷଟା ଥିଲା, ଯେଉଁଟାକି ଆଗରୁ ମଧ୍ୟ ଆମର ପୋଲିସରେ ଇମ୍ପ୍ଲିମେଣ୍ଟ ହେଉଥିଲା, ସେଟାକୁ କୁହାଯାଏ ବିଟ୍ ପେଟ୍ରୋଲିଂ। ତ ବିଟ୍ ପେଟ୍ରୋଲିଂରେ ଇଚ୍ କନଷ୍ଟେବଲ କି ଇଚ୍ ଆମର ହୋମଗାର୍ଡ ଯାହା ବି ଅଛନ୍ତି, ଷ୍ଟାଫ୍ ଅଛନ୍ତି ଗ୍ରାଉଣ୍ଡରେ, ଆମର ଟାଇମ୍ ଆଣ୍ଡ ଏଗେନ୍ ଯାଇକି ଲୋକାଲ ସେଠିକାର ଡିସ୍ପ୍ୟୁଟ୍, ସେଠିକାର ପ୍ରୋବ୍ଲେମ୍ସ, କିଏ କିଏ ସେଠି ଭିଜିଟ୍ କରୁଛନ୍ତି, କି କି ବାହାର ଲୋକ ଆସୁଛନ୍ତି, ତ ସେ ଉପରେ ଖବର ନେବାର ଇମ୍ପୋର୍ଟାନ୍ସଟା ରହିଆସିଛି। କିନ୍ତୁ ଯଦି ବି ସେଇ ଜିନିଷଟା ଗ୍ରାଉଣ୍ଡରେ ଇଫେକ୍ଟିଭଲି ଇମ୍ପ୍ଲିମେଣ୍ଟ ହେଉନି, ତାକୁ ମଧ୍ୟ ଆମେ ଧ୍ୟାନ ଦେଇକି ଚେଷ୍ଟା କରିବୁ ଯେ ସେ ପାର୍ଟ ଆସିଲେ ନିଶ୍ଚିତ ରୂପରେ କିଛି ନା କିଛି ଏକ୍ସଟ୍ରା ଆମକୁ ଖବର ଏବଂ ଇଣ୍ଟେଲିଜେନ୍ସ ମିଳିବ, ତା ଉପରେ ମଧ୍ୟ ସଠିକ୍ ଆକ୍ସନ୍ ନିଆଯିବ।
5: ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମେ 30 ତାରିଖରୁ ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ସଠିକ୍ ତଥ୍ୟ ପ୍ରଦାନ କରି ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସିଧାମୂଳା ନେଚର କ୍ୟାମ୍ପରେ ଆୟୋଜିତ 2 ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ଓ ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗ ଦେଇ ଦଳୀୟ ବିଚାରଧାରା, ସାଂଗଠନିକ ସୁଦୃଢ଼ତା ଏବଂ ଜନସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି ଜିଏସ୍ଟି ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
1: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
0: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
2: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
0: ସେହିପରି 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର 1-2 ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଅନ୍ୟ ସ୍ଥାନମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଜି ଦିନ ତାପମାତ୍ରାରେ ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ା ଜିଲ୍ଲାରେ 42.5 ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଛି। ଆଗାମୀ 4 ଦିନ ମଧ୍ୟରେ ଦିନ ତାପମାତ୍ରାରେ କ୍ରମଶଃ 2-3 ଡିଗ୍ରୀ ସେଣ୍ଟିଗ୍ରେଡ୍ ହ୍ରାସ ପାଇବାର ସୂଚନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବା ସହିତ ପବନର ବେଗ ପ୍ରାୟତଃ 40-50 କିଲୋମିଟର ବେଗରେ ବୋହିବାର ସମ୍ଭାବନା ମଧ୍ୟ ରହିଛି ଏବଂ ଏହି ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଥିଲା ପାଣିପାଗ ସମ୍ପର୍କିତ ସୂଚନା।
4: ବରା ଏ ବା ଯା ହରେ ଭାଇ, ମୋର ଭାଇଟା ହେଲେ ବରା ଟାଇନ୍ ଦେଇଛେ ହେଲେ।
5: ହଁ, ଇଟା ପରେ ଯାଇଥିଲି ସେ ନିମେଇଦା ଦୁକାନ କେ, ହେନୁ ଆନଲି ଟିକେ। ଆଉ ଯେ ନାନୀ ଶୁନ ତ, ସେ କଏଟୁ ଦେଖ ତ, ତାର ପୁଅ କେ ଏଡିକି ଛୋଟଟା ଅଛେ, ସେ ପାଠ ପୁଠି ତାକେ ନେ ପଢେ ପଠାବାର, ଆର ସେ ଦୁକାନ କେ କାମ କରି ପଠଉଛେ ଦେଖ ତ।
4: ହେଟା ପରେ ରେ ବାବୁ, ହେଟା ତମକୁ କହିମି ବୋଲୁଥିଲି। ହେଁ, ଇଟା କାଣା ଛୁଆ ଦିନୁ କାଣା ଇଟା ପାଠ ସାର ଛଡେଇ କରି ଇଟା ଶିଶୁ ଶ୍ରମିକ ବନାବା କାଏ ମତେ କହ ତ।
5: ହଁ ପରେ ମୁଇଁ ବନେ ଗାଲି ଲାଗିଲି, ତାକେ ମନା କଲି।
4: ହଁ, ଆଉ ଶୁନ, ହେ ସାନ ଛୁଆ ଏଛେନ୍ ପାଠ ସାଠ ପଢ଼ବା, ହେଁ ଆଉ ଜ୍ଞାନର ଆଲୋକରେ ଦୁନିଆ ଦେଖବା, ଏଇଟା କାଣା ଆଉ ତାକେ ପାଠ ସାଠ ନାଇଁ ପଢ଼େଇ କରି ଏଇଟା ଦୁକାନେ ବସେଇଛେ, ଏଇଟା ଭଲ କାମ କାଏ କହତେ ବାବୁ।
5: ହଁ ପରେ,
4: ହଁ ଆଜି ପରେ ହେନ୍ତା ଦିନଟି ଜାଣିଲ କେ, ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ। ଶିଶୁ ଶ୍ରମିକର କୁପ୍ରଭାବ ବିଷୟରେ ସଚେତନା କରବା ଲାଗି ଆଜିର ଦିନକେ ପାଳନ କରାଯାଇଛି। ପ୍ରତ୍ୟେକ ଛୁଆ କେ ଶିକ୍ଷା, ସୁରକ୍ଷା ଆଉ ସୁନ୍ଦର ଶୈଶବ ପ୍ରଦାନ କରବାର୍ ଲାଗି ଆଜି ଦିନର ବାର୍ତ୍ତା ଏପରେ। ଆଉ ସେ ନାଇଁ ଜାଣିବାର କେ, ଛୁଆ ଆମର ଛୁଆ ଆଗ୍କେ ଗୋଟେ ଭଲ ଭବିଷ୍ୟତ ଅଛେ ତାର ବୋଲିକରି, ଆଉ ଦେଶର ନାଗରିକ ହେବା ବୋଲିକରି, ଆଉ ଛୁଆ କେନ୍ତା କାମ କରୁଛେ ସେ।
5: କାଁ କରବ ଆର୍, ସେ ତାକେ ଯେତେ ଆମେ ପାରୁଛୁ ବୁଝାମା ଯେ ଆଉ କାଣ କରମା, ଦେଖୁଛ କି ନେଇ ଆନି କେନ୍ତା ଆମର ଆମର ପାଗଟା ବଦଲୁଛେ।
4: ହଁ ହଁ, ବଦଲୁଛେ। ତାପରେ ଆମେ ନିଜର ଦିହି ପାହାର ଧ୍ୟାନ ରଖବାର କଥା। ତାପରେ କିନି ଆମେ ଘରେ ଯେନ୍ ରଖିଛୁ କୁକୁଡ଼ା, ଚିମ୍ରା, ଗାଈ, ଭଏଁସ, ମେଢି, ସବକର ଧ୍ୟାନ ରଖବା କଥା ରେ ବାବୁ। ଆଉ ନାଇଁ ରଖିଲେ ତ ଇଆଡ଼େ ସିଆଡ଼େ ଦିହି ହେବା ନେଇ।
5: ହଁ ପରେ, ଏଇଟା ଆମର ସେ ଯେନ୍ ଛେଲ ନେଇ ରଖିଥିଲୁ ଗୁଡ଼ାଦୁ, ତାଙ୍କର ଦିହି ଦୁହାଁ ଟିକେ ନସି ଯାଇଛେ, ତାପରେ ଆମର ବାବୁର ବି ଦିହି ଟିକେ ଖରାପ ହେନ୍ତା। ଆଉ
4: ଏ ବା ନାଇଁ ରେ ବାବୁ, ଯେତେବେଳେ କିନି ପାକ ପରିବର୍ତ୍ତନ ହଉଛେ ସେତେବେଳେ ଆକଟ କରିକିରି ଆମର ଦିହି ପାହାର ଆମେ ଧ୍ୟାନ ରଖମା, ହେତେବେଳେ ତ ଆମର ଦିହି ପାହା ଖରାପ ହେସି ନେଇ ବେଶୀ।
5: ହଁ ନାନୀ, ଠିକ କଥା କହୁଛ ପରେ।
4: ହଁ ଆଉ ଶୁନ ତ, ଆଜି ବି ହେନ୍ତା ଗୋଟେ ଆଲୋଚନା ରହିଛେ, ଶୁନତା ବେଲେ ହେତା ଆମର ବଡ଼ଖା ନାନୀ କଥା ହେଇଛନ୍। ହଁ ବେଲେ ଅତକା କଥା ଜାଣି ପାରମାନି।
5: ଠିକ ଠିକ ଅଛେ, ସେ ନାନୀ ଶୁନମା।
6: ବୈଠକିକେ ଆସିଥିବାର ସବୁ ଚାଷୀ ଭାଇ ବହିନ ମାନକେ ଜୁହାର। ଚାଷୀ ଭାଇ ବହିନ ମାନେ ତ ଚାଷବାସ ବହୁତ ରକମର କରିଥିସନ୍, ହେଲେ ନିଜର ଆୟକେ ବଢ଼ାବାର ଲାଗି, ନିଜେ ଦୁଇ ପଇସା ଅତକା ପାଇବାର ଲାଗି ଆଉ ବି ଅଲଗା ଭିନ୍ ଭିନ୍ ରକମର ଚାଷମାନେ କରିଥିସନ୍। ଯେନ୍ତାକି କିଏ ଗାଈ ରଖିଥିସି, କିଏ କୁକୁଡ଼ା ରଖିଥିସି, କିଏ ଛେଲ ବି ରଖିଥିସି, ତାର୍ ସାଙ୍ଗେ ସାଙ୍ଗେ କିଏ ବତକ, କିଏ ମାଛ, କିଏ ଏନ୍ତା ସବୁ ଚାଷ୍ମାନେ ବି କରିଥିସନ୍। ହେଲେ ଯେତେବେଳେ ଋତୁଟା ପରିବର୍ତ୍ତନ ହଉଛେ, ଆମ ଋତୁଟା ବଦଲୁଛେ, ତାର୍ ସାଙ୍ଗେ ସାଙ୍ଗେ ଆମେ ଯେନ୍ ରଖିଥିବାର ଘରେ ପଶୁ ପକ୍ଷୀମାନଙ୍କର, ତାଙ୍କର ବି ଯତ୍ନ ପାତନ ଅତକା ଅଲଗା ନେବାର୍ ଲାଗି ପଡ଼ିଥିସି। ଆଜି ଆମର ଆଲୋଚନାର ବିଷୟଟା ଅଛେ ଋତୁ ପରିବର୍ତ୍ତନ ସମୟରେ ଗୃହପାଳିତ ପଶୁ ପକ୍ଷୀଙ୍କ ଯତ୍ନ। ଆଲୋଚନା କରବାର୍ ଲାଗି ଆସିଛନ୍ ଡାକ୍ତର ଆଦ୍ୟାଶ୍ରୀ ରାୟଗୁରୁ, ଆଜ୍ଞା ପଶୁ ଚିକିତ୍ସା ଅଧିକାରୀ ଅଡ୍ଡା ଜିଲ୍ଲା ଝାରସୁଗୁଡ଼ାନୁ ଆସିଛନ୍। ଆପଣଙ୍କେ ଆମର ବୈଠକିକେ ସ୍ୱାଗତ କରୁଛୁ। ଜୁହାର
7: ଜୁହାର।
6: ଆମକେ ପହିଲା କହୁନ୍ ଯେ ଇ ଯେନ୍ ଋତୁ ପରିବର୍ତ୍ତନ ହଉଛେ, ବୋଲେ ଋତୁଟା ଯେନ୍ ଆମର ବଦଲୁଛେ, ଇନ ଆମର ଯେନ୍ ଘରେ ରଖିଥିସୁଁ ଗୃହପାଳିତ ପଶୁ ପକ୍ଷୀମାନଙ୍କେ, ଇତାର ଉପରେ କାଣା ପ୍ରଭାବ ପଡ଼ିଥିସି ଆଉ କାହିଁଥି ଲାଗି ପଡ଼ିଥିସି, ସେ ବାବଦ ଆମର ଚାଷୀ ଭାଇ ଭଉଣୀମାନଙ୍କେ ଟିକେ ବୁଝେଇକିରି କହିଦେଉ।
7: ବର୍ଷା ଋତୁର ଆଗମନ ସହିତ ଆମର କୃଷି ଭାଇ ଭଉଣୀମାନଙ୍କ ଭିତରେ ଗୋଟେ ଅନେକ ଉତ୍ସାହ ଆସିଥାଏ। ପ୍ରଚଣ୍ଡ ରୌଦ୍ରତାପ ପରେ ଯେତେବେଳେ ଆମର ଗ୍ରୀଷ୍ମ ପ୍ରବାହ ପରେ ବର୍ଷା ଆସେ, ସେତେବେଳେ ବାୟୁମଣ୍ଡଳର ତାପମାତ୍ରା ହ୍ରାସ ପାଇବା ସହିତ ବିଭିନ୍ନ ପ୍ରକାର ଯେମିତିକି ଘାସ ବଢ଼ିବା ହେଲା, ଅଧିକ ବର୍ଷା, ଅଧିକ ଆର୍ଦ୍ରତା ଦେଖାଯାଏ। ତେଣୁକରି ଆମର ସେଇଟା ପଶୁମାନଙ୍କ ପ୍ରତି ସେ ପାଣିପାଗଟା ପୁରା ଉତ୍କୃଷ୍ଟ ହୋଇଥାଏ। ତାଙ୍କର କ୍ଷୀର ବୃଦ୍ଧି ହୁଏ, ମାନେ ଶରୀରର ଓଜନ ଯେଉଁଟା ଆମର ଜଳୀୟହୀନତା ଯୋଗୁଁ ଖରାଦିନେ ହ୍ରାସ ପାଇଥାଏ, ସେ ଶରୀର ତାଙ୍କର ସେ ସୁସ୍ଥ ସେଟା ବି ସେମାନେ ଫେରିପାଆନ୍ତି। ତେଣୁକରି ସ୍ୱାସ୍ଥ୍ୟଗତ ପ୍ରଜନନ କ୍ଷମତା ହେଲା, ଆମର ଦୁଗ୍ଧ ଉତ୍ପାଦନ ହେଲା, ତାଙ୍କର ଉନ୍ନତି ହିଁ ଦେଖାଯାଏ। ତେଣୁକରି ସେମାନେ ଉତ୍ସାହିତ ରହିଥାନ୍ତି। ତେଣୁ ପ୍ରାଣୀପାଳକମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି, କିଛିଟା ସମସ୍ୟା ମଧ୍ୟ ଦେଖାଯାଏ ସେ ସମୟରେ, ତେଣୁକରି ସେ ପ୍ରତି ଧ୍ୟାନ ଦେବାଟା ନିହାତି ଜରୁରୀ ଆଏ।
6: ତ ଚାଷୀ ଭାଇ ଭଉଣୀ ମାନେ କାଣ ଆସିକି ନେଇ କେତେବେଳେ ଜାନିକରି ବି ମାନେ ଭୁଲଟା କରି ପକେଇଥିସନ୍, କର୍ମୁ କର୍ମୁ ବୋଲୁଥିସନ୍, ଆଉ ସେ ଭୁଲ ମାନେ କରି ପକେଇ ଦେସନ୍। ତ ଏମାନଙ୍କେ କାଣା ସେଟା ଜହ ଟିକେ ଧ୍ୟାନ ଦେବା ଲାଗି ପଡ଼ବା, ଆଉ କେନ୍ତା କରି ଜହ ଯତ୍ନ ପାତନ କରବା ଲାଗି ପଡ଼ବା ସେ ବାବଦରେ ଟିକେ।
7: ପ୍ରଥମତଃ ଆମର ବର୍ଷା ଦିନ ଯେତେବେଳେ ଆରମ୍ଭ ହୁଏ ତ ଆମର ଯୋଉଟା ଖରାଦିନେ ଘରେ ରଖୁଥାନ୍ତି ଲୋକମାନେ ସାଧାରଣତଃ ଗାଈମାନଙ୍କୁ,
6: ଖରାରେ ବାହାରକେ ତ ବାହାରବା କରବା ଲାଗି,
7: ପ୍ରଥମତଃ ସେମାନେ ଚରିବାକୁ ଛାଡି ଦିଅନ୍ତି।
6: ଆଜ୍ଞା,
7: ତ ଯେତେବେଳେ ଚରିବାକୁ ଛାଡି ଦିଅନ୍ତି ଆମର ଘାସ ବହୁତ ଭଲ ହୁଏ ବର୍ଷା ଦିନେ, କିନ୍ତୁ ଘାସ ସହିତ କିଛିଟା ଯେମିତିକି ଘାସରେ ବିଭିନ୍ନ ପ୍ରକାରର ପରଜୀବୀ ଥାନ୍ତି, ତ ତେଣୁକରି ପରଜୀବୀମାନଙ୍କୁ ଘାସ ଖାଇବା ସହିତ ସେ ପରଜୀବୀଟା ବି ସେମାନେ ଖାଦ୍ୟ ସହିତ ଗ୍ରହଣ କରନ୍ତି, ତ ବିଭିନ୍ନ ପ୍ରକାରର ତାଙ୍କର ଆମେ ଯେଉଁଟାକୁ କହୁଛୁ ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନାଲ ଡିସଅର୍ଡର ବା ପାକସ୍ଥଳୀରେ ବିଭିନ୍ନ ପ୍ରକାରର ତାଙ୍କର ରୋଗ ଦେଖାଦେଇଥାଏ ସେ ସମୟରେ, ତେଣୁକରି ସେ ସମ୍ବନ୍ଧିତ ଟିକେ ଚାଷୀ ଭାଇ ଭଉଣୀମାନେ ଟିକେ ସତର୍କ ରହିବାର ଅଛି ସେ ସମୟରେ। ଯେମିତିକି ଆମେ ସତର୍କତା କେମିତି ଅବଲମ୍ବନ କରିପାରିବା କି ଘାସ ଯଦି ଆମେ ଦେଉଛୁ ହେଲେ ଚରିବାକୁ ନ ଛାଡ଼ି, କାହିଁକିନା ଚରିବାକୁ ଯେତେବେଳେ ସେମାନେ ଯାଉଛନ୍ତି ତ ବିଭିନ୍ନ କାଦୁଅ ବହୁତ ଅଧିକା ହୁଏ, ସାଧାରଣତଃ ଆମର ଗ୍ରାମାଞ୍ଚଳରେ ହିଁ ଲୋକମାନେ ଗାଈ ରଖୁଛନ୍ତି, ତ ଗ୍ରାମାଞ୍ଚଳରେ ଆମର ଯେତେବେଳେ ସବୁ କାଦୁଅରେ ବହୁତ ଗୋଡ଼ ରହିବ ତ ସେ ସମୟରେ ଖୁରା ରୋଗ ବି ବହୁତ ଦେଖାଯାଏ, ତେଣୁକରି ପ୍ରତିଷେଧକ ବାବଦକୁ ପ୍ରାୟ ଆମର ସରକାରଙ୍କ ତରଫରୁ ବି ରହୁଛି FMD ଟୀକାକରଣ, ଫୁଟ୍ ଆଣ୍ଡ ମାଉଥ୍ ଡିଜିଜ୍ ଆମେ କହୁଛୁ, ଯେଉଁଟାକି ଆମେ ଖୁରା କହୁଛୁ ଖୁରା ରୋଗ, ତ ଖୁରା ରୋଗର ଆମର ଟୀକାକରଣ ରହୁଛି, ସମସ୍ତେ ସେ ଟୀକାକରଣ ବର୍ଷା ଋତୁ ପୂର୍ବରୁ କରାଇ ନେବା ଉଚିତ। ତା ସହିତ ଆମର ରହୁଛି ସାହାଣା ବା ଗଳାଫୁଲା ରୋଗ ଆମେ ଯେଉଁଟାକୁ କହୁଛୁ, ସେ ରୋଗର ମଧ୍ୟ ବର୍ଷା ଋତୁର ଆଗମନ ସହିତ ସେ ରୋଗର ବି ଆମର ଅଧିକରୁ ଅଧିକ ଦେଖାଦେଇଥାଏ, ତେଣୁକରି ଯେଉଁଟାକୁ ଆମେ କହୁଛୁ HS ହେମୋରେଜିକ୍ ସେପ୍ଟିସେମିଆ, HS ରୋଗର ମଧ୍ୟ ଟୀକାକରଣ କରାହୁଏ।
6: ଆଜ୍ଞା,
7: ତ HS ଆଉ FMD ଏଇ ଦୁଇଟି ଟୀକାକରଣ ନିହାତି କରାଇ ନେବାର ଆବଶ୍ୟକତା ରହିଛି।
6: ତ ଏଇସବୁ ଛୋଟ ଛୋଟ ଜିନିଷ ମାନକେ ଯଦି ଆମ ଚାଷୀ ଭାଇମାନେ ଧ୍ୟାନ ଦେବେ, ଯେନ୍ ଘରେ ରଖିଛନ୍ ତାଙ୍କର ଗାଈ ଗୋରୁମାନଙ୍କେ ଆଗରୁ ଯଦି ଟିକେ ଟୀକାକରଣ କରାଇ ଦେଉଛନ୍ ବେଲେ ସେଟା ଫେର ସରକାରଙ୍କ ତରଫରୁ ଏତିକି ସୁବିଧା ସୁଯୋଗ ମାନେ ଅଛେ, ତ ଯଦି କରାଇ ଦେଉଛନ୍ ବେଲେ ଏଇସବୁ ରୋଗ ହେବାନୁ ସେମାନେ ନିଶ୍ଚୟ ବଞ୍ଚିପାରିବେ, ଆରୁ ଯହ କିଛି ହେବାର କ୍ଷତି ହେବାର ଆଗରୁ ନୁକସାନ ହେବାର ଆଗରୁ ତାଙ୍କର ଗାଈ ଗୋରୁମାନଙ୍କେ ସେମାନେ ବଞ୍ଚେଇକି ରଖିପାରିବେ। ହେଲେ ଯେନ୍ କହିଲେ ଆପଣ ଯେନ୍ ଖୁରାନୁ ଯେନ୍ ରୋଗଟା ହେଇଥିସି ଆଉ ଯେନ୍ ପରଜୀବୀମାନଙ୍କନୁ ସଂକ୍ରମଣ ହେଇକିରି ହେଇଥିସି, ତ ହେଟା କେନ୍ତା କରି ହେସି ଆଉ ତାହାକେ କାଣ କରିବେ? ଏଇଟା ତ କହିଲେ ଆପଣ ଯେ ଟୀକାକରଣ କରିବେ, ଯଦି ବି ଟୀକାକରଣ ନାଇଁ କରି ଆଉ ହେଇଯାଇଛି ବୋଲେ ତାକେ କେନ୍ତା କରି ସେମାନେ ଠିକ କରିବେ ସେ ବାବଦରେ ଟିକେ କହିଦେବେ।
7: ଯେମିତିକି ଅତ୍ୟଧିକ ଆର୍ଦ୍ରତା ମାନେ ଯେଉଁଟାକୁ ଆମେ ହ୍ୟୁମିଡିଟି କହୁଛୁ, ଆର୍ଦ୍ରତା ଯୋଗୁଁ ଆଉ ତାପମାତ୍ରା ହ୍ରାସ ଯୋଗୁଁ ଆମର ପରଜୀବୀ ସଂକ୍ରମଣ ଯେମିତି କହିଲି କି ଘାସରେ ବହୁତ ଅଧିକା ରହିଥାଏ, ତ ଯେତେବେଳେ ରହୁଛି ତ ସେମାନଙ୍କର ଆମର ରହିଥାଏ ଗୋଟେ ସିସି ଫ୍ଲାଏ ଆମେ କହୁଛୁ ମାଛି, ତ ତା ଦେହରୁ ଆମର କେମିତି ଜାଣିବେ ରୋଗ ହେଇଛି ବୋଲି, ତ ତାର ବିଭିନ୍ନ ପ୍ରକାରର ମାନେ ତାର ଲକ୍ଷଣ ରହୁଛି ଯୋଉଗୁଡ଼ାକ, ସେଗୁଡ଼ା ହେଉଛି ଶରୀରରେ ପାଖାପାଖି 104-105 ଡିଗ୍ରୀ ତାପମାତ୍ରା ରହିବା, ମାନେ ଜ୍ୱର ରହିବ, ଆମର ରକ୍ତହୀନତା ଦେଖାଯିବ। ରକ୍ତହୀନତା କେମିତି ଜାଣିବେ ଚାଷୀ ଭାଇ ଭଉଣୀମାନେ ଜାଣିବା ପାଇଁ, ଆଖି ଯଦି ଟିକେ ତଳୁଆ କରିବେ ତାହେଲେ ଆଖି ପତା ଯୋଉ ଧାରଟା ଆମର ମାନେ ଚମଡ଼ାଟା ରହୁଛି ସେଟା ନାଲି ନ ଦେଖା ହିଁ ଟିକେ ସାଧାରଣତଃ ଟିକେ ହାଲକା ରଙ୍ଗ ମାନେ ପିଙ୍କ ମାନେ ତାକୁ ହାଲକା ଗୋଲାପୀ କିମ୍ବା ଧଳାସିଆ ଦେଖାଯାଉଥିବ ଯଦି ତାହେଲେ ସେଟାକୁ ଆମର କୁହାଯିବ ରକ୍ତହୀନତା।
6: ହଁ, ଯେନ୍ତା ଆମର ମନୁଷ୍ୟମାନଙ୍କର ବି ଆମେ ଦେଖସୁଁ ଯେ ଆଖିଟାକେ ଖୁଲି କରି ଦେଖସୁଁ ଯଦି ଗୁଲାପି ଦିଶୁଛେ ବୋଲେ ରକ୍ତ କମ୍ ଅଛେ ବୋଲି ଜଣାପଡ଼ୁଛି, ହେନ୍ତା ଇଟା ଗାଈ ଗୋରୁ କ୍ଷେତ୍ରରେ ବି ଏନ୍ତା ହେବି ଜଣାପଡ଼ୁଛି। ଆଜ୍ଞା, ତ ଫେର କାଣ କରିବେ, ତାର ଉପାୟ କେନ୍ତା କରି କରିବେ?
7: ତାପରେ ତାର ଓଜନ ହ୍ରାସ ପାଉଥିବ, ବିଭିନ୍ନ ସମୟରେ ବି ଯେଉଁମାନେ ଦୁଧିଆଳି ଗାଈ ତାଙ୍କର ଦେଖିବେ କ୍ଷୀର ମାତ୍ରାଟା ବି ବହୁତ ଅଧିକାଂଶ ମାନେ ହ୍ରାସ ପାଇବ, ତ ତେଣୁକରି ପାଖାପାଖି 40% ତାଙ୍କର କ୍ଷୀର ଦେବାର ମାନେ କାପାସିଟିଟା ବି କମିଯାଏ, ତ ସେଇଟା ବି ଟିକେ ଧ୍ୟାନ ଦେବାକୁ ପଡ଼ିବ। ଏସବୁ ଦେଖିବେ ତାପରେ ଆପଣମାନେ ୟାର ରୋଗ ସାଧାରଣତଃ ହେଉଛି ଯଦି ସାଧାରଣତଃ ଦେଖାଯାଏ କି ବନ୍ଧ୍ୟା ଦୋଷ ବି ଦେଖାଯାଏ କେତେଟା ଗାଈମାନଙ୍କ ସ୍ତରରେ, ତ ବନ୍ଧ୍ୟା ଦୋଷ ଯଦି ଥରଟେ ଦେଖା ହେଉଛି ହେଲେ ଆମର ସାଧାରଣତଃ ଆମେ ହିସାବ କରୁଛୁ 270 ଗୋଟେ ଗର୍ଭଧାରଣର ସମୟ, ତାପରେ ପାଖାପାଖି 2 ମାସ ସମୟ ଛାଡ଼ିକି ପୁଣି ଥରେ ଗାଈ ଗୋଟେ ଗର୍ଭଧାରଣ କରିବା ପାଇଁ ଉପଯୁକ୍ତ ହୋଇଥାଏ ତା ଶରୀର। ତ ଯଦି ଥରେ ଗର୍ଭଧାରଣ ନ କରି ବନ୍ଧ୍ୟା ଦୋଷ ଦେଖାଦଉଛି ତ ଚାଷୀମାନଙ୍କର ଆର୍ଥିକ କ୍ଷତି ବି ସେଠି ଘଟିବ।
6: ଆଜ୍ଞା, ସେମାନେ ଯେତେବେଳେ ଗାଈଟା ରଖୁଛନ୍ ବୋଲି କିଛି ତ ଲାଭ ପାଇବା ଲାଗି ରଖୁଛନ୍,
7: ଯେତେବେଳେ ତାଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତାଟା ଯେତେ ସମୟ ଗଡିବ ମାନେ ବର୍ଷକୁ ଯଦି ଗୋଟେ ଗାଈ ଆମର 270 କ୍ଷୀର ଦେବା କଥା, ଯଦି ସେ ଗୋଟେ ବର୍ଷରେ 170 କି 150 କ୍ଷୀର ଦେବ ତାହେଲେ ଆର୍ଥିକ ଲସ୍ଟା ବି ସେଠି ହେଉଛି। ତେଣୁ ଧ୍ୟାନ ଦେବା, ପ୍ରଥମେ ଯେକୌଣସି ସମୟରେ ଲକ୍ଷଣ ଦେଖାଦେବ ମାନେ ଆପଣ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ବା ଆମର ଯୋଉଟା ରହୁଛି ଏଲ୍ଏସି ସେଣ୍ଟର ଆମେ କହୁଛୁ, ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର, ତ ସେସବୁକୁ ଯାଇକି ଆପଣମାନେ ସାଙ୍ଗେ ସାଙ୍ଗେ ଯୋଗାଯୋଗ କରନ୍ତୁ। କୌଣସି ପ୍ରକାର ଦେଶୀ ଉପଚାର କରିବା ପୂର୍ବରୁ ଡାକ୍ତରମାନଙ୍କ ସହିତ ନିହାତି ଯୋଗାଯୋଗ କରନ୍ତୁ। ଆଉ ସେଠି ସାଧାରଣତଃ ସରକାରଙ୍କ ତରଫରୁ ପ୍ରାୟ ସବୁ ଡାକ୍ତରଖାନାରେ ଔଷଧ ମାନେ ରହୁଛି ସେଠି, ଆଉ ସବୁ ଡାକ୍ତରଖାନାରେ ଗାଈ ଗୋରୁଙ୍କର ଆଉ ଛେଳି ମେଣ୍ଢାଙ୍କର ଚିକିତ୍ସା କି ପକ୍ଷୀମାନଙ୍କର ବି ଚିକିତ୍ସା ମାଗଣା ବି କରାଯାଇଛି। ତେଣୁକରି ସେଗୁଡାକ ଆପଣମାନେ ନିହାତି ଯାଇକି ଆଗ ଜଣାନ୍ତୁ।
6: ଆଜ୍ଞା, ତ ସବୁଠାନୁ ମୂଳ କଥା ହଉଛି ଯେ କିଛି ଗୋଟେ ଜିନିଷଟେ ହେଲା ବୋଲେ ତାହାକେ ଡେରି ନାଇଁ କରିକିନା ପାଖେ ଥିବା ପ୍ରାଣୀ ଚିକିତ୍ସାଳୟକେ ଯାଇକିରି ସେନ ପରୀକ୍ଷା କରିକିରି ଡାକ୍ତର ଆଜ୍ଞାମାନଙ୍କ ସାଙ୍ଗେ ପରାମର୍ଶ କରିକିରି ଉଷ କଷା ଦେବାଟା ନିହାତି ଜରୁରୀ। ତ ଚାଷୀ ଭାଇମାନେ ସୋର ରଖୁନ୍ ଯେ ଡେରି ନାଇଁ କରିକିରି ଯଦି ଇ ସବୁ ଜିନିଷ ଦେଖିଲେ ତାଙ୍କ ଗାଈମାନଙ୍କ ନ ବୋଲେ ସାଙ୍ଗେ ସାଙ୍ଗେ ଯାଇକିରି ଡାକ୍ତର ଆଜ୍ଞା ସାଙ୍ଗେ କଥାବାର୍ତ୍ତା କରୁନ୍। ଏଇଟା ତ ବହୁତ ବଢିଆ କଥା ମାନେ କହିଲେ ଆଜ୍ଞା। ହେଲେ ଇ ଯେନ୍ ବର୍ଷା ଦିନେ ଆଉ କାଣା କାଣା ରୋଗ ଜହକରି ଦେଖିବା ଲାଗି ମିଳିଛି?
7: ବର୍ଷା ଦିନେ ଏସବୁ ରୋଗ ପ୍ରଥମତଃ ଆମର ଯେମିତି କହିଲି ସାହାଣା ବା ଗଳାଫୁଲା ରୋଗ ହେଲା କି ବଜବଜିଆ ହେଲା ଖୁରା ରୋଗ।

0: ଚାଷ ହେଲା ଯାହା ହେଲା ସେମାନେ ସେଇଟାକୁ ବି ଭକ୍ଷଣ କରୁଛନ୍ତି।
1: ଆଜ୍ଞା
0: ଏଇଟା ବି ଆମର ଜଳ ସଂକ୍ରମଣ ତେଣୁକରି ବହୁତ ଅଧିକା ଦେଖାଯାଏ।
1: ଆଜ୍ଞା
0: ତାପରେ ଆମର ଘାସ ଯେତେ ଅଧିକା ହେଇଯାଏ ବେଳେବେଳେ ଆମେ ଯେତେବେଳେ ପୁରା ଖୋଲା ଛାଡ଼ିଦେଉ ଗାଈମାନଙ୍କୁ ଚରିବା ପାଇଁ, ସେମାନଙ୍କର ତ ଖାଦ୍ୟ ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ, ତ ସେମାନେ ତାଙ୍କ ହିସାବରେ ଖାଆନ୍ତି। ତାପରେ ତେଣୁକରି ସେ କଣ ହୁଏ ପତଳା ଝାଡା ଯୋଉଟାକି ବହୁତ ଅଧିକା ସେଥିପାଇଁ ଦେଖାଯାଏ, ବର୍ଷା ଦିନେ ଆମର ହଜମ କରିପାରନ୍ତି। ତେଣୁକରି ଗାଈମାନଙ୍କୁ ଆମେ ତ କହିବୁ ବର୍ଷା ଦିନେ ବି ବାହାରକୁ ମାନେ ବେଶୀ ସମୟ ନ ଛାଡ଼ିକି ତାଙ୍କୁ ନିଜେ ନେଇକରି ଯାଆନ୍ତୁ। ଯଦି ଚରେଇବାକୁ ନଉଛନ୍ତି ତାହେଲେ ଆପଣମାନେ କମସେ କମ ସେଇଟା ନଜର ରଖିପାରିବେ, ନହେଲେ ତାଙ୍କୁ ଘାସ ଆଣିକି ଘରେ ଧୋଇକି କାଟିକି ଦିଅନ୍ତୁ, ନଡ଼ା ବା କୁଟା ଯାହା ସହିତ ମିଶେଇକି ଆପଣମାନେ ଦେବାକୁ ଚାହୁଁଛନ୍ତି, ତାହେଲେ ସେ ସଂକ୍ରମଣଟା ଆମର ଯେମିତିକି ପରଜୀବୀ ଯୋଉଟା ରହୁଛନ୍ତି ଘାସରେ ସେଇଟା ବି ମାନେ କମିବ।
1: ଆଜ୍ଞା,
0: ଆଉ ତା ସହିତ
1: ଯେତେ ସେମାନେ
0: ଖାଇବା କଥାଟା ସେମାନେ ସେତିକି ଖାଇବେ।
1: ଏଇଟା ତ ଆପଣ କହିଲେ ଯେ ଯେନ୍ମାନେ ଘରେ ଗାଈ ରଖିଛନ୍,
0: ଆଜ୍ଞା,
1: ଇଟା ସବୁ ଯେନ୍ମାନେ ଛେଲ୍ ମେଢା ବି ରଖିଛନ୍, ଆଉ ପଶୁପକ୍ଷୀ ଯେନ୍ତା କି ଆପଣ କୁକୁରା ହେଲା ବତକ ହେଲା, ତ ସେମାନଙ୍କ ଲାଗି ବି କାଣା କିଛି ଅଛି କେ, ଅଲଗା କିଛି ବ୍ୟବସ୍ଥା ଅଛି କେ?
0: ଛେଳିମାନଙ୍କର ଏଣ୍ଟେରୋଟକ୍ସେମିଆ ନାମକ ଏକ ରୋଗ ହୋଇଥାଏ, ଯୋଉଥିରେ ଛେଳିମାନଙ୍କୁ ବହୁତ ମାନେ ସମାନ ଜିନିଷ ପତଳା ଝାଡା ହେବା ସହିତ ଆଉ ଶରୀର ଦୁର୍ବଳ ହୋଇକରି ଅଧିକାଂଶ ସ୍ତରରେ ଛେଳିମାନଙ୍କର ମୃତ୍ୟୁ ଦେଖାଯାଇଥାଏ। ତେଣୁକରି ଏହି ସମୟରେ ଛେଳିମାନେ ବି ଆମେ କହୁଛୁ ଛେଳିମାନେ ନ ଚରିବାକୁ ଗଲେ ରହିପାରିବେ ନାହିଁ, ତେଣୁକରି ଛେଳିମାନଙ୍କୁ ବି ଯଦି ନଉଛନ୍ତି ଆପଣ ତାଙ୍କୁ ନିୟନ୍ତ୍ରଣରେ ହିଁ ଚରେଇକି ଆଣିବାକୁ ପରାମର୍ଶ ଦେବି।
1: ବୋଲେ ନିଜର ତଦାରଖରେ ନିଜର ଦେଖରେଖରେ ଆପଣ ଯଦି ଗାଈ ରଖୁଛନ୍ ବୋଲି ଛେଲ ମେଢା ରଖୁଛନ୍ ବୋଲି ନିଜେ ଚରେଇକିରି ନେଇକିରି ଆସୁନ୍। ଏନ୍ତା ଯେନ୍ ମାନେ ପଶୁ ପକ୍ଷୀ ମାନେ
0: ସମାନ ଜିନିଷ ଯୋଉମାନେ ଆମର ରଖୁଛନ୍ତି,
1: କୁକୁଡ଼ା
0: ରଖିକି ଘର ଅଗଣାରେ କୁକୁଡ଼ା ପାଳନ କରୁଛନ୍ତି କି ଯୋଉମାନେ ବତକ ରଖୁଛନ୍ତି, ସମାନ ଜିନିଷ ସେମାନେ ଯେତେବେଳେ ଏ ଯୋଉ ପୋକ ଖାଇବା କି ଯାହା କରିବା, ଏ ଯୋଉ ମାନେ ଆମର ବାଡ଼ି ଅଗଣାରେ ବୁଲିକି ଖାଦ୍ୟ ଖାଇବା କି ଯାହା କରନ୍ତି, ସେସବୁ ଜିନିଷରୁ ବି ତାଙ୍କର ରୋଗ ହେଇଥାଏ। ବର୍ଷା ଦିନେ ଆମର ବାର୍ଡ ମାନଙ୍କ କ୍ଷେତ୍ରରେ ଆମର କକ୍ସିଡିଓସିସ୍ ନାମକ ଏକ ରୋଗ ବହୁତ ଦେଖା ଦେଇଥାଏ। ବ୍ରଏଲର ଯୋଉମାନେ ବି ରଖୁଛନ୍ତି, ଯୋଉମାନେ ଆମର ବ୍ରଏଲର ଚାଷୀ ରହୁଛନ୍ତି, କକ୍ସିଡିଓସିସ୍ ବି ବହୁତ ଦେଖା ଦେଇଥାଏ। ତେଣୁକରି କକ୍ସିଡିଓସିସ୍ରୁ ବି ମାନେ ରକ୍ଷା ପାଇବା ପାଇଁ ସେମାନଙ୍କର ଆମର ଯୋଉଟା କହୁଛୁ ଲିଟର ମେଟେରିଆଲ ବା ତଳେ ଯୋଉଟା ତାଙ୍କର ରହୁଛି, ନାଇଁ ଖାଇବା ଲାଗି ନୁହଁ, ଆମର ତଳେ ଯୋଉଟା ରହୁଛି ଶୋଇବା ଲାଗି ତାଙ୍କର
1: ବିଛା
0: ହେସି କୁଣ୍ଡା ଜାର, ତ ସେଇ ଜାଗାଟାକୁ ଆମେ ସଫା ରଖିବାର ଅଛି। ସେ ସଫା ଯେତେ ରଖିବା ସେତେ ତାଙ୍କୁ ରୋଗ ହେବ ନାହିଁ।
1: ଆଜ୍ଞା,
0: ଆଉ ତାଙ୍କୁ ବି ପାଣିଟା ବି ସେମିତି ଆମେ ପ୍ରତ୍ୟେକ ଦିନ ତାଙ୍କର ପାନୀୟ ଜଳଟାକୁ ଆମେ ପୁରା ପରିଷ୍କାର ପାନୀୟ ଜଳ ତାଙ୍କୁ ଦେବାର ଅଛି।
1: ଆଜ୍ଞା, ତ ଏମାନଙ୍କ ଲାଗି ବି କଣ ହେନ୍ତା ପ୍ରତିଷେଧକ ଟୀକା ଅଛି କେ?
0: ଆଜ୍ଞା, ଛେଳିମାନଙ୍କର ଯୋଉ ରୋଗ କହିଲି ଏଣ୍ଟେରୋଟକ୍ସିମିଆ, ଯୋଉଥିରେ ତାଙ୍କର ଝାଡ଼ା ହୁଏ ଆଉ ତାପରେ ମୃତ୍ୟୁବରଣ ବି କରନ୍ତି, ତା ପାଇଁକା ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣା ରହୁଛି ପ୍ରତିଷେଧକ ଟୀକା। ଏଣ୍ଟେରୋଟକ୍ସିମିଆ ଭ୍ୟାକ୍ସିନ୍ ହିଁ କୁହାଯାଉଛି ତାକୁ, ଏଣ୍ଟେରୋଟକ୍ସିମିଆ ପ୍ରତିଷେଧକ, ସେଇଟାକୁ ହିଁ ଆମର ଦେବାକୁ ପଡିବ। ଆଉ କକ୍ସିଡିଓସିସ୍ର ସେମିତି କିଛି ରୋଗ ନାହିଁ, ତା ପାଇଁ କେବଳ ଆପଣ ହେଲା ପରେ ଟ୍ରିଟମେଣ୍ଟ ହେଇପାରିବ, ସେମିତି କୌଣସି ଟୀକା ନାହିଁ ତା, କିନ୍ତୁ ତା ପାଇଁ ଆପଣ ଯେତିକି
1: ମାନେ
0: ନିରାକରଣ କରିହେବ, କିନ୍ତୁ ଆପଣ ଟିକେ ଜଗି ଦେବେ ଯଦି ସେ ରୋଗ ହେବ ନାହିଁ।
1: ତ ଏଇଟା ତ ବହୁତ ବଢିଆ କଥା, ଯଦି ଆମେ ଛୋଟ ଛୋଟ ଜିନିଷ କେ ଟିକେ ଯଦି ନିଘା ଦେଇକରି କର୍ମା ବେଲେ ଆମେ ବଡ଼ ଯେନ୍ ବିପତ୍ତିଟା ଅଛି ସେଟା ଆଉ ନାଇଁ ଆସେନ, ଆଉ ଚାଷୀ ଭାଇମାନେ ଏଥିରୁ ରକ୍ଷା ପାଇବେ। ଏଇଟା ତ ଆପଣ କହିଲେ ଯେ କାଣ କାଣା ଆମର ରୋଗ ହେବା, ଆଉ ଆମେ ତାକେ କେନ୍ତା କରି ତାକେ ଚାଷୀ ଭାଇମାନେ ତାର ନିରାକରଣର ବ୍ୟବସ୍ଥା କରିବେ, ହେନ୍ତା ସରକାରଙ୍କ ତରଫରୁ ଆଉ କାଣ କାଣ ବ୍ୟବସ୍ଥା ଅଛି କି?
0: ଆଜ୍ଞା, ସରକାରଙ୍କ ତରଫରୁ ପ୍ରଥମତଃ ତ ଆମର ଯୋଉଟା 365 ଦିନ ପାଖାପାଖି ଚାଲୁଛି ସେଟା ହେଉଛି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଳୟ। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଳୟ ହେଉଛି ପ୍ରତ୍ୟେକ ଦିନ 2ଟି ଲେଖାଏଁ ଗାଁକୁ ଆମର ଆମ୍ବୁଲାନ୍ସ ସେବା ଯାଉଛି।
1: ଆଜ୍ଞା,
0: ଆଉ ସେଇ ଗାଁରେ ସେଦିନ ଟୀକାକରଣ କରାହେଉଛି, ଆଉ ଟୀକାକରଣ ସହିତ ବିଭିନ୍ନ ଯାହାର ଯାହା ରୋଗ ଥିବ ପୁରା ତାଙ୍କର ମାନେ ଯୋଉ କୁହନ୍ତି ଡୋର୍ ଷ୍ଟେପ୍ ସର୍ଭିସ୍, ଯୋଉଟା ଆମେ ଦୁଆର ପାଖରେ ପହଞ୍ଚିକି ଲୋକଙ୍କୁ ପଚାରିକି ସେଟା କରୁଛୁ। ତ ସେଇ ସମୟରେ ଆମେ ଚାଷୀ ଭାଇ ଭଉଣୀଙ୍କୁ ଗୋଟିଏ ହିଁ ଅନୁରୋଧ କରିବୁ, ସେଦିନ ଯୋଉଦିନ ଜାଣୁଛନ୍ତି ଆପଣମାନେ ଆମେ ସବୁ ଗାଁକୁ ପ୍ରାୟ ଆଗୁଆ ଜଣାଉଛୁ, ତ ଆପଣମାନେ ସେଦିନ ଗାଈ ଗୋରୁ ଟିକେ ଘରେ ରଖିଥିବା ପାଇଁ ମାନେ ଅନୁରୋଧ କରିବି। ତେଣୁକରି ଆମର ସେଦିନ ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସାଳୟ ସହିତ ଆମର ଜଣେ ଡାକ୍ତର, ଜଣେ ଆମର ପ୍ରାଣୀଧନ ନିରୀକ୍ଷକ ଆଉ ଜଣେ ଆଟେଣ୍ଡାଣ୍ଟ ସମସ୍ତେ ଯାଉଛନ୍ତି ସବୁ ଗାଁରେ ବୁଲି ବୁଲି ସେମାନେ ଟୀକାକରଣ କରିବା ସହିତ, ଯଦି କାହାର ଆମର ରହୁଛି ଯେମିତିକି ଆର୍ଟିଫିସିଆଲ ଇନ୍ସେମିନେସନ ବି ରହିଲା ସେ ଜିନିଷ ବି ସବୁ ପ୍ରକାର ସୁବିଧା ଦିଆହେଉଛି। ତା ସହିତ ଆମର ବିଭିନ୍ନ ଚିକିତ୍ସା ପାଇଁକା ଔଷଧପତ୍ର ରହିଲା, କୃମିନାଶକ ରହିଲା, ସବୁ ପ୍ରକାର ଜିନିଷ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଳୟ ଜରିଆରେ ଆପଣମାନଙ୍କ ପାଖକୁ ପହଞ୍ଚା ଯାଉଛି। ତ ତେଣୁକରି ତ ଚାଷୀ ଭାଇ ଭଉଣୀ ମୋର ଅନୁରୋଧ କି ତାର ଲାଭ ଉଠାନ୍ତୁ, ଆପଣଙ୍କ ଗୃହ ପାଖକୁ ପୁରା ଯୋଉ ଯାଉଛି ଆମର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କେନ୍ଦ୍ର, ଆପଣମାନେ ସେଠିକି ଆପଣଙ୍କର ପଶୁପକ୍ଷୀଙ୍କୁ ଆଣି ଟୀକାକରଣ କରେଇ ନିଅନ୍ତୁ ଏବଂ କୃମିନାଶକ କରେଇ ନିଅନ୍ତୁ।
1: ଏଇଟା ତ ବହୁତ ବଢିଆ କଥା ଯେ ଯଦି ବି କେନ୍ସି କାରଣ ଲାଗି ଗୋଟେ ଚାଷୀ ଭାଇଟେ ଡାକ୍ତରଖାନାକେ ଯାଇ ନ ପାରୁ ପାଉଛେ ଯେନ୍ ଆମର ପଶୁ ଡାକ୍ତରଖାନାକେ, ବେଲେ ଘର ପାଖକେ ଆସିକିରି

0: ଆରେ ବାବୁ, ଇ ଗୀତ ଶୁଣିଲା ବେଲକେ ତ ଖାଲି ଶୁଣୁଥା ବେଲେ ଲାଗୁଛେ, ବଢ଼ିଆ ଲାଗୁଛେ ଯେ କାଁ କର୍ମା, ସମୟ ହେଇଗଲାନ ଘର ଯିବା।
1: ହଁ ପରେ ବେଲେ ଘର ତ ଗଲେ ଯାଏ ବେଲେ
0: ହଁ
1: ଯଉଁ ସେ ଆର୍ କାଣା।
0: ହଁ ହଁ ହଁ ଯାଉଁ ଯାଉଁ ଯାଉଁ।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। 2023 ମସିହା ତକ୍ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକିରି ସରକାର ଗୋଟେ କାର୍ଯ୍ୟ ଖସଡ଼ା ତିଆରି କରିକିରି କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧିର ବିବରଣୀ ଦେଲେ ମୁଖ୍ୟମନ୍ତ୍ରୀ। ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଖାସ କାର୍ଯ୍ୟକ୍ରମ ଥି ଭିନ୍ ଭିନ୍ ପ୍ରକଳ୍ପ ସହିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କଲେ ଶୁଭାରମ୍ଭ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଦୁଇଦିନିଆ ବ୍ରିକ୍ସ କୃଷିମନ୍ତ୍ରୀ ସମ୍ମିଳନୀଟି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର କୃଷିମନ୍ତ୍ରୀମାନଙ୍କୁ ଜଣାଇଲେ ସ୍ୱାଗତ। ଶିଶୁ ନିର୍ଯାତନା ରୋକବାର ଆଉ ତାର ବାବଦେ ଲୋକ ସଚେତନ କରବାର ଲକ୍ଷ୍ୟଥି ସାରା ପୃଥିବୀନ ଆଜି ଶିଶୁ ଶ୍ରମିକ ନିରୋଧ ଦିବସ କରାଯାଉଛେ ପାଲନ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟକେ 195 ମିନିଟ୍କେ ବଢ଼ାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ଦିଆଯିବା ଅତକା 15 ମିନିଟ୍ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଆଜି କିଛି ସମୟ ଉତରୁ ଅନୁଷ୍ଠିତ ହେବା କ୍ୟାବିନେଟ୍ ବୈଠକ। ଓଡ଼ିଶାର ସୀମାଞ୍ଚଳ ପାତ୍ରଙ୍କୁ କଳା କ୍ଷେତ୍ରରେ ବିଶେଷ ଅବଦାନ ଆଉ ଯୋଗଦାନ ଲାଗି ପଦ୍ମଶ୍ରୀ ସମ୍ମାନରେ କରାଯାଇଛି ସମ୍ମାନିତ। ନୂଆପଡ଼ା ଜିଲ୍ଲା ଖଡ଼ିଆଲନ ଆଜି ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ହୋଇଛେ ପାଲିତ। ସଚେତନତା ରଥକେ ଜିଲ୍ଲାପାଳ କରିଛନ୍ ଶୁଭାରମ୍ଭ। ସମ୍ବଲପୁର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ଗୋଟିଏ ସଚେତନତା ରଥ ଆଉ 15 ଦିନ ଧରି ସଚେତନତା ଅଭିଯାନକେ ଜିଲ୍ଲାପାଳ ଆଉ ମୁଖ୍ୟ ଉନ୍ନୟନ ଅଧିକାରୀ ପତାକା ଦେଖାଇକରି କରିଛନ୍ ଶୁଭାରମ୍ଭ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷର ଟେବୁଲ୍ ଟପ୍ ଅଭ୍ୟାସ ଆଉ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ 2026 ଲାଗି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତା ହୋଇଛି ଗୋଟିଏ ପ୍ରସ୍ତୁତି ବୈଠକ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତଥି ଆସିକରି ସିର୍ଲିଗୁଡ଼ା ମେଗା ନର୍ସରୀଥି ଓଡ଼ିଶାର ପହେଲା ହାତୀ ପ୍ରଶିକ୍ଷଣ କେନ୍ଦ୍ର କରିଛନ୍ ଉଦ୍ଘାଟନ। ଆଇସିସି ମହିଳା ଟି20 ବିଶ୍ୱକପ୍ର 10ମ ସଂସ୍କରଣ ଆଇବା କାଲିନୁ ଇଂଲଣ୍ଡର 7ଟା ଭେନ୍ୟୁନ ଖେଳାଯିବା। ଜୁଲାଇ 5 ତାରିଖ ତକ୍ ଚାଲବାର୍କେ ଥିବାର ଏହି ପ୍ରତିଯୋଗିତାଥି ଭାଗ ନେବେ 12ଟା ଦଳ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜ ଛୁଇଁଛେ ଉପକୂଳ ଓଡ଼ିଶା। ଏସ୍ଏନ୍ଏର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଣ୍ଠଦାନ କରିଛନ୍ତି ଋଷିକେଶ ସାହୁ, ଗୀତ ରଚନା ଦୁର୍ଗା ନାରାୟଣ ମିଶ୍ର।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ଏବଂ ଗୀତ ରଚନା କରିଛନ୍ତି ମକରଧ୍ୱଜ ପଟେଲ।

ଶେଷ ହେଲା ସମ୍ବଲପୁର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ମାଲିନୀ ଅବସ୍ଥି, ଗୀତ ରଚନା ସୁରେଶ ତିୱାରୀ ୟାସ।

ଏଇଠି ଶେଷ କରୁଛୁ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦୁଷୀ ନିର୍ମଳା ଦେବୀଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଠୁମ୍ରି ବୋଲ ମେନି ଲାଖୋ କି ବୋଲ ସହେ।

ବିଦୁଷୀ ନିର୍ମଳା ଦେବୀଙ୍କ କଣ୍ଠରେ ଶୁଣିଲେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଠୁମ୍ରି। ଏଥର ଶିଳ୍ପୀଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଗଭୀର ଅଭିବ୍ୟକ୍ତିମୂଳକ ରୋମାଣ୍ଟିକ ଏବଂ ଭାବପ୍ରବଣତାର ପ୍ରକାଶନ ରାଗ ସୋହିନୀର ଠୁମ୍ରି ଶୈଳୀରେ ଏକ ଅର୍ଥଶାସ୍ତ୍ରୀୟ ପରିବେଷଣ। ବୋଲ୍ ପ୍ରେମ୍ ନା ଜାନେ ରସିଆ।

ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ନାଟକ ବାମନ ବାବୁଙ୍କ ଲାଞ୍ଜ, ରଚନା ପ୍ରମିଳା କୁମାରୀ ପାଢ଼ୀ, ପ୍ରଯୋଜନା ନବକିଶୋର ଭଦ୍ରା, ସହାୟତା ମନୋଜ କୁମାର ସାମନ୍ତରା। ଶୁଣନ୍ତୁ ନାଟକ ବାମନ ବାବୁଙ୍କ ଲାଞ୍ଜ।

0: ବାମନ ମହାନ୍ତି ବାମନ ମହାନ୍ତି ଆଉ କେହି ନୁହେଁ, ତିନି ଫୁଟିଆ ବାମନ ବାବୁ, ପଚାଶ ବର୍ଷର ଅଧୁରା ବୁଢ଼ା ଚନ୍ଦା ମୁଣ୍ଡିଆ ବାମନକୁ ଏ ସହରର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ନଚି ନେଇ କିଏ ବାପା ମା ମୋ ନାଁ ଠିକ ବାଛି ବାଛି ଦେଇଛନ୍ତି। ହେଲେ ମୋ ଲାଞ୍ଜ ହନୁମାନ ଲାଞ୍ଜ ପରି ଲମ୍ବା ଯେମିତି ମୋଟା ବି ସେମିତି, ମୋ ଲାଞ୍ଜକୁ ଧରିଥିଲେ ବୁଝିଲ ବାବୁ ବୈତରଣୀ ପାର ହେଇଯିବ, ପକ୍ଷୀ ନ ହେଇ ମଧ୍ୟ ଡେଣା ମେଲି ଶୂନ୍ୟ ଶୂନ୍ୟ ଉଡି ଯାଇପାରିବ, ବୁଝିଲ ବାବୁ?
1: ଆଜ୍ଞା ମତେ କହୁଛନ୍ତି।
0: ଆରେ ଆରେ ଆରେ କେଦାର ବାବୁ କେତେବେଳେ ଆସି ଠିଆ ହେଇଛନ୍ତି ମୋ?
1: ଆପଣ କହିଥିଲେ ଆଜି ସକାଳ ସକାଳ ଆସିବାକୁ।
0: ହଁ ହଁ ଠିକ ମନେ ପକେଇ ଦେଇଛନ୍ତି, ବସ ବସନ୍ତୁ, ଏଇ ପାଞ୍ଚ ମିନିଟ ସାଙ୍ଗେ ସାଙ୍ଗେ ପୂଜା ପୂର୍ବ ସାରିଦେଇ ମୁଁ ଚାଲି ଆସିବି। ଆରେ ମାରିନି
2: ଯାଉଛି ବାବା। କଣ ବାବା?
0: ଆରେ ଘରେ ଆସି ଗେଷ୍ଟ ଆସିଛନ୍ତି, ଟିକେ ଆସିବାକୁ ନାହିଁ କି ପଚାରିବାକୁ ନାହିଁ? ମୋ ଘରୁ କଣ ଏମିତି ସେମିତି ଯାଇଥାଏ ଲୋକ ଆସନ୍ତି କି?
2: କଣ କରିବାକୁ ହେବ ବାବା?
0: ଆରେ ଓଲିଟା ଚା ଫା ଦେ, ନାସ୍ତା ଫାସ୍ତା ଲଗା, ତୋର ଅକଲ ବୁଦ୍ଧି କିଛି ନାହିଁ ଦେଖୁଛି। ଆହୁରି କଣ ନା କଲେଜରେ ପାଠ ପଢା ହଉଛି, ଛାତ୍ରୀ ନେତ୍ରୀ ହେଇଛି। ଆରେ ଗେଷ୍ଟ ଗେଷ୍ଟ ମାନେ
2: ଏମିତି ଗେଷ୍ଟ ତ କେତେ ଯାଉଛନ୍ତି ଆସୁଛନ୍ତି,
0: ସମସ୍ତେ କଣ ଗେଷ୍ଟ? ସେମାନେ ଯିବା ଆସିବା ଲୋକ, କେହି ରହିବା ଲୋକ ନୁହନ୍ତି। ହେଲେ ଇଏ ପୁରା ରହିବା ଲୋକ ମାନେ ଗେଷ୍ଟ କୁଣିଆ, ଚର୍ଚ୍ଚାରେ ଲାଗିପଡ।
2: ଓକେ ବାବା
0: ଠିକ ଅଛି,
3: ଲୋକେ କହନ୍ତି ବାମନ ବାବୁଟା ଧୂର୍ତ୍ତ, ଛଅକୁ ନ କହିପାରନ୍ତି, କଳାକୁ ଧଳା କରିପାରନ୍ତି, ଚେହେରାଟା ଠିକ ସେମିତି ଚରିତ୍ର ମୁତାବକ, ଚନ୍ଦନ ଚର୍ଚ୍ଚିତ କୃଷ୍ଣ କଳେବର। ହଉ ସେଥିରୁ ମତେ କଣ ମିଳିବ, ମୋ ରହିବା ପାଇଁ ଭଲ ଘର ଖଣ୍ଡେ ମିଳିଗଲେ ହେଲା।
2: ଗୁଡ୍ ମର୍ଣ୍ଣିଂ।
1: ଭେରି ଗୁଡ୍ ମର୍ଣ୍ଣିଂ। ଆରେ ଆରେ ଏସବୁ କଣ, ମୁଁ ତ ଏବେ ଜଳଖିଆ ଖାଇ ଆସିଛି।
2: ବାବାଙ୍କ ହୁକୁମ, ଆପଣ ଖାଇବାକୁ ବାଧ୍ୟ।
1: ଏକା ଏକା ମୁଁ ଏତେ ଗୁଡ଼ାଏ ଖାଇବି?
2: ବାବାଙ୍କ ପୂଜା ପୂର୍ବ ସରିଲା ବେଳକୁ ଏସବୁ ଥଣ୍ଡା ହେଇଯାଇଥିବ, ଖାଇ ଦିଅନ୍ତୁ ନା ଗରମ ଗରମ।
1: ତମେ କିଛି ସେୟାର କର।
2: ନାଇଁ ବାବା ନାଇଁ, ଖାଆନ୍ତୁ, ମୋ ଆଖି ପଡ଼ିବନି ମ।
1: ଏଥିରୁ କିଛି ବାହାର କରିଦେଇଥିଲେ ଭଲ ହେଇଥାନ୍ତା। ଠିକ ଅଛି ବସ, ଏମିତି ଠିଆ ହେଇ ରହିଲ କାହିଁକି? ତମ ଶୁଭ ନାଁଟା?
2: ରିମଝିମ ମହାନ୍ତି।
1: ବା ବଢିଆ ହେଇଛି ତ।
2: ଆପଣଙ୍କ ଶୁଭ ନାଁଟା?
1: କେଦାର ମହାନ୍ତି।
2: ଓ ଓକିଲ ବାବୁ, ଆପଣଙ୍କ ନାଁ ଶୁଣିଛି ଯେ କେବେ ଦେଖା ହେଇନି, ଆପଣ ବୋଧେ ଫାଷ୍ଟ ଟାଇମ୍ ଆମ ଘରକୁ ଆସିଛନ୍ତି।
1: କେବେ ସେମିତି ଆବଶ୍ୟକତା ପଡ଼ନି ତ?
0: ଗୁଡ୍ ଗୁଡ୍ ଭେରି ଗୁଡ୍ ଭେରି ଗୁଡ୍। ବୁଝିଲେ, ଖାଲି ଆପଣ ଆସିଛନ୍ତି ବୋଲି ମୋ ପୂଜା ପାଠ ଶୀଘ୍ର ସାରିଦେଲି। ତୁ ଚିହ୍ନିଛୁ କି ନାଇଁ ମା?
2: ଚିହ୍ନିନି ବାପା।
0: ଚିହ୍ନିନୁ? ନାମ ହେଲା କେଦାର ମହାନ୍ତି, ବୃତ୍ତିରେ ଓକିଲ, ବୁଦ୍ଧିରେ ଗଣେଶ, ବୀରତ୍ୱ ସାହସ ଧୈର୍ଯ୍ୟ ଦୟା ପରୋପକାରରେ।
1: ଆଜ୍ଞା ତାଉ ତ ବେଶୀ ହେଇଯାଉଛି, ଏ ପ୍ରଶଂସାରେ ରସଗୋଲା ଗୁଡାକ ଖାଇ ପେଟ ପୁରିଗଲେ, ଆଉ ଜଳଖିଆ ଖାଇବି କଣ? ଆପଣଙ୍କ ଝିଅ ତ ଥାଳି ପୂର୍ଣ୍ଣ କରି ଆଣିଛନ୍ତି।
0: କଣ କହିଲେ ଖାଇପାରିବେନି? ବୁଝିଲେ, ଆପଣଙ୍କ ବୟସରେ ମୁଁ ପଥର ଗିଳି ଦଉଥିଲି ପଥର।
1: ଜଳଖିଆ ତ ଭାରି ଟେଷ୍ଟଫୁଲ ହେଇଛି।
0: ଟେଷ୍ଟଫୁଲ ହବନି ରିମଝିମ, ମୋ ଝିଅ ସୁନ୍ଦରୀ, ଶିକ୍ଷିତା, ସଦ୍ଗୁଣବତୀ, ଚରିତ୍ରବତୀ, ବିଅନର୍
2: ବାବା,
0: ଛାତ୍ରୀ ନେତ୍ରୀ, ସ୍ମାର୍ଟ ଫରୱାର୍ଡ।
2: ବାବା ଆପଣ ଏଥର ଗୋଟେ ମାଇକ୍ରୋଫୋନ ମୁହଁରେ ଲଗେଇ ବସନ୍ତୁ, ବର୍ଣ୍ଣନା ଗୁଡିକ ଆହୁରି ହୃଦୟସ୍ପର୍ଶୀ ହେବ।
0: ଆଚ୍ଛା କେଦାର ବାବୁ, ମୋ ବର୍ଣ୍ଣନା ଗୁଡାକ କଣ ଅତିରଞ୍ଜିତ ହେଇଯାଉଛି କି?
1: ମୋଟେ ନୁହେଁ, ସେ କଣ ଆଉ କାହା ଝିଅ ହେଇଛନ୍ତି, ଆପଣଙ୍କ ଝିଅ।
0: କେଦାର ବାବୁ, ଆପଣଙ୍କ ପରି ଏତେ ବଡ ଲୋକ ଗୋଟେ ଏମିତି ଅନ୍ଧାରୁ ଅପରିଷ୍କାର ଗଳିରେ ରହିବାଟା ନା ମୁଁ ମୋଟେ ପସନ୍ଦ କରୁନି। ଘରଟା ତ ଛୋଟ ଆପଣଙ୍କର, ତା ଛଡ଼ା କେତେ ଲୋକ ବାକ ଆପଣଙ୍କ ପାଖକୁ ଆସୁଛନ୍ତି, କ୍ଲାଏଣ୍ଟସ୍, ଗେଷ୍ଟ, ଫ୍ରେଣ୍ଡସ୍, ଏମାନେ ସବୁ ମାନେ
1: ଘର ମିଳିବା ତ କଷ୍ଟକର ହେଇଯାଉଛି ସାର୍। ଆଜି ରାତି ଘର ଖାଲି ହେଲେ କାଲି କିଏ ଆସି ରହିଯାଇଥିବେ, ପୁଣି ଅଧିକ ଭଡ଼ାରେ।
0: ବ୍ୟସ୍ତ ହୁଅନ୍ତୁନି ବ୍ୟସ୍ତ ହୁଅନ୍ତୁନି, ଏ କଥା ଆପଣ ମତେ କେବେ କହିଛନ୍ତି କି? କେବେ ହେଲେ ପଦେ ହେଲେ କହିଛନ୍ତି କି?
1: ଆପଣଙ୍କ ଦୟା
0: ଦେଖନ୍ତୁ, ମୋ ଘର ଦେଖନ୍ତୁ, ବଙ୍ଗଳା ଟାଇପ୍, ଡ୍ରଇଂ ରୁମ୍, ବେଡ୍ରୁମ୍, କିଚେନ୍ ରୁମ୍, ବାଥରୁମ୍, ସେପ୍ଟିକ୍ ଲାଟ୍ରିନ୍, କୂଅ, ଇଲେକ୍ଟ୍ରିସିଟି, ସବୁ ସବୁ ପ୍ରକାର ଆଧୁନିକ ବ୍ୟବସ୍ଥା। କୋଉଟା ଯଦି ଅସୁବିଧା ଥିବ ମତେ କୁହନ୍ତୁ, ଆପଣ ଏଠି ଯୋଉ ହୋମ୍ଲି କମ୍ଫର୍ଟ ପାଇବେ ତା ତୁଳନାରେ ଭଡ଼ାଟା କିଛି ନୁହେଁ ଆଜ୍ଞା।
1: ଆପଣଙ୍କ ଘରକୁ ଆଉ ବାଛିବାକୁ ଅଛି ସାର୍,
0: ଆପଣ ଯେବେ ଆସନ୍ତୁ ଯେବେ ଆସନ୍ତୁ, ମୁଁ ସେମିତି ଘର ଖାଲି କରି ରଖିଥିବି। ସାଇଡ୍ ଫ୍ଲାଟ୍ରେ ଇଞ୍ଜିନିୟର ସାହେବ ରହୁଛନ୍ତି ତ, ଭାରି ଭଦ୍ର ଲୋକ।
1: ହଁ ମୁଁ ତାଙ୍କୁ ଜାଣେ,
0: ଜାଣିଛନ୍ତି ତ, ଦଶ ପନ୍ଦର ଦିନ ଭିତରେ ଚାଲି ଆସନ୍ତୁ। ବୁଝିଲେ, ଖାସ ଆପଣ ଆସିବେ ବୋଲି ମୁଁ ଏତେ ଦିନ ସମୟ ଦଉଛି, ନହେଲେ
1: ସାର୍ ଏଇ ଦିନେ ଦୁଇ ଦିନ ଭିତରେ ମୁଁ ଚାଲି ଆସିବି, ଡେରିର ପ୍ରଶ୍ନ ଉଠୁନି।
0: ଭଲ ଭଲ ଭଲ, ଦେଖନ୍ତୁ ଏଠି କୋର୍ଟ ପାଖ, ବସ୍ ଷ୍ଟାଣ୍ଡ ପାଖ, ମାର୍କେଟ, ସିନେମା ହଲ୍, ସବୁ ପାଖ, ଏକଦମ ସେଣ୍ଟର ଜାଗା।
1: ଓକେ ସାର୍,
0: ଆସନ୍ତୁ ଆସନ୍ତୁ ଆସନ୍ତୁ, ଘର ଦେଖି ନିଅନ୍ତୁ, ମୋ କଥା ସତ କି ମିଛ ଦେଖିବେ,
1: ଚାଲନ୍ତୁ ସାର୍।

0: ଆଜ୍ଞା ନମସ୍କାର।
1: ନମସ୍କାର ନମସ୍କାର, କିଏ ଆପଣ? ଚିହ୍ନି ପାରିଲେନି?
0: ଆଜ୍ଞା ଚିହ୍ନି ପାରିଲେନି, ମୁଁ ଆଜ୍ଞା ଅଚ୍ୟୁତାନନ୍ଦ।
1: ଅଚ୍ୟୁତାନନ୍ଦ, ଓ କୁହନ୍ତୁ ଅଚ୍ୟୁତାନନ୍ଦ, କି କାମ?
0: ଆଜ୍ଞା ଏଇ
1: ଚାନ୍ଦା ବହି ବୁଝିଲେ, ଏସବୁ ଭାରି ଝମେଲା ଅଚ୍ୟୁତ ବାବୁ, ବର୍ତ୍ତମାନ ମୋ ପାଖରେ ଅତି କମରେ 4-5 ଚାନ୍ଦା ବହି ଥିବ।
0: ସାହିତ୍ୟ ଉତ୍ସବ ହେବ ସାର୍, ଜିଲ୍ଲା ସ୍ତରୀୟ ଯୁବ ସାହିତ୍ୟ ସମ୍ମିଳନୀ।
1: ଦେଖନ୍ତୁ ଏଇ ଚାନ୍ଦା ବହି ସବୁକୁ ଦେଖନ୍ତୁ, ଏଥିରେ ବି ସେଇ ଯୁବ ଛାପା, ଯୁବ କଲ୍ୟାଣ ସଂଘ, ଯୁବ ନାଟ୍ୟ ସଂଘ, ଏବେ ପୁଣି ଯୌତୁକ ନିବାରଣ ସଂଘ ନୂଆ ହେଇ ଖୋଲା ହେଇଛି।
0: କଣ କହିଲେ ଆଜ୍ଞା?
1: କଥାଟା ଆପଣଙ୍କୁ ମିଛ ହେଲେ ମୋତେ ସତ, ସେମାନେ ଗତ ସପ୍ତାହରେ ଆସିଥିଲେ, ମୁଁ ପଚାରିଲି କି ହୋ ବାବୁ ଇଏ ସବୁ କଣ। ସମ୍ପାଦକ ମୋତେ ବୁଝେଇ ଦେଲେ ଯେ ଯେଉଁ ଯୁବତୀମାନେ ଯୌତୁକ ପାଇଁ ଅସୁବିଧାରେ ପଡ଼ିଛନ୍ତି ସେ ଅସହାୟ ମାନଙ୍କୁ ତାଙ୍କ ସଂସ୍ଥା ସାହାଯ୍ୟ କରିବ। ଆଜ୍ଞା ବୁଝିଲେ, ସେ ସଂସ୍ଥା କୁଆଡ଼େ ବିରାଟ ଉପମହାଦେଶରୁ ଯୌତୁକ ପ୍ରଥା ଲୋପ କରିଦେବା ପାଇଁ ବଦ୍ଧ ପରିକର।
0: ଦେଖନ୍ତୁ ସାର୍, ମୋର ଅନେକ କାମ ବାକି ଅଛି, ସକାଳୁ ସକାଳୁ ଆପଣଙ୍କ ପାଖକୁ ଆସିଥିଲି ଯେତେବେଳେ।
1: ସଂଗଠନ, ସଂଘ, ସଂସ୍ଥା ଏସବୁ ଆଜିକାଲି ଖାଲି ଛତୁ ଫୁଟିଲା ପରି ଫୁଟି ଯାଉଛି, ଆଜି ଗଢ଼ା ହେଇଥିବ କାଲି ସକାଳେ ଭାଙ୍ଗି ଯାଇଥିବ, ଏମିତି ପାଲା ଦେଖି ଦେଖି ଅଚ୍ୟୁତ ମୋର ଅଧା ଭଲ ପାଚିଗଲାଣି।
0: ମୁଁ ତାହେଲେ ଉଠୁଛି, ଧନ୍ୟବାଦ।
1: ନାଇଁ ନାଇଁ ବସନ୍ତୁ ବସନ୍ତୁ, ଚା ଫା ଟିକେ ନ ପିଇକି ଚାଲିଯିବେ।
0: କ୍ଷମା କରିବେ, ମୋର ଅନେକ କାମ ବାକି ଅଛି।
1: ରାଗି ମାଗି ଲୋକଟା ଚାଲିଗଲା, ଯାଉ ହେ ସକାଳୁ ସକାଳୁ ଚାନ୍ଦା।
2: ସାର୍,
1: ଆରେ କେଦାର ଆସ ଆସ ଆସ, ଏ ଯାଇ ତ ତମରି ଅପେକ୍ଷାରେ ଥିଲି, ଆଜିକାଲି ଏତେ ଡେରି ହେଲା, ଜଳଖିଆ ପର୍ବଟା କେତେବେଳେ ସରିଯିବା କଥା ନା? ଆଉ
2: ସକାଳୁ ସକାଳୁ ଜଣେ ବନ୍ଧୁ ଆସିଗଲେ ଯେ।
1: ବନ୍ଧୁ? କୋଉ ବନ୍ଧୁ?
2: ଶ୍ରୀମାନ ଅଚ୍ୟୁତାନନ୍ଦ।
1: ଅଚ୍ୟୁତାନନ୍ଦ,
2: ସାହିତ୍ୟିକ ଅଚ୍ୟୁତାନନ୍ଦ।
1: ଓ ଚାନ୍ଦାବାଲା, ଚାନ୍ଦାବାଲା, ମୋତେ ଏଠି ଭାଲୁ ଲାଙ୍ଗୁଡ଼ ଧରେଇ ଦେଇ ଫେର ଯାଇ ଆପଣଙ୍କୁ ସେଠି।
3: ବସ ପୁଅ ବସ, ଆମ ଘରେ ଲାଜ ଗୋଟେ କଣ ମ, ନିଜ ଘର ଭଳି ମାରିମି ଏରିମି। ଜଳଖିଆ ଆଣିଲୁ?
2: ମୋ ପାଇଁ ଆପଣ କଣ ସବୁବେଳେ ଏମିତି ଜଳଖିଆ ଚର୍ଚ୍ଚା କରୁଥିବେ?
1: କାହିଁକି ନୁହେଁ, କାହିଁକି ନୁହେଁ, ଆପଣଙ୍କର ଆମ ଘର ଲୋକ, ଆମେ ଘରେ ଖାଇବୁ, ଆପଣ ଯାଇ ହୋଟେଲରେ ଖାଇବେ, ଏଇଟା କଣ ସୁନ୍ଦର ହବ କି?
3: ଭିତରକୁ ଆସ ପୁଅ, ଏଇଠି କାହିଁ ଠିଆ ହେଇଛ? ହଁ ହଁ, ସେଇ ଘର ରଖେ, ହଁ ଫ୍ୟାନ୍ଟା ବି ଲଗେଇ ଦେ, ଆସ ପୁଅ ଆସ।
2: ହଉ, ଆପଣମାନେ ଯେତେବେଳେ ଏତେ ବାଧ୍ୟ କରୁଛନ୍ତି ଚାଲନ୍ତୁ।

0: କଣ ଘର ଭିତରେ ଭାରି ହସର ଲହରୀ?
1: ଆହେ କବି ଉପର, ପାଟିଟା ବନ୍ଦ କର।
0: ଏ ଘରେ ଓକିଲ ବାବୁ କଣ ଜ୍ୱାଇଁ ପୁଅ ହେଇଗଲେଣି କି?
1: ଘର ଜ୍ୱାଇଁ ଘର ଜ୍ୱାଇଁ, ବୁଢା ଆଉ ପଟୁଆର କି ଭୋଜିଭାତ ମଧ୍ୟ କରିବନି, ବୁଝିଲ? ଧନ ସରିଯିବ, ଲଭ୍ ମ୍ୟାରେଜ।
0: ସେଇଥିପାଇଁ ଏଠି ଭଡ଼ା ଘରେ ରହିଛି କେଦାର।
1: ଆହେ ଭଡ଼ା ଘର ନୁହଁ ମ, ଶ୍ୱଶୁରାଳୟ। ଘର ଜ୍ୱାଇଁ ଘରେ ରହିବନି ତ ଆଉ କଣ ବାହାରେ ରହିବ?
0: ହଇ ହେ, ଏ ଟାଉଟରଟାକୁ କେମିତି ସବୁଠି ସଭାପତି ମୁଖ୍ୟ ଅତିଥି କରାଯାଉଛି, ଆଉ କଣ କିଏ ଲୋକ ନାହାନ୍ତି?
1: ଆଜିକାଲି ସେମାନଙ୍କ ସଂଖ୍ୟା ପରା ସମାଜରେ ବେଶୀ, ବୁଝିଲ ଅଚ୍ୟୁତ ବାବୁ? ବୁଢା ମତେ ପଟି ମାରିଛି, ଗୋଟାଏ କେସ୍ରେ ତାକୁ ଜିତେଇଲି, ହଜାରେ ଟଙ୍କା ଦେବ ବୋଲି କହି ଏଇ ଯାଏ ଗୋଟେ କପରତକ ବି ଦେଇନି, ଆଉ ଯୋଉ ଯଜ୍ଞ ହେଲା ନା ଲକ୍ଷେ ଲକ୍ଷେ ଟଙ୍କା ଚାନ୍ଦା ହେଇଛି, ତାକୁ ମଧ୍ୟ ରାଧେ ରାଧେ ଅଧେ ଅଧେ କରିଦେଇଛି।
2: ଆରେ ଅଚ୍ୟୁତ ବାବୁ, ଯେ ଆଦିତ୍ୟ ବାବୁ କେତେବେଳୁ ମ
0: ଏଇ ମାତ୍ର ସାର ନାହାନ୍ତି କି?
2: ନାହାନ୍ତି।
0: ନାହାନ୍ତି, ତାହେଲେ ଆମେ ତୁଚ୍ଛାଟାରେ ଏଠି ଅପେକ୍ଷା କଲୁ?
2: ବହୁତ ଦିନ ପରେ ତ ଆଦିତ୍ୟ ବାବୁଙ୍କ ଦେଖା ମିଳିଲା।
0: ହଁ, ଅଚାନକ। ଆପଣ ତ ଆଉ ଆଗର କେଦାର ବାବୁ ନୁହନ୍ତି, ଆଜିକାଲି ସବୁବେଳେ ଘର ଭିତରେ, ବାହାରେ ଦର୍ଶନ ମିଳିବା କଷ୍ଟକର।
2: କାହିଁକି, ପାଞ୍ଚଟା ଯାଏ କୋର୍ଟରେ, ଛଅଟା ଯାଏ କ୍ଲବରେ, ଆପଣ ତ ଆଉ କ୍ଲବକୁ ଆସୁନାହାନ୍ତି, ଦେଖା ମିଳିବ କେମିତି?
0: ମୁଁ ଆସିଲା ବେଳେ ଆପଣ ଅନ୍ତର୍ଧ୍ୟାନ, ଟାଇମ୍ ଚେଞ୍ଜ, ଭଲ କଥା, ମଣିଷର ବି ପରିବର୍ତ୍ତନ ହୁଏ, ସବୁଦିନେ କଣ ସମାନ ଥାଏ ନା କଣ?
2: ଅଫକୋର୍ସ, କଣ ଏମିତିକା କାମ ପଡ଼ିଗଲା ଆମ ସାର୍ଙ୍କ ପାଖରେ?
1: ଯେତେବେଳେ ଆସିଲେ ସାର୍ ଅନୁପସ୍ଥିତ, ଆସିଛି ଯେତେବେଳେ ଜଗିବି, ଆଜି ଦେଖାଯାଉ କେତେବେଳେ ଆସୁଛନ୍ତି, ମୋତେ ଦେଖି ଲୁଚୁ ନାହାନ୍ତି ତ?
0: ଲୁଚିବେ, ସାର୍ଙ୍କ ପରି ଲୋକ ଆମ ପରି ଜଣେ ସାମାନ୍ୟ ଓକିଲକୁ?
1: ଆମେ ସିନା ସାଧାରଣ ଓକିଲ, ହେଲେ ସାର୍ ପରା ଅସାଧାରଣ ମହକିଲ।
2: ଓ ହଁ ହଁ, କଣ ଗୋଟେ କେସ୍ ଆପଣ ଟେକ୍ଅପ୍ କରିବାର ଥିଲା ବୋଲି କହୁଥିଲେ।
1: ଆଚ୍ଛା, ମୁଁ ଉଠୁଛି ତାହେଲେ।
2: କାହିଁକି, ବସୁନାହାନ୍ତି, ଏତେ ଜରୁରୀ କାମ ଯଦି ଅଛି ଅପେକ୍ଷା କରନ୍ତୁ।
0: ସତ କଥା ଯେ, ଏମିତି ଅନିଶ୍ଚିତ ଭାବେ ଆଉ କେତେ ସମୟ ଯାଏ ଅପେକ୍ଷା କରିବା? ଏ ଅପେକ୍ଷା କରିବାଟା ବଡ ଯନ୍ତ୍ରଣାଦାୟକ।
1: ଅଚ୍ୟୁତ ବାବୁ, ଆପଣ ଆସିଛନ୍ତି ଚାନ୍ଦା ଟଙ୍କା ନେବାକୁ, ମୁଁ ଆସିଛି ମୋ ବାକିଆ ପାଉଣା ନେବାକୁ, ତେଣୁ ଆପଣଙ୍କ କାମଠୁ ମୋ କାମଟା ବେଶୀ ଜରୁରୀ।
2: ସାର୍, ଆପଣଙ୍କର ବାକିଆ ମହକିଲ?
3: ଆଉ ବଜାର ବୁଲାରେ 3 ଘଣ୍ଟା କଟିଗଲା।
0: ହେଇ ତ ସାର୍ ଆସିଗଲେଣି ସପରିବାର।
1: ସାର୍ ନମସ୍କାର।
0: ଆଜ୍ଞା ନମସ୍କାର।
3: ନମସ୍କାର ନମସ୍କାର। ଅଚ୍ୟୁତ ବାବୁ କେତେବେଳେ ମ? ଆରେ ଆରେ ଆରେ, ଆଦିତ୍ୟ ବାବୁ ମୋ ଘରେ ଆଜି, ମୋର କି ଭାଗ୍ୟ ମ।
1: ଘଣ୍ଟାଏ ହେଲା ଆପଣଙ୍କ ଅପେକ୍ଷାରେ।
2: ସାର୍, ତାହେଲେ ମୁଁ ଆସେ।
3: ତମେ ଆସ ଆସ ଆସ, କଣ କରିବୁ କୁହନ୍ତୁ। ହଜାରେ କାମ, ବଜାର କାମ, ଚାନ୍ଦା ଆଦାୟ, ବ୍ୟବସାୟ କଥା, ବଜାର ଯାକ, ପୁଣି ଆଜି VIP ମାନଙ୍କ ହାବୁଡ଼ରେ ପଡ଼ିଗଲି। SDO, ତହସିଲଦାର, ମନ୍ତ୍ରୀ, କାହା ସାଙ୍ଗରେ ଲଗ ପିଲେ କଣ ଚଳୁଛି? ସେମାନେ କଣ ଯାଇ ତାଇ ଲୋକ ହେଇଛନ୍ତି ଯେ ଆମେ ବାଟ ଭାଙ୍ଗି ଚାଲିଯିବୁ? ଏମିତି ହେଇ ହେଇ ଓହୋ, 4:00-7:00, 3 ଘଣ୍ଟା।
0: ସାର୍, ଆଉ 5ଟା ଦିନ ରହିଲା, ଆଜିଠୁ କାମ ଆରମ୍ଭ ନ କଲେ ସବୁ ଅସୁବିଧା ହେଇଯିବ ସାର୍।
3: କୌଣସି କାମ ତରବରିଆ ହେଲେ ହରବରିଆ ହେଇଯିବ, ଶୁଭସ୍ୟ ଶୀଘ୍ରମ୍, ବୁଝିଲ? ବାଣିଜ୍ୟ ସମ୍ମିଳନୀକୁ ମୋତେ ଡକରା ହେଇଥିଲା। ଅହ, କି ଆୟୋଜନ ଦେଖିବ ସେଠି, ଖାଇବା ରହିବା ପିଇବା ଯିବା ଆସିବା ଏସବୁ ଏମିତି ସୁବ୍ୟବସ୍ଥା, ହାହା, ବାଛିବାକୁ ନାହିଁ, ସମ୍ମିଳନୀ କରିବ ତ ସେମିତିକା।
0: ସାର୍, ସିଏ ହେଲା ବାଣିଜ୍ୟ ସମ୍ମିଳନୀ, ଆଉ ଇଏ ତ ସାହିତ୍ୟ ସଭା।
3: ଅବଶ୍ୟ, ଭେରି ଗୁଡ୍ ଭେରି ଗୁଡ୍।
0: ସାର୍, ଚାନ୍ଦାଟା?
3: ଚାନ୍ଦା? ଆଚ୍ଛା ଆଚ୍ଛା ଆଚ୍ଛା, ଆପଣ କାଲି ସକାଳେ ଆସନ୍ତୁ ନେଇଯିବେ। ଏବେ ବ୍ୟାଗ ଟଙ୍କାଟା ନେଇକି ଯାଇଥିଲି ଯେ, ଫେରିଲା ବେଳକୁ ବ୍ୟାଗଟା ଖାଲି, ସିମେଣ୍ଟ କୋଟ ଆସିଗଲା ତ।
0: ଆପଣଙ୍କର ଦୟା, ମୁଁ ତାହେଲେ ଆସୁଛି ସାର୍।
3: ହଁ, ଆସନ୍ତୁ ଆସନ୍ତୁ। ଆଉ ଖବର କଣ ଓକିଲ ବାବୁ କୁହନ୍ତୁ?
1: ସବୁ ଭଲ ସାର୍, ମୋ ପାଉଣାଟା ମିଳିନି ତ ସେଇଥିପାଇଁ।
3: ପାଉଣା? ଆପଣଙ୍କ ପାଉଣା କଣ ବାକି ରଖିଥିଲା କି?
1: ମୋ ଫିଜ୍ ଦେବେ ବୋଲି କହି କିଛି ଦେଲେନି।
3: ଆପଣଙ୍କୁ ମୁଁ ଦେଇନି ଆଜି ଯାଏ।
1: ଆଉ
3: ଆରେ କଣ କହୁଛନ୍ତି ଆପଣ, ମୋର ତ କିଛି ମନେ ହିଁ ପଡ଼ୁନି।
1: କେବେ ଦେଲେ ଆଜ୍ଞା, ସେଦିନଠୁ ତ ଆପଣଙ୍କର ଦେଖା ନାହିଁ।
3: ଆରେ ଆରେ ଆରେ, ତାହେଲେ ତ ବଡ଼ ଅଭଦ୍ରାମୀ ହେଇଗଲା କଥାଟା। ରୋଗୀ ଭଲ ହେଇ ଡାକ୍ତରଙ୍କୁ ଫିଜ୍ ଦେବନି, କେସ୍ ଛିଣ୍ଡିଲେ ଓକିଲକୁ ଫିଜ୍ ଦେବନି।
1: ଆପଣଙ୍କର ଉଭା ଯେତେ ପୋତା ସେତେ, ବୁଝିଲେ? ଏଇ ଟଙ୍କା ହଜାର କି ଛାର, ମୋର ଜରୁରୀ ଦରକାର ଅଛି ତ।
3: ଆଦିତ୍ୟ ବାବୁ, ଯଜ୍ଞ ହେଲା ଯେ ମୋ ହାତରୁ 30,000 ଟଙ୍କା ପଡ଼ିଗଲା, ଲୋକେ ଏଡ଼େ ପ୍ରଚାର କଲେ କଣ ନା, ବାମନ ମହାନ୍ତି 50,000 ଟଙ୍କା ଖାଇଗଲା। ଆପଣ ଆଉ ମୋ ଦ୍ୱାରକୁ ଆସିବା ଦରକାର ନାହିଁ ଆଜ୍ଞା, ମୁଁ ଲୋକ ପଠେଇ 2-3 ଦିନ ଭିତରେ ଆପଣଙ୍କ ପାଖକୁ ପଠେଇଦେବି, ମୋଟେ ବ୍ୟସ୍ତ ହେବେନି, ପଠେଇଦେବି।
1: ଠିକ୍ ଅଛି, ମୋର ଜରୁରୀ ଅଛି ବୋଲି ଆସିଥିଲି, ଦୟାକରି ପଠେଇଦେବେ, ଚାଲିଲି। ନମସ୍କାର।
3: ନମସ୍କାର ନମସ୍କାର।

0: ସମସ୍ତେ ଜଗି ବସିଥିବେ, ମଶାମାନଙ୍କୁ ଉଡ଼ଉଥିବେ, ଚାପୁଡ଼ା ମାରୁଥିବେ ନିଜକୁ ନିଜେ, ବସିଥାନ୍ତୁ। ରିପଚିମ ଏତେ ସହଜରେ ସୁବିଧାରେ ଧରା ଦବନି ମ।
1: ଆଉ ତମେ ଏଠି ଆରାମ ଚୌକିରେ ଦର୍ପଣରେ ମୁହଁ ଦେଖି ବସିଥବ ଆଉ ହସୁଥିବ ନାଇଁ?
0: ଆରେ କିଧର ବାବୁ,
1: ତମକୁ କେତେ ରଙ୍ଗ ଜଣା ମ।
0: ଦେଖ ତମକୁ କଥା ଦେଇ ଯାଇପାରିଲିନି, ଭୁଲିଗଲି।
1: ଭାରି ଭୁଲାମନ ତମର, ଏମିତି ଭୁଲାମନ ହେଲେ ନା।
0: ଆରେ ଇଏ କଣ କରୁଛ, କଣ କରୁଛ, ଛାଡ଼ ନା ଛାଡ଼।
1: ଆଉ ଏମିତି କେତେ ଦିନ ଲୋଚକାଳି ଖେଳିବ ରିମି?
0: ମୁଁ ଖେଳୁଛି ନା ତମେ?
1: ନାଇଁ ତମେ,
0: ନାଇଁ ତମେ,
1: ମୁଁ ଠିକ ଅଛି। ମୁଁ ଯଦି ଖେଳୁଛି ବୋଲି କହୁଛ ତ ଟିକେ ଭଲ କରି ଖେଳେ।
0: ଆରେ ଇଏ କଣ କରୁଛ, ଛାଡ଼ ଛାଡ଼ ଛାଡ଼ ନା।
1: ଜମା ଛାଡ଼ିବିନି, ଜମା ଛାଡ଼ିବିନି।
2: ଟଙ୍କା ନଥିଲା ବେଳେ ଆମ ପାଖକୁ ଧାଇଁ ଆସିବେ, ଦାନ୍ତ ନେପିଡି ଗୋଡ ହାତ ଧରି ଟଙ୍କା ମାଗି ନେବେ, ଜମି ବିକା ବନ୍ଧା କରିବେ, ଉଲ୍ଟା ଆମ ନାଁରେ କେସ୍ କରିବେ। ବାମନ ମହାନ୍ତି ଡରିବା ଲୋକ ନାହିଁ, ମୋ ଦେହରେ ଯେତେ ଶକ୍ତି ଅଛି ସେତେ କେସ୍ କରିବି। ଆରେ ଶୁଣୁଛ
3: କଣ ହେଲା?
2: ଶୁଣ ଶୁଣ ଏଇଟା ଶୁଣ।
3: କଣ?
2: କେଦାର ବାବୁଙ୍କୁ ଟିକେ ଖବର ପଠେଇଲ, କାମ ଅଛି।
3: ଏ ରାତିଟାରେ କିଏ ଯିବେ, କଣ ଏମିତି କାମ ପଡିଗଲା କି?
2: ପରାମର୍ଶ ପରାମର୍ଶ ଲୋଡ଼ା, ଓକିଲ ସାଙ୍ଗରେ ପରାମର୍ଶଟା ବେଶୀ ଗୁପ୍ତିଆ କାମ, ତ ସେଥିପାଇଁ ରାତିଟା ହଉଛି ଠିକ ସମୟ।
3: ରାତିଟାରେ କିଏ କାହିଁକି ଯିବେ ମୁଁ ତାଙ୍କ ଘରକୁ?
2: ଆରେ ସିଏ କଣ ଯାଇତେ ଲୋକ ହେଇଛନ୍ତି, ଖୋଦ ବାମନ ବାବୁଙ୍କ ନିଜ ଲୋକ ସିଏ, ତାଙ୍କୁ ଯଦି ମୁଁ ଏଥର ମନ୍ତ୍ରୀ ନ କରେଇଛି, ମୋ ନାଁ ବାମନ ମହାନ୍ତି ନୁହେଁ। ମୋ ଝିଅ ଖାଲି ପ୍ଲେନରେ ଉଡିବ, ଗାଡ଼ିରେ ବୁଲିବ, କେତେ ସଭା କେତେ ସମିତି ଫୁଲମାଳ ପଟୁଆର କେତେ ଲୋକବାକ ଯେ ଆସି ତମକୁ ଗୁହାରି କରିବେ।
3: ମୁଁ ତମକୁ କହିଲି ପରା ଆଗେ ବାହାଘରଟା ସାରିଦିଅ।
2: ବାହାଘର ହେଇ ସାରିଛି ବୋଲି ଭାବି ନଉନ କାହିଁକି, ଘର ଯାଇ ତ ଘରେ ଆସି ରହିଲେଣି।
3: କି କଥା ଯେ ତମେ କହୁଛ?
2: ଓହୋ, ଆଗରୁ କହିଛି ଏବେ ବି ସେଇ କଥା କହୁଛି, ସବୁ ଝିଅ ବାହା ହେଇ ସଂସାର କରନ୍ତି, ହେଲେ ମୋ ଝିଅ ମାନେ ବାହା ନ ହେଇ ସଂସାର କରିବେ।
3: କଣ ହେଲା, ଝିଅ ମୋର ବାହା ନ ହେଇ ସଂସାର କରିବ? ଲୋକେ ଶୁଣିଲେ କଣ କହିବେ?
2: ଲୋକଙ୍କ କଥାରେ କଣ ଅଛି ରିମି ବୋଉ, ଆମ ଘର କଥା ଆମେ ବୁଝିବା ନା। ଆଉ
3: ତମର ଯୋଉ କଥା, ବାଜା ବାଜିବନି, ଭୋଜି ଭାତ ହବନି, ବାଣ ଫୁଟିବନି, ଦାଣ୍ଡକୁ ଏ କଥା ସୁନ୍ଦର ଦିଶିବ ତ?
2: ଓ ରିମି ବୋଉ, ତମେ କଥାଟା ମୁଁ ଟିକେ ବୁଝୁନ କାହିଁକି, ଦାଣ୍ଡ ସୁନ୍ଦର କଥା ତମେ ଯାହା କହୁଛ, ସେଥିରେ ଖାଲି ହଜାର ହଜାର ଟଙ୍କା ପାଣିରେ ପଡିବା ସାର ହବ।
3: ଟଙ୍କା ଖର୍ଚ୍ଚ ହୋଇଥାନି କି? ଟଙ୍କା ଖର୍ଚ୍ଚ ହେଇଯିବ ବୋଲି ମୋ ଝିଅ କଣ ତୁମେ ଲୋକ ହିସାବ କରାଇବ ନା? ସେ କଥା କେବେ ହେଇପାରିବନି।
2: ତମେ ତମର ଟିକେ ବୁଝୁନ, ଆଉ ଟିକେ ମୁଣ୍ଡ ଖର୍ଚ୍ଚ କର, ଭିତରକୁ ପଶ, ସବୁ ବୁଝିପାରିବ।
3: ମୋର ବୁଝିବା ଦରକାର ନାହିଁ, ତମ ମନକୁ ଯାହା ଆସୁଛି ତମେ କରୁଥା।
4: ସତକୁ ସତ ବୋଲି ଲେଖିବାକୁ, ସତ ବୋଲି କହିବାକୁ ଡର କିଆ? ବୁଝିଲ ଅଛୁ ତ, କଳାକୁ ଧଳା କରିବା ପାଇଁ ଆଦିତ୍ୟ ଦାସ ଓକିଲାତି କରୁନି।
5: ଆଜିକାଲି କେଦାର ଯୋଉ ସୁଖ ସୌଭାଗ୍ୟ ପାଇଛି, ନା ତମେ ନା ମୁଁ, କେହି ପାଇପାରିବାନି।
4: କେଦାର ମହାନ୍ତି ପରି ସମସ୍ତେ କଣ ସ୍ତ୍ରୀର ଆଶ୍ରୟ ରହିବେ, ଶ୍ୱଶୁର ଶାଶୁର ଇଙ୍ଗିତରେ ଚଳିବେ?
5: ସବୁଠି ଦୌଲତର ରାଜତ୍ଵ, ସବୁଠି ଦୌଲତର କରାମତି।
4: ବାଜା ବାଜିଲାନି କି ବାଣ ଫୁଟିଲାନି, ଜ୍ୱାଇଁ ଆସି ଘରେ ରହିଲେଣି। ବାମନ ମହାନ୍ତି କଣ କମ ଚାଲା, ସୁଲଭ ମୂଲ୍ୟରେ କାଠ ଆଉ ସିମେଣ୍ଟ ଯୋଗେଇ ଦେଇ ମୋଠୁ ବି ହଜାର ଟଙ୍କା ଉଠେଇ ଦେଇଛି।
5: ଆମ ଚାନ୍ଦା ବହି ବି ଆଉ ମିଳିଲାନି, ଆମକୁ ଦେଢ ହଜାର ଧରେଇ ଦେଇ ବୁଢା ନିଶ୍ଚୟ ଆଉ ସେତିକି ସୁହା କରିଦେଇଥିବ।
4: କରୁଥା କରୁଥା, ସାହିତ୍ୟ ସଭା ସଙ୍ଗୀତ ସମ୍ମିଳନୀ ଏ ହାତରୁ ଖାଇ ଘୋଡ଼ା ପଛରେ ଦୌଡ଼ିବା ଢଙ୍ଗ ଛାଡ଼।
5: ବାମନ ମହାନ୍ତି ସବୁଠି ସଭାପତି, ମୁଖ୍ୟ ଅତିଥି, ଉପଦେଷ୍ଟା, କଣ କରିବା, ସବୁ ତାଙ୍କ ପଛରେ କହିବେ, ହେଲେ ଆଗରେ କହିଲା ବେଳକୁ ସମସ୍ତଙ୍କର ମୁହଁ ବନ୍ଦ।
4: ବୁଝିଲୁ, ଏବେ ଇଲେକ୍ସନ ଆସିଯାଇଛି ବୋଲି ବାମନ ପାର୍ଟିବାଲାଙ୍କ ପଛରେ ଲାଗିଯାଇଛି।
5: ଆଖି ନ ବୁଝି ଆମେ ଦେଖୁଥିବା, କାନ ବନ୍ଦ ନ କରି ଶୁଣୁଥିବା କଥା। ଆଚ୍ଛା ଭାଇ ଆଦିତ୍ୟ,
4: କଣ
5: ମୁଁ ଆସୁଛି, ପୁଣି କାଲି ଦେଖା ହବ।
4: ଯିବୁ? ହଉ ଯା, କବାଟଟା ବନ୍ଦ କରିଦେଇ ଯିବୁ।
6: ନମସ୍ତେ।
4: ତମେ
6: ଚିହ୍ନି ପାରୁନାହାନ୍ତି? ଜାଣେ ଚିହ୍ନି ପାରିବେନି, ଘରେ ଆପଣ ଏକା, ଆଉ କେହି ନାହାନ୍ତି କି?
4: ତମକୁ କୋଉଠି ଦେଖିଲା ପରି ମନେ ହଉଛି।
6: କୋଉଠି ମନେ ପକାନ୍ତି ତ, କଲେଜରେ, କଲେଜ ଯିବା ରାସ୍ତାରେ, ସିନେମା ହଲରେ, ନା ତମ କୋର୍ଟ କଚେରୀରେ?
4: କୋଉଠି କୋଉଠି ଦେଖିଛି। ଓ ଆଚ୍ଛା, ତମେ ବାମନ ମହାନ୍ତିଙ୍କ ଝିଅ ନା?
6: ହଁ, ତାଙ୍କ ଘରେ ମତେ ନିଶ୍ଚୟ ଦେଖିଥିବେ, ତାଙ୍କ ଝିଅ ମୋ କ୍ଲାସମେଟ୍।
4: ତମ ନାଁଟା?
6: ରୁନୁ।

0: ଝିଅଲି ଆରମ୍ଭ କରିଦିଅନ୍ତୁ,
1: ତାପରେ ସମାଜସେବା, ଅନାଥାଶ୍ରମ କି ନାରୀ ସେବା ସଦନଟି ବି ଖୋଲି ଦିଅନ୍ତୁ।
2: ଆଗେ ଗୃହ ସେବା ହେଉ, ନିଜେ ସୁସ୍ଥ ରହିଲେ ସିନା ଅନ୍ୟର ସେବା କରିବେ।
0: ସେବା ପରାମର୍ଶ ପାଇଁ ଧନ୍ୟବାଦ।
2: ଥାଉ ଥାଉ, ଧନ୍ୟବାଦ ଅଧିକ ହେଇଗଲେ ବହି ହେବନି। ଦେଖନ୍ତୁ
1: କିଛି
2: ଅସୁବିଧା ନାହିଁ, ମୁଁ ଏଠୁ ଯାଉଛି, ଆପଣ ମାନେ ଗପ କରନ୍ତୁ,
0: ଚାଲିଯିବେ।
2: ନମସ୍କାର।
3: ନମସ୍କାର ନମସ୍କାର।
0: ଚାଲିଗଲେ। ଆଚ୍ଛା, ଏ ଝିଅଟିକୁ ଆମେ ବାମନ ମହାନ୍ତି ଘରେ ଦେଖିଛେ ନାହିଁ?
3: କିଏ ଜାଣେ, ଠିକ ତ ରିମଝିମିର ଛାଞ୍ଚ ପରି ଦିଶୁଛି, ହୁଏତ ତାଙ୍କର ଦ୍ୱିତୀୟ କନ୍ୟା ରତ୍ନ ହେଇଥିବ।
0: ସେ କହିଲା ସେ ରିମଝିମର କ୍ଲାସମେଟ ବୋଲି।
3: ବାମନ ବାବୁ ବର୍ତ୍ତମାନ ଦ୍ୱିତୀୟ ଗୃହ ଜାମା ତାର ଅନୁସନ୍ଧାନରେ। ଇଏ ମଧ୍ୟ ମନ୍ଦ ନୁହେଁ, ଝଟକି ଛଟକି ମହକ କୁହୁକ ସବୁ ଅଛି, ଏ ସୁଯୋଗ ହସ୍ତାନ୍ତର କରନି ଆଦିତ୍ୟ।
0: ଯା ଯା, ବାମନ ମହାନ୍ତି, ବାମନ ମହାନ୍ତିର ଫାସ ଆଉ କାହାକୁ ବାନ୍ଧିପାରେ ହେଲେ ମୋତେ ନୁହେଁ, ବୁଝିଲୁ?
3: ଆରେ ଭାଇ, ପାତ୍ରୀ ମନ୍ଦ ନୁହେଁ, ଈଶ୍ୱରଙ୍କର ଅଜାତିତ ଦାନ, ତାକୁ ଗ୍ରହଣ କର, ଭଲ ରୂପେ ଭାବିନିଅ ଆଦିତ୍ୟ। ମୁଁ ପଛେ ଈର୍ଷାରେ ଜଳେ, ହେଲେ ବନ୍ଧୁ ହିସାବରେ ମୋର ଏଇ ସତ୍ପରାମର୍ଶ ଗ୍ରହଣ କର। କନ୍ୟା ରତ୍ନ ଲାଭ, ଗୃହ ଲାଭ, ଯାନବାହନ ବି ଲାଭ ହେଇପାରେ।
0: ଥାଉ ଥାଉ ଥାଉ, କନ୍ୟା ରତ୍ନ, ଗୃହ ଲାଭ,

0: ଦରବୁ ଏପରି ଇଲେକ୍ସନ ସମୟ ତମେ ଖାଲି ନମିନେସନଟା ଦାଖଲ କରିଦିଅ, ତାପରେ ଦେଖିବ ତମ ନାଁଟା କେମିତି ଚହଳ ପଡ଼ିଯିବ ଦେଖିବ। ଆଉ ଏ ଅର୍ଥ ଯାନବାହନ ଲାଭ ବି ହେଇପାରେ, ତା ସାଙ୍ଗେ ସାଙ୍ଗେ ପରବର୍ତ୍ତୀ ଇଲେକ୍ସନ ପାଇଁ ରାସ୍ତାଟା ବି ଖୋଲିଯିବ।
1: ମୁଁ ନମିନେସନ ଦେବି, କିଡ଼େ କିଡ଼େ ନାମକରା ନେତାମାନେ ଅଛନ୍ତି।
0: ଆଉ କିଏ ନେତାମାନେ ଅଛନ୍ତି ଜଣେ ତ, ଆଉ ତାକୁ ଅବଶ୍ୟ ହରେଇବାଟା ଏତେ ସହଜ ନୁହେଁ। ହେଲେ ଖାଲି ନମିନେସନଟା ପଡ଼ିଯାଉ, ଦେଖିବ ଦେଖିବ, ତାପରେ ନେତାମାନେ କେମିତି ତମ ଦୁଆରକୁ ମୋ ଦୁଆରକୁ ଧାଇଁବେ ଦେଖିବ। ଏ ସମୟରେ ଅଦିନରେ ବର୍ଷା କୁଆ ପଥର ଝଡ଼ିବା ପରି ଖାଲି ନୋଟ ଝଡ଼ିବ, ଏ ନୋଟ ଗୋଟେଇ ପାରିଲେ ହେଲା।
1: ଠିକ ଅଛି, ଆପଣ ଯେତେବେଳେ କହୁଛନ୍ତି ମୁଁ ଆଉ ମନା କରିବିନି। କଥା କ'ଣ କି, କ୍ଲାଏଣ୍ଟ ମାନେ ସବୁ ଆସିଛନ୍ତି, ମୁଁ ଟିକେ ସେମାନଙ୍କ କଥା ବୁଝି ଆସେ।
0: ହଁ ହଁ, ସେଇଟା ଆଗ କଥା, ଯା ଯା ଆସ।

0: ଆସିଥିଲି ଯେ ଆପଣ ତ ପାଣି ଚିଆ କରିଦେଲେ।
1: ଆଚ୍ଛା ଖବରଟା କ'ଣ ଶୁଣେ?
0: ଇଣ୍ଟରଲରେ ମୁଁ ପାସ୍ କରିଛି ଫାର୍ଷ୍ଟ କ୍ଲାସ୍ରେ।
1: ଏଇ ଫାର୍ଷ୍ଟ କ୍ଲାସ୍?
0: ଏଇ ଦେଖନ୍ତୁ ପେପର, ଆଜି ସବୁ ମିଠା ଖାଇବାକୁ ହେବ।
1: ତମେ?
0: ମୁଁ ବି ଓକିଲାତି କରିବି ସାର୍।
1: ତମେ?
0: ହଁ, ପ୍ରଥମେ ଆପଣଙ୍କ ଆସିଷ୍ଟାଣ୍ଟ ରହିବି।
1: ତମେ ପାରିବ ଦେଖୁଛି, ତମର ଟ୍ୟାଲେଣ୍ଟ ଅଛି।
0: ସମଧର୍ମୀ, ସେଇଥିପାଇଁ ତ ମୁଁ ମିଠା କଲେ ପ୍ରଥମେ।
1: ବୁଝିଦବ, ହୋଟେଲରେ ଖାଇବା ଲୋକ ମୁଁ, ହୋଟେଲରୁ ମଗେଇ ନେବା।
0: ଛି ସାର୍, ଆପଣଙ୍କ ପରି ଟାଣୁଆ ବୁଦ୍ଧିମାନ ଓକିଲ ହୋଟେଲରେ ଖାଇବେ?
1: କିନ୍ତୁ ଏଠି ତ ରୋଷେଇର ସାଜ ସରଞ୍ଜାମ କିଛି ନାହିଁ।
0: ସବୁ ଆସିଯିବ, ଡେକ୍ଚି କରିଠୁ ଆରମ୍ଭ କରି ହିଟର ଆଉ ଡଙ୍କି, ଚାମଚ, ଚିମୁଟା ସବୁ। କହିଲେ ଆପଣଙ୍କର ଆମିଷ ଭୋଜନ ନା ନିରାମିଷ?
1: ଆମିଷ ମୋର ସବୁଦିନ ଚଳେ।
0: ଦେଖନ୍ତୁ, ଆପଣ ଯେତେବେଳେ କୋର୍ଟକୁ ଯିବେ ଚାବିଟା ମୋତେ ଦେଇଯିବେ।
1: କାହିଁକି?
0: ଆପଣ ଫେରିବା ବେଳକୁ ରୋଷେଇ ସରିଥିବ, ରାତିକି ଭୋଜି, ବନ୍ଧୁମାନଙ୍କୁ ଆପଣ ନିମନ୍ତ୍ରଣ କରିବେ, ମୋ ସାଙ୍ଗମାନଙ୍କୁ ମୁଁ ନିମନ୍ତ୍ରଣ କରିବି।
1: ଚାବି ତମ ପାଖରେ ରହିବ?
0: ନହେଲେ ରୋଷେଇ ହେବ କେମିତି? ଭୟ କରନ୍ତୁନି, କିଛି ଚୋରି ହେବନି। ଆପଣ ଆଗେ ଫ୍ରେଶ ହୁଅନ୍ତୁ, ମୁଁ ଚା ତିଆରି କରୁଛି। ହଁ ହଁ, ଆପଣଙ୍କ ଦାଢ଼ିବାଲା ବନ୍ଧୁ ଆଜି ଆସିବେନି କି?
1: ଆସିପାରେ, କୁଆଡ଼େ ବାହାରକୁ ଯାଇନଥିଲେ ମୋ ପାଖକୁ ସେ ନିଶ୍ଚୟ ଆସେ।
0: ଯାଉଛି, କାଲିଠୁ ଆପଣଙ୍କୁ 6ଟାରେ ଆସି ଉଠେଇବି।
1: ଆସିବେ ତ?
2: ଗେଟ୍ରେ ତାଲା ପକେଇବେ।

0: ଆଲା ଆଲା ଆଲା ଆଲୋ, ତୁ କାହିଁକି ତାଙ୍କ ଯେ ରୋଷେଇ କରୁ? ମୋ
1: ଆହେ ତାଙ୍କ ଘର ନୁହଁ, ତମ ଝିଅଙ୍କର ଘର। ସିଏ କଣ ଘର ହେଇଯାଉ ଅଛି? ଯେତେ ସବୁ ଅନାଥ ମାନେ ସେଠି ରୁଣ୍ଡ, ଆଦିତ୍ୟ ଖାଲି ପକେଟରୁ ଖର୍ଚ୍ଚ କରି କରି ତାଙ୍କ ସେବାରେ ଲାଗିଛି।
0: ବାବା ମୋ, ତମର ଶୁଣିଲେ ତାଙ୍କର ଭୀଷଣ ରାଗ।
1: ଆହା, ପିଲାଟା ବୁଝି ନାହିଁ ତ, ରାଗୁ ରାଗୁ ବଳେ ବୁଝିଯିବ ନାଇଁ କି?
0: ବାବା ବାବା, ଆଦିତ୍ୟ ନା ତାଙ୍କ ଘର ସବୁ ଚାବି ମତେ ଦେଇଛି।
1: ଆରେ ବାହ, ଭଲ କରିଛୁ, ଭଲ କରିଛୁ ମା, ବହୁତ ଭଲ କରିଛୁ। ଯେତେ ସବୁ କାଙ୍ଗାଳ ସେଠି ଆସିକି ଜମା ହଉଛନ୍ତି, ତୁ ଥିଲେ ସେସବୁ ଆଖଡ଼ା ଚଳିବନି ସେଠି। ଆଦିତ୍ୟ ବାବୁଙ୍କର ଦିନକୁ 100 ଟଙ୍କା ରୋଜଗାର, ବୁଝିଲୁ ମା? ରଖି ଜାଣି ନାହାନ୍ତି, ଆଗେ ତାଙ୍କୁ ତୁ ସମ୍ଭାଳିନେ, ତାପରେ ସେ ଘରଟାକୁ ଭଡ଼ା ଦେଇଦେଇ ଆମ ଘରକୁ ତାକୁ ଧରିକି ଚାଲି ଆସିବୁ, ବୁଝିଲୁ? ଦି ଝିଅଙ୍କ ପାଇଁ ତ ମୁଁ 2ଟା ସମାନ କରିକି ବଙ୍ଗଳା ତିଆରି କରିଦେଇଛି, ଆଉ ଚିନ୍ତା କଣ?
0: ଦେଖୁଛ ତ ମା ରୁନୁର କେତେ ବୁଦ୍ଧି।
1: ହବନି, ଯେତେ ହେଲେ ସେ ମୋ ଝିଅଟି,
0: ତମରି ଝିଅ, ଆଉ କଣ ସେ ମୋର କେହି ନାହିଁ।
1: ହେଲା ହେଲା ହେଲା ବାବୁ, ରୁନୁ ତମ ଝିଅ ହେଲା।
0: ଆଲୋ ମା ରୁନୁ, ଆଦିତ୍ୟଙ୍କୁ ଆମ ଘରକୁ ଡାକିଲୁନି?
1: ସେ ଆସିବେ, ବଳେ ବଳେ ଆସିବେ, ଏତେ ବ୍ୟସ୍ତ କାହିଁକି ହଉଛ?
0: ବୁଝିଲ, ତମ ଝିଅ ଦୁହେଁ ତମଠୁ ବଳିଗଲେଣି ମୋ,
1: ବୁଝିଲ? ପୁଅ ନାହିଁ ବୋଲି ମୋର ମୋଟେ ଦୁଃଖ ନାହିଁ ରୁନୁ ବୋଉ। ପୁଅ ଆଶାରେ ତମେ ଯଦି ଗଣ୍ଡା 2 ଘଣ୍ଟା ଖାଲି ଏମିତି ଝିଅ ଜନ୍ମ କରି ପକେଇଥାନ୍ତ, ସରକାରଙ୍କ ଜନ୍ମ ନିୟନ୍ତ୍ରଣ ସମ୍ପର୍କରେ ମୁଁ କଣ ଭାଷଣ ଦେଇପାରିଥାନ୍ତି? ମାରୁନୁ, ଆଦିତ୍ୟ ବାବୁଙ୍କୁ ବୁଝେଇଦବୁ, ବାମନ ମହାନ୍ତି ଚତୁର ବ୍ୟକ୍ତି କିନ୍ତୁ ଚୋର ନୁହେଁ। ଖାଲି ଭାଷଣରେ ବୀରତ୍ୱ ଦେଖେଇ ସେ ବାହାପିଆ କଥା କହେନି, ଯାହା କହେ ତାକୁ କାମରେ ବି ଦେଖେଇ ଦିଏ। ବାମନ ମହାନ୍ତି ଲୋକଟା ସିନା ଛୋଟ, ହେଲେ ତା ରାଜ।

ଶୁଣୁଥିଲେ ନାଟକ ବାମନ ବାବୁଙ୍କ ଲାଞ୍ଜ, ରଚନା ପ୍ରମିଳା କୁମାରୀ ପାଢ଼ୀ, ପ୍ରଯୋଜନା ନବକିଶୋର ଭତ୍ରା, ସହାୟତା ମନୋଜ କୁମାର ସାମନ୍ତରା। ଏ ନାଟକରେ ଯେଉଁ କଳାକାରମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ବାମନ ବାବୁ, ଗିରିଶ ଚନ୍ଦ୍ର ନାୟକ, ଆଦିତ୍ୟ ଉଦୟ ଶଙ୍କର ଜାନି, ଅଚ୍ୟୁତ, ମହେଶ୍ୱର ପଣ୍ଡା, କେଦାର, ଉମେଶ ଚନ୍ଦ୍ର ଶତପଥୀ, ରୁନୁ ବୋଉ, ଗୀତା ପଟ୍ଟନାୟକ, ରିମଝିମ୍ ଆବେଦା ଖାତୁନ ଏବଂ ରୁଞ୍ଝୁନ୍ ଜ୍ୟୋତ୍ସ୍ନା ରାଉଳ। ଶୁଣୁଥିଲେ ନାଟକ ବାମନ ବାବୁଙ୍କ ଲାଞ୍ଜ।

ଶ୍ରୋତାମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆଜି ରାତି 10:30ରେ ଶୁଣିପାରିବେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆଇବା ରବିବାର ଦିନ ଫ୍ରାନ୍ସର ନିସ୍ଠାନେ ମିଳିତ ଭାବେ ଭାରତ ଇନୋଭେଟ୍ସ ସମ୍ମିଳନୀକେ କରିବେ ଉଦ୍ଘାଟନ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଇବା ମାସ 3 ତାରିଖ ନୁ ମୂଲ ହେଉଥିବାର ଅମରନାଥ ଯାତ୍ରାର ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ବ୍ୟବସ୍ଥାକେ ଅତ୍କା ବରକସ କରିବା ଲାଗି ଡ୍ରୋନ୍, ସିସିଟିଭି କ୍ୟାମେରା, ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ ଉପରେ କରିଛନ୍ ଗୁରୁତ୍ୱାରୋପ। ଚଲତି ନିଟ୍ ୟୁଜି ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ଅତ୍କା 15 ମିନିଟ୍ ସମୟ ଦେବା ଲାଗି ସରକାର ନେଲେ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧିର ବିବରଣୀ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକେ ଆହୁରି ବରକସ କରବାର ଲକ୍ଷ୍ୟଥି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଅନ୍ନପୂର୍ଣ୍ଣା ଯୋଜନା। 3,28,52,000 ହିତାଧିକାରୀଙ୍କୁ ମିଳିବା ମୁଡ୍ ପିଛା ଅତ୍କା 5 କେଜି ଚାଉଲ। ରାଜ୍ୟ କେଜିନୁ ପିଜି ତକ୍ ଦେୟମୁକ୍ତ ଶିକ୍ଷା ପ୍ରଦାନ ଲାଗି ସରକାର ନେଇଛନ୍ ନିଷ୍ପତ୍ତି। ସାମ୍ବାଦିକ ସମ୍ମିଳନୀଥି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଭବନର ଏହି ମାସର 15 ଆଉ 16 ତାରିଖ ଦିନ ପାଳନ କରାଯିବା ରଜ ମହୋତ୍ସବ। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରବାର ଆଉ ସେମାନଙ୍କର ଭବିଷ୍ୟତକେ ସୁନିଶ୍ଚିତ କରବାର ସାଙ୍ଗେ ଜନସଚେତନତା ବୃଦ୍ଧି କରବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛି ଶିଶୁ ଶ୍ରମ ନିରୋଧ ଦିବସ। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇକରି ସିଲିଗୁଡ଼ାର ମେଗା ନର୍ସରୀଠାରେ ଓଡ଼ିଶାର ପହିଲା ହାତୀ ପ୍ରଶିକ୍ଷଣ କେନ୍ଦ୍ରର କରିଛନ୍ ଉଦ୍ଘାଟନ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବୌଦ୍ଧ ଜିଲ୍ଲା ଗସ୍ତ କରିକରି ଭିନ୍ ଭିନ୍ ଇଲାକାର ପିଇବାର ପାଣି ସମସ୍ୟା ନେଇକରି ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ କରିଛନ୍ ଆଲୋଚନା। ସିଡ୍ନୀଠାରେ ଚାଲିଥିବାର ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟଥି ମହିଳା ବର୍ଗ ସେମିଫାଇନାଲ୍କେ ପହଞ୍ଚିଲେ ପିଭି ସିନ୍ଧୁ। ସେ ଆଜି କ୍ୱାର୍ଟର ଫାଇନାଲ୍ରେ ଚାଇନିଜ୍ ତାଇ ପେଇର ଚେନ୍ ସୁୟୁଙ୍କୁ 21-6, 21-9 କରିଛନ୍ ପରାସ୍ତ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ପହଞ୍ଚିଛେ ଉପକୂଳ ଓଡ଼ିଶାର କେତେଟା ଇଲାକା। ଇତାର ବଲେ ଆଇବା 24 ଘଣ୍ଟା ଭିତରେ ପାଖାପାଖି ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ହେବା ବର୍ଷା। ଏଚ୍ନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ପରିବେଷିତ ବଂଶୀବାଦନ। ତବଲା ସଙ୍ଗତ କରିଛନ୍ତି ଗ୍ଲାଡୱିନ୍ ଚାର୍ଲସ। ଗିଟାର ବାଦନ କରିଛନ୍ତି ଅନିଲ ଶର୍ମା। ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ବଂଶୀରେ ପ୍ରଥମେ ଶୁଣନ୍ତୁ ସବୁଠାରୁ ମୌଳିକ ଭାବପ୍ରବଣ ଗଭୀର ଶାନ୍ତି ପ୍ରେମ ଓ ଭକ୍ତିର ଉଦ୍ରେକ ସହ କଲ୍ୟାଣ ଥାଟ୍ରୁ ଉତ୍ପନ୍ନ ରାଗ୍ ୟମନ୍।

ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ପରିବେଷିତ ବଂଶୀବାଦନରେ ଶୁଣିଲେ କଲ୍ୟାଣ ଥାର୍ଡରୁ ଉତ୍ପନ୍ନ ରାଗ ୟମନ୍। ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ବଂଶୀରେ ଏଥର ଶୁଣନ୍ତୁ ହିମାଳୟ କ୍ଷେତ୍ର ସହିତ ସଂଯୁକ୍ତ ଶାନ୍ତିପୂର୍ଣ୍ଣ ପାରମ୍ପରିକ ଲୋକସଙ୍ଗୀତ ଧୁନ୍ ହିମାଳୟ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ପରିବେଷିତ ବଂଶୀବାଦନରେ ପ୍ରଥମେ ଶୁଣିଲେ କଲ୍ୟାଣ ଥାଟରୁ ଉତ୍ପନ୍ନ ରାଗ ୟମନ ଏବଂ ପରେ ହିମାଳୟ କ୍ଷେତ୍ର ସହିତ ସଂଯୁକ୍ତ ଶାନ୍ତିପୂର୍ଣ୍ଣ ପାରମ୍ପରିକ ଲୋକସଙ୍ଗୀତ ଧୁନ୍ ହିମାଳୟ। ତବ୍ଲା ସଙ୍ଗତ କରିଥିଲେ ଗ୍ଲାଡୱିନ୍ ଚାର୍ଲସ, ଗିଟାର ବାଦନ କରିଥିଲେ ଅନିଲ ଶର୍ମା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ପଞ୍ଚନନ ବିହାର, ବିପିନ, ଉପେନ୍ଦ୍ର, ଅଶୋକ, ଭଗବାନ ଏବଂ ଭାଗିରଥୀ, ଲୋଇସିରା, ଭେଡ଼େନ ବ୍ଲକ ବରଗଡ଼ ଜିଲ୍ଲାରୁ। କଥାଚିତ୍ର ଅନପଡ଼ର ଏହି ଗୀତଟି କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ସଙ୍ଗୀତ ମଦନ ମୋହନ, ଗୀତ ରଚନା ରାଜା ମେହେନ୍ତି ଅଲି ଖାନ୍।

ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ମାସୁମର ଏହି ଗୀତଟି ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ମୋନିକା, ବିକି, ନବୀନ ଏବଂ ତାଙ୍କ ପିତାମାତା, ଗ୍ରାମ ଡୁଙ୍ଗୁରୀ, ବ୍ଲକ ଅମ୍ବାଭୁବନ, ବରଗଡ଼ ଜିଲ୍ଲାରୁ ମାସୁମ କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ସଙ୍ଗୀତ ଆର୍ ଡି ବର୍ମନ, ଗୀତ ରଚନା ଗୁର୍ଜାର।

ଶ୍ରୋତାମାନେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଅନୁରୋଧକାରୀ ଶ୍ରୋତା ହେଲେ ଲୋକନାଥ ସାହୁ, କରମସାନୀ ସାହୁ, ରାଧାକାନ୍ତ ସାହୁ ଏବଂ ସୁନୀଲ କୁମାର ସାହୁ, ଜାମପାଲି ପୋଷ୍ଟ ବିଜାପୁର ବରଗଡ଼ ଜିଲ୍ଲାରୁ। କଥାଚିତ୍ର କସୁର କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଆଶା କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରି ଶ୍ରୋତା ହେଲେ ରୋହିଣୀ ମେହେର, ସବିତା ମେହେର, ପ୍ରୀତି ମେହେର, ଶ୍ରାବଣୀ ମେହେର ଏବଂ ତ୍ରିବେଣୀ ମେହେର, ରୁଦ୍ରାଣୀ ମେହେର, ମହଲାକଟ, ବୋଲତଲ, ଭେଡ଼େନ, ବରଗଡ଼ ଜିଲ୍ଲାରୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ପକ୍ଷୀ।

ଏଥର ଅନୁରୋଧ କରି ଶ୍ରୋତା ହେଲେ ରବୀନ୍ଦ୍ରନାଥ ମେହେର, ଜଗଦୀଶ ମେହେର, କେଦାରନାଥ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର, ଶ୍ରୀକାନ୍ତ ମେହେର ଏବଂ ଓଙ୍କାର ମେହେର। ସେମାନେ ଲେଖିଛନ୍ତି ମହଲାକଟା ଉପରପଡ଼ା ବରଗଡ଼ ଜିଲ୍ଲାରୁ। କଥାଚିତ୍ର ଦିଲ୍କି ଆକରେ, କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ସଙ୍ଗୀତ ଯତୀନ ଲଲିତ, ଗୀତ ରଚନା ଆନନ୍ଦ ବକ୍ସି।

କାର୍ଯ୍ୟକ୍ରମର ଏହି ଶେଷ ଗୀତଟି ପାଇଁ ଅନୁରୋଧ କରି ଶ୍ରୋତା ହେଲେ ବିଶ୍ୱ ଅମାତ ହୁତୁମା ବିନିକା ସୁବର୍ଣ୍ଣପୁର ଜିଲ୍ଲାରୁ। କଥାଚିତ୍ର ତୁମ୍ବିନ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପୌଡ଼ୱାଲ। ସଙ୍ଗୀତ ନିଖିଲ ବାନାର୍ଜୀ। ଗୀତ ରଚନା ଫୈଜ ଅନବର।

0: ने बताया कि लोग भारत बांग्लादेश सीमा पर बाड़ लगाने के लिए अपनी जमीन दे रहे हैं। कैबिनेट सचिव डॉ टीवी सोमनाथन ने आज राष्ट्रीय परीक्षा एजेंसी एनटीए के महानिदेशक अभिषेक सिंह के साथ बैठक में नीट पुनर्परीक्षा की तैयारियों की समीक्षा की। उन्होंने पुनर्परीक्षा के सुचारू, पारदर्शी और सुरक्षित आयोजन के लिए सभी संबंधित पक्षों के बीच बेहतर समन्वय सुनिश्चित करने पर बल दिया। इस बीच एनटीए ने 21 जून को होने वाली नीट यूजी पुनर्परीक्षा की अवधि 15 मिनट बढ़ाकर 195 मिनट कर दी है। विदेश मंत्रालय ने आज भारत में अमरीकी दूतावास के उप प्रमुख जैसन मीक्स को तलब किया। मंत्रालय ने ओमान तट के निकट वाणिज्यिक जहाजों पर अमरीकी नौसेना के निरंतर हमलों पर कड़ा विरोध दर्ज कराया। इन जहाजों पर चालक दल के सदस्यों में भारतीय शामिल हैं। पश्चिम एशिया में संघर्ष रोकने के राजनयिक प्रयासों से अब तक कोई हल नहीं निकला है। ईरान ने कहा है कि अमरीका के साथ प्रस्तावित समझौते पर अब तक कोई निर्णय नहीं लिया गया। पीवी सिंधु ऑस्ट्रेलिया ओपन बैडमिंटन टूर्नामेंट के महिला सिंगल्स के सेमीफाइनल में पहुंच गई हैं। सिंधु ने क्वार्टर फाइनल में चीनी ताइपे की चेन सू यू को 21-6, 21-9 से हराया। अब उनका सेमीफाइनल में मुकाबला जापान की अकाने यामागुची से होगा। फीफा विश्व कप फुटबॉल टूर्नामेंट में आज ग्रुप बी में सह मेजबान कनाडा का मुकाबला बोस्निया हर्जेगोविना से होगा। मैच भारतीय समयानुसार रात 12:30 बजे से होगा। इसके साथ ही ये समाचार बुलेटिन समाप्त हुआ।
1: आकाशवाणी संबलपुर सुनंतु संबलपुरी मुख्य संवाद।
2: आकाशवाणी संबलपुर मुख्य खबर संगे मुई संपा राय। ଫ୍ରାନ୍ସର ନିଷ୍ଠାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଫ୍ରାନ୍ସ ରାଷ୍ଟ୍ରପତି ଆଇବା ରବିବାର ଦିନ ଭାରତ ଇନୋଭେଟ୍ ସମ୍ମିଳନୀକେ କରିବେ ଉଦ୍ଘାଟନ। ସମ୍ମିଳନୀଥି ବିଶ୍ୱସ୍ତରନ ଦେଖାଯାଉଥିବାର ଆହ୍ୱାନମାନଙ୍କର ମୁକାବିଲା କରିବାକେ ଭାରତର ନବସୃଜନ, ବ୍ୟବସାୟିକ ସୁବିଧା ଆଉ ଉଦ୍ଭାବନ ଉପରେ କରାଯିବା ପ୍ରଦର୍ଶନ, ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଗସ୍ତରେ ଯାଇଛନ୍ ଉତ୍ତରାଖଣ୍ଡ। ଆଇବାକାଲି ଡେରାଡୁନ୍ର ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ୍ରେ ଦେବେ ଯୋଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ମାସ 17-19 ତାରିଖ ତକ କୋଲକାତାନ ହେବାରକେ ଥିବାର ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ସଭ୍ୟତାଗତ ଫୋରମ୍କେ କରିବେ ଉଦ୍ଘାଟନ ଆଉ ଦେବେ ଉଦ୍ବୋଧନ। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧି ବାବଦେ ବିବରଣୀ ଦେଇକରି କହିଲେ, ସରକାରଙ୍କର ବଡ଼ ସଫଳତା ସୁଭଦ୍ରା ଯୋଜନା ଅଧୀନଥି 2,60,00,000 ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଲାଗି ଆର୍ଥିକ ସାହସ ଦେଇକରି ବନାଯାଇଛେ 23,50,000 ଲକ୍ଷପତି ଦିଦି। ଆକାଶବାଣୀ ଆଉ ଦୂରଦର୍ଶନ ପ୍ରସାରଣ କ୍ଷେତ୍ରଟି ବ୍ୟବସାୟର ସହଜତା ବଢ଼ାବାର ଉଦ୍ଦେଶ୍ୟ ଲାଗି ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର୍ଥୀ ଆଇବା 21 ତାରିଖ ରାଜ୍ୟର 134 ପରୀକ୍ଷା କେନ୍ଦ୍ରନ ମୋଟ 56,983 ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଆଜି ହେଲା ଲୋକାର୍ପଣ। ମୁଡ୍ ପିଛା ଫି ହିତାଧିକାରୀ ପାଇବେ ଅତକା 5 କେଜି ଚାଉଲ। ଶିଶୁ ଶ୍ରମକେ ଲାଲ କାର୍ଡ, ଛୁଆମାନଙ୍କ ଲାଗି ନ୍ୟାୟପୂର୍ଣ୍ଣ ଖେଲ, ବୟସ୍କମାନଙ୍କ ଲାଗି ଠିକ୍ କାମର ବାର୍ତ୍ତା ନେଇକରି ଆଜି ସାରା ପୃଥିବୀନ ପାଳନ କରାଯାଉଛି ଶିଶୁ ଶ୍ରମିକ ନିରୋଧ ଦିବସ। ଗାଁ ଇଲାକାର ସାଧାରଣ ଲୋକର ପାଖେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ମିଳୁଥିବା ସରକାରୀ ଯୋଜନାମାନଙ୍କୁ ଅତକା ପ୍ରଭାବଶାଳୀ ଭାବେ ପହଞ୍ଚାବାର ଲକ୍ଷ୍ୟଟି ଅନୁଷ୍ଠିତ ହୋଇଛି ଜାତୀୟ ସ୍ତରୀୟ ସେମିନାର। ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଏସୀୟ କ୍ରୀଡ଼ା ସୁନା ପଦକ ବିଜେତା ଆଉ ସୁଟିଂ ପ୍ରଶିକ୍ଷକ ଯଶପାଲ ରାଣାଙ୍କର 49 ବର୍ଷର ବୟସରେ ଗଲାକାଲି ରାତି ଦିଲ୍ଲୀର ଗୋଟିଏ ହାସ୍ପାତାଲରେ ହୋଇଯାଇଛି ପରଲୋକ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଛୁଇଁଲା ପୂର୍ବ ଓଡ଼ିଶାର କେତେଟା ଜିଲ୍ଲା। ଆଇବା ଦିନେ 2 ଦିନ ଭିତରେ ସାରା ରାଜ୍ୟକେ ପହଞ୍ଚିବା ମୌସୁମୀ, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି। ଆଜିର ମୁଖ୍ୟ ଖବର ଶେଷ ହେଲା, ଜୁହାର।
1: ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ବାଜି ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପିଂ। 7:10 ବାଜି ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ପରିସ୍ରା ସଂକ୍ରମଣର କାରଣ ଓ ପ୍ରତିକାର ସମ୍ପର୍କରେ କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ସୃଜନିକା କାର୍ଯ୍ୟକ୍ରମ 7:35 ଏଥିରେ ରହିଛି ଲକ୍ଷ୍ମୀନାରାୟଣ ସାହୁଙ୍କ ଗଳ୍ପ। ସୁଗମ ସଙ୍ଗୀତ 7:55 କଣ୍ଠଶିଳ୍ପୀ ହେଲେ ଛନ୍ଦାରାଣୀ ସାହୁ। ସମ୍ବଲପୁରୀ ଗୀତ 8:30 କଣ୍ଠଶିଳ୍ପୀମାନେ ହେଲେ ଦିଲୀପ କୁମାର ସୁନା, କେଏମ୍କେ ମୂର୍ତ୍ତି, ସୁରେଶ କୁମାର ଭୋଇ ଏବଂ କମଳ କୁମାରୀ ବେହେରା। ସକାଳ 8:00 ବାଜେ।

ଯେ 45 ମିନିଟ୍ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥଳ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ସକାଳ 9ଟାରେ। ଦିନ 11:05ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସମ୍ବଲପୁରୀ ଭକ୍ତି ଲହର। କଣ୍ଠଶିଳ୍ପୀ ହେଲେ ପୂଜା ମୁଣ୍ଡା, ଚିତ୍ତରଞ୍ଜନ ବେହେରା, ଶଙ୍କର ପ୍ରସାଦ ଦତ୍ତ, ମୀନା ବାରିକ ଏବଂ ଗାର୍ଗବ ପ୍ରସାଦ ମେହେର। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଚର୍କା ଦିନ 11:30 ଏବଂ ଦିନ 12ଟାରେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। 12:15ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30ରେ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ସମ୍ବଲପୁରୀ ଗୀତ ଶୁଣିପାରିବେ ଦିନ 1:05ରେ। କଣ୍ଠଶିଳ୍ପୀ ହେଲେ ଶ୍ରୀରାମ ଲୋହୁରା, ଅରୁଣ ରାଜହଂସ ଏବଂ ରବୀନ୍ଦ୍ର ପଣ୍ଡା। ଦିନ 1:20ରେ ରହିଛି ବିବିଧା। ଦିନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ରାତି 11:09:30। ଏଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।